ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସ 26 ଦିନ ଇଂରାଜୀ 2026 ମସିହା ମେ ମାସ 16 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଶ୍ରୋତା ବନ୍ଧୁ, ସତ କହିଲେ ହୁଏତ ଅନେକ ତୁମ ପାଖରେ ରହିବେନି, ତଥାପି ବି ତୁମେ ସତର ସଙ୍ଗ ଛାଡ଼ ନାହିଁ, କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁ ଧ୍ୱଂସ କରେ। ତେବେ ସୁନ୍ଦର ଅନୁଚିନ୍ତାରୁ ଆରମ୍ଭ କରିବା ଆଜି ସକାଳର ପ୍ରଥମ ଅଧିବେଶନକୁ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 6। ଶୁଣନ୍ତୁ ନ୍ୟୁଜ୍ ଇନ୍ ହିନ୍ଦୀ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବନ୍ଧୁ, ଆଜିର ଏହି ପବିତ୍ର ସକାଳରେ ଆମେ ଏମିତି ଏକ ବ୍ରତ ବିଷୟରେ କଥା ହେବା ଯାହା କେବଳ ଏକ ପରମ୍ପରା ନୁହଁ, ନାରୀର ଶକ୍ତି, ତ୍ୟାଗ, ଭଲ ପାଇବା ଏବଂ ଅତୁଟ ବିଶ୍ୱାସର ପ୍ରତୀକ ସାବିତ୍ରୀ ବ୍ରତ। ନାରୀ, ଏହି ଶବ୍ଦରେ ଲୁଚି ରହିଛି ମା'ର ମମତା, ସ୍ତ୍ରୀର ସମର୍ପଣ, ଭଗିନୀର ସ୍ନେହ ଆଉ ଜୀବନସାଥୀର ଅତୁଟ ବିଶ୍ୱାସ। ଭାରତୀୟ ସଂସ୍କୃତିରେ ନାରୀଙ୍କୁ କେବଳ ଘରର ଲକ୍ଷ୍ମୀ ନୁହଁ, ସଂସ୍କାରର ଆଧାର ବୋଲି ମନାଯାଏ। ଆଉ ସେହି ନାରୀର ଭଲ ପାଇବା, ସ୍ୱାମୀ ପ୍ରତି ତାଙ୍କର ଅତୁଟ ଆସ୍ଥାର ପ୍ରତୀକ ହେଉଛି ସାବିତ୍ରୀ ବ୍ରତ।

ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରେଇ ଆଣିଲା। ଏହାକୁ ହିଁ ଆଧାର କରି ମା ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ବନ୍ଧୁ, କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ, ଏବଂ ଏହି ତେର ପର୍ବ ଭିତରେ ସାବିତ୍ରୀ ବ୍ରତ ହେଉଛି ଅନ୍ୟତମ। ସାବିତ୍ରୀ ଓଷା ବା ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କର ପାଳିତ ଏକ ମୁଖ୍ୟ ଓଷା। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ, ତେଣୁ ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ଓଷା ପାଳନ କରିଥାନ୍ତି। ଜ୍ୟେଷ୍ଠ ମାସ ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏହି ଦିନ ସଧବା ସ୍ତ୍ରୀ ଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତିନି। ଅପରାହ୍ନରେ ପୂଜା ଶେଷ ହେଲେ ଧୁଆ ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଏସବୁ ଫଳାହାର କରିଥାନ୍ତି। ଏଥିପାଇଁ ଚୌରା ମୂଳେ ବା ଠାକୁରଙ୍କ ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ। ହଁ ବନ୍ଧୁ, ବାସ୍ତବରେ ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା ସାବିତ୍ରୀ। ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ। ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରେଇ ଆଣିଲା, ତାକୁ ଆଧାର କରି ମା ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ଏହି ବ୍ରତ ମାଧ୍ୟମରେ।

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର ବ୍ରତ ଅବଲମ୍ବନ କଲେ। ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଏବଂ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେଦିନ ସତ୍ୟବାନ ଫଳମୂଳ ଏବଂ ସମିତ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଯିବା ପାଇଁ ଜିଦ୍ କଲେ। ବଣରେ ସତ୍ୟବାନ ଅସ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା କଲେ। ତାହା ହିଁ ତାଙ୍କର ମହାନିଦ୍ରା ହେଲା। କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେଇଠାରେ ବସି ରହିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବନ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼େଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ସ୍ୱୟଂ ଯମରାଜ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ସାବିତ୍ରୀଙ୍କର ପତିଭକ୍ତି ଏବଂ ସ୍ତୁତି ପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟ କଲେ। ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗିପାରନ୍ତି। ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କର ନଷ୍ଟ ଚକ୍ଷୁ ଏବଂ ହୃତରାଜ୍ୟ ପୁନଃପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଏବଂ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ। ମହାରାଜ ଯମ ତଥାସ୍ତୁ କହି ଫେରିଯିବାକୁ କହିବାରୁ ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ବୋଲି ପଚାରିଲେ। ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନର୍ଜୀବିତ କରି ଆୟୁଦାନ କରିଥିଲେ ଯମରାଜ।

ଆରମ୍ଭ କରୁଛୁ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଆଜି ଶୁଣନ୍ତୁ ଏହାର 37ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ଋଷିପୁତ୍ରଙ୍କଠାରୁ ସାପ ପାଇ ଗଙ୍ଗା କୂଳରେ ଉପବାସରେ ବସି ରହିଥିବା କଥା ମୁନିମାନେ ଜାଣିଲେ। ଅତ୍ରି, ବଶିଷ୍ଠ, ଚବନ, ଭୃଗୁ, ବ୍ୟାସ, ଅଙ୍ଗିରା, ପରାଶର, ବିଶ୍ୱାମିତ୍ର, ଉତଥ୍ୟ, ଗୌତମ, ଭରଦ୍ୱାଜ, ମୈତ୍ରେୟ, ନାରଦ ଆଦି ମୁନିଗଣ ଶିଷ୍ୟମାନଙ୍କ ସଙ୍ଗରେ ଆସି ପରୀକ୍ଷିତ ମହାରାଜାଙ୍କ ନିକଟରେ ପହଞ୍ଚିଲେ। ମୁନିମାନଙ୍କୁ ପ୍ରଣାମ କରି ପରୀକ୍ଷିତ କହିଲେ, ସବୁ ରାଜାଙ୍କ ମଧ୍ୟରେ ମୋ ଜୀବନ ଧନ୍ୟ। ମୋର ମରଣ ବେଳେ ମୁନିମାନଙ୍କୁ ଦେଖିବାକୁ ପାଇଲି। ଯେଉଁ କର୍ମ କଲେ ପ୍ରାଣୀମାନେ ମାୟାରୁ ତରିଯାଆନ୍ତି ସେହି କଥା ମୋତେ ଦୟାକରି କହନ୍ତୁ। ପୁତ୍ର ଜନ୍ମେଜୟକୁ ରାଜ୍ୟଭାର ଦେଇ ରାଜା ମୁନିମାନଙ୍କ ମେଳରେ ଗଙ୍ଗା କୂଳରେ କୁଶସଜ୍ଜାରେ ଶୋଇ କୃଷ୍ଣଙ୍କୁ ସ୍ମରଣା କଲେ। ଦେବତାମାନେ ସ୍ୱର୍ଗରୁ ପୁଷ୍ପବୃଷ୍ଟି କଲେ।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣିଲି ଏହାର 37ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ତେବେ ସକାଳୁ ସକାଳୁ ଯେତେବେଳେ ଆପଣମାନେ ଯୋଡ଼ି ହୋଇଯାଇଛନ୍ତି ଏଫ୍ଏମ୍ ରେନ୍ବୋ ସହିତ, ଚାଲନ୍ତୁ ଜାଣିନେବା ଆଜି କ'ଣ ରହିବ ପାଣିପାଗ ସମ୍ପର୍କରେ ସୂଚନା। ଦକ୍ଷିଣ ପଶ୍ଚିମ ମୌସୁମୀ ଏଥର ସହଳ ପହଞ୍ଚିବା ଆଜି ଭାରତୀୟ ପାଣିପାଗ ବିଭାଗ ତରଫରୁ ପ୍ରକାଶ କରିଛି। ଆସନ୍ତା 26 ତାରିଖ ଅର୍ଥାତ୍ ସ୍ୱାଭାବିକ ସମୟର ପ୍ରାୟ ଚାରିଦିନ ପୂର୍ବରୁ କେରଳ ଛୁଇଁବ ମୌସୁମୀ ବାୟୁ। ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ସକ୍ରିୟ ହେବା ସହିତ ଅନ୍ୟପଟେ 14 ମେରେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଏନ୍ସିପି ଏବଂ ନୋଆ କ୍ଲାଇମେଟ୍ ପ୍ରେଡିକ୍ସନ୍ ସେଣ୍ଟରର ତଥ୍ୟ ବିଶ୍ଳେଷଣ କରି ପାଣିପାଗ ବିଶେଷଜ୍ଞ କହିଛନ୍ତି। ବର୍ତ୍ତମାନ ଏଲ୍ ନିନୋ ୱାଚ୍ ସ୍ଥିତି ଜାରି କରାଯାଇଛି, ଅର୍ଥାତ୍ ବାୟୁମଣ୍ଡଳୀୟ ସ୍ଥିତି ଏବଂ ଏନ୍ସୋ ନ୍ୟୁଟ୍ରାଲ୍ରୁ ସମ୍ପୂର୍ଣ୍ଣ ଏନ୍ନିନୋ ଅବସ୍ଥାକୁ ପରିବର୍ତ୍ତିତ ହେବା ଏକ ପ୍ରକାର ନିଶ୍ଚିତ। ସମ୍ଭବତଃ ଜୁନ୍ ମାସ ସୁଦ୍ଧା ଏହା ବିକଶିତ ହେବ। ବାୟୁମଣ୍ଡଳୀୟ ଏବଂ ସାମୁଦ୍ରିକ ସୂଚକାଙ୍କ ଅନୁଯାୟୀ ମେ'ରୁ ଜୁଲାଇ ମଧ୍ୟରେ ଏହା ଘଟିବ 82% ସମ୍ଭାବନା ରହିଛି ବୋଲି କହିଛନ୍ତି। ବାର୍ଷିକ ଚକ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି 2026-27 ଶୀତ ଋତୁ ବେଳକୁ ଏଲ୍ନିନୋ ଅଧିକ ସକ୍ରିୟ ଏବଂ ଶକ୍ତିଶାଳୀ ହେବାର ପ୍ରାୟ 96% ସମ୍ଭାବନା ରହିଛି। ଭାରତୀୟ ଉପମହାଦେଶ ପାଇଁ ଏହି ପରିବର୍ତ୍ତନ ସାଧାରଣତଃ ଦୁର୍ବଳ ଏବଂ ଅନିୟମିତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସଂକେତ ଦେଇଥାଏ। ତେବେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବର୍ଷାର ପରିମାଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରନ୍ତି। ତଥାପି ଏଲ୍ନିନୋର ପ୍ରଭାବ ଯୋଗୁଁ ଆଗାମୀ ମୌସୁମୀ ଋତୁ ବେଶ୍ ଆହ୍ୱାନପୂର୍ଣ୍ଣ ରହିବା ସହିତ ଓଡ଼ିଶା ପ୍ରସଙ୍ଗରେ ଦେଖିବାକୁ ଗଲେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ମାଟି ଆର୍ଦ୍ରତା ହ୍ରାସ ପାଇବାର ସମ୍ଭାବନା ଅଧିକ ରହିଛି। ଗ୍ରୀଷ୍ମ ପ୍ରବାହ ଅଧିକ ଦିନ ରହିବା ସହ ବର୍ଷାର ପରିମାଣରେ ବ୍ୟାପକ ଅନିଶ୍ଚିତତା ଦେଖାଯାଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Hey friends, welcome back. Tune kari chanti Akashvani FM Rainbow Katak 100.4 Dil se Dil tak. And jo mani frequency bahare achanti semane amako news on AIR app live streaming re sunichanti. Samay bartaman heigalani sakala 7ta. Tebe chalantu FM Rainbow sahita jetebele jodi heigalani jani neba kon raichi aji pracharita hebaku thiba karyakram program highlights re. ଆମର ସ୍ୱାସ୍ଥ୍ୟ ଆଜି ଶୁଣିପାରିବେ ସକାଳ 7:10 ଏଥିରେ ଆଜି ବିଷୟବସ୍ତୁ ରହିଛି କିଶୋରୀ କନ୍ୟାର ଯତ୍ନ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସଞ୍ଜୟ ସ୍ୱାଇଁ ସକାଳ 7:25 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ଆପଣଙ୍କ ମର୍ଣ୍ଣିଂକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ ମର୍ଣ୍ଣିଂ ମେଲୋଡି ଶୋ ଶୁଣିପାରିବେ ସକାଳ 8:30 ସକାଳ 9:00 ଏବଂ ସନ୍ଧ୍ୟା 5:02 ଆପଣମାନଙ୍କର ମୋଷ୍ଟ ଆୱେଟେଡ୍ ଶୋ କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣମାନେ ଆମ ସହିତ ଯୋଗାଯୋଗ କରିପାରିବେ ନିଜର ମତ ସେୟାର କରିପାରିବେ ଲାଇଭ୍ କଥା ହୋଇପାରିବେ ଦିନ 10:00 ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍ ଯେଉଁଥିରେ ଆପଣ ଆପଣଙ୍କର ପସନ୍ଦର ଗୀତ ଆମକୁ ଅନୁରୋଧ କରିପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଜରିଆରେ ବନ୍ଧୁ କଳାକାର ଶୁଣିବେ ଦିନ 11:00 ଏବଂ ଦିନ 11:30 ଶୁଣିପାରିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ପ୍ରଚାର କରିବ ଦିନ 12:00 ଏଥିରେ ଆପଣମାନେ ଶୁଣିପାରିବେ କେତୋଟି ସୁପରହିଟ୍ ହିନ୍ଦୀ ଆଣ୍ଡ ଓଡ଼ିଆ ଫିଲ୍ମ ଟ୍ରାକ୍ ଦିନ 9:10 ସୋର ଆସିଯିବ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ ଆମ ସହିତ ଆପଣମାନେ ଆପଣଙ୍କ ମତକୁ ସେୟାର କରିପାରିବେ ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ପ୍ରଚାର କରିବ ଅପରାହ୍ନ 3:00 ତେବେ ଅପରାହ୍ନ ଆଫ୍ଟରନୁନ୍କୁ ଆଉ ଟିକେ ସୁରିଲା କରିବା ପାଇଁ ହାଜିର ହୋଇଯିବ ସୁରିଲା ଆଫ୍ଟରନୁନ୍ ଏଫ୍ଏମ୍ ରେନ୍ବୋରେ ଅପରାହ୍ନ 4:00 ପରେ ପରେ ଅପରାହ୍ନ 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ୱଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ୍ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ୍ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟ୍ଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ଭେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

0: ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5ଟି ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4ଟି ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10ରୁ 19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃ ଭୋଜନ ନ କରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6ରୁ 8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହରମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2ଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ 2ଟି ବିଷମ ମାନସିକ ସମସ୍ୟା, ଏହାସହ ବ୍ରଣ ଏବଂ ଋତୁସ୍ରାବଜନିତ

0: ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍କାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ

ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍ମୃତିରେ 2007 ମସିହାରେ ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବା ବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16.50 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ପଶ୍ଚିମ ଏସିଆ ସଂକଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ତେହେରାନ୍ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20

ଓଭରରେ ପାଞ୍ଚ ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପରଜାଣ୍ଟସ୍ 16 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପରଜାଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଓକେ, ତ ସକାଳ ସୁନ୍ଦର ପବନ ସହ ପକ୍ଷୀଙ୍କ ମିଠା ମିଠା କୁହୁ କୁହୁ ଡାକ, ତା ସହିତ ଆପଣମାନଙ୍କୁ ଜଣାଉଛି ଢେର ସାରା ଭଲ ପାଇବା ଆଉ ଶୁଭେଚ୍ଛା। ବିଲକୁଲ, ସକାଳୁ ସକାଳୁ ଯେଉଁମାନେ ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟ ହୋଇଯାଇଛନ୍ତି, ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆମକୁ ଆପଣମାନେ ଶୁଣୁଛନ୍ତି। ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ, ଆପଣଙ୍କର ଦିନ ଶୁଭମୟ ହେଉ। ଆଜି ନେଇ ଆସିଛି ଆଜିର ସକାଳ ପାଇଁ କିଛି ସୁନ୍ଦର କଥା, କିଛି ମୋଟିଭେସନାଲ୍ ଟକ୍, କିଛି ସୁନ୍ଦର ସୁନ୍ଦର ଗୀତ ଯାହାକି ଆପଣଙ୍କ ମନକୁ ଛୁଇଁଯିବ। ତେବେ ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଫ୍ରେଣ୍ଡସ୍, ପ୍ରତ୍ୟେକ ସକାଳ ନା ଆମକୁ ଶିଖାଏ ଅନ୍ଧାର ପରେ ଆଲୋକ ନିଶ୍ଚୟ ଆସେ, ଆଉ ଯେଉଁଠି ଆଲୋକ ଥାଏ ସେଠି ଥାଏ ଶାନ୍ତି, ଆଶା ଆଉ ଭଲ ପାଇବା ମଧ୍ୟ। ସୋ ଚଲିଏ ଦୋସ୍ତ, ଇସ୍ ସୁବହ କୋ ଔର ଥୋଡ଼ା ରୋମାଣ୍ଟିକ ବନାତେ ହେ। ସୁବହ ସକାଳ ସୋ ଷ୍ଟାର୍ଟ ହୋ ଚୁକା ହେ, ତୋ ଇସ୍ ଗାନେ କେ ସାଥ ଶୁରୁ କରତେ ହେ ଆଜ କା ବ୍ୟୁଟିଫୁଲ ମର୍ଣ୍ଣିଂ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ସୋ ଫ୍ରେଣ୍ଡସ୍ ଆଜିର ବ୍ୟସ୍ତ ଦୁନିଆରେ ଆମେ ସବୁବେଳେ ଆଗକୁ ଦୌଡ଼ୁଛୁ କିନ୍ତୁ କେବେ ବି ଆପଣ ଭାବିଛନ୍ତି ଯଦି ମନରେ ଶାନ୍ତି ନାହିଁ ତେବେ ଏହି ଦୌଡ଼ର ମୂଲ୍ୟ କ'ଣ ଲିଭିଂ ଟୁଗେଦର ଇନ୍ ପିସ୍ ଆମକୁ ଶିଖାଏ କେବଳ ଏକାଠି ରହିବା ନୁହଁ ଏହାର ଅର୍ଥ ପରସ୍ପରକୁ ସମ୍ମାନ ଦେବା ଭିନ୍ନତାକୁ ଗ୍ରହଣ କରିବା ପରସ୍ପରର ଦୋଷକୁ ତ୍ରୁଟିକୁ କ୍ଷମା କରିବା ଏବଂ ଭଲ ପାଇବା ବାଣ୍ଟିବା ପୃଥିବୀରେ ଯେତେ ଭାଷାଭାଷୀ ଯେତେ ସଂସ୍କୃତି ଯେତେ ଧର୍ମ ଅଛି ସେମାନେ ସମସ୍ତେ ଭିନ୍ନ ରଙ୍ଗର ଫୁଲ ପରି ସବୁ ମିଶିଲେ ହିଁ ତ ଗୋଟିଏ ସୁନ୍ଦର ଉଦ୍ୟାନ ତିଆରି ହୋଇପାରିବ ନା ତେଣୁ ଆଜିର ଏଇ ଯେଉଁ ଡେ ଯେଉଁଟାକି ଆମେ ସେଲିବ୍ରେଟ୍ କରୁଛୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍ ଏଇ ଗୋଟିଏ କଥା ଶିଖାଏ ଚାଲନ୍ତୁ ନା ଆଜିର ଏହି ଦିନରେ ପ୍ରତିଜ୍ଞା କରିବା ଯେ ରାଗ ନୁହଁ ଆମେ ବାଛିବା ମେଳାପ ଘୃଣା ନୁହଁ ସ୍ନେହ ବାଣ୍ଟିବା କାରଣ

ହେ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍। କଣ ହେଲା, ଏହି ଗୀତ ଶୁଣି ସାରିଲା ପରେ ନିହାତି ଭାବରେ ଆଜିର ସକାଳଟା ଏନର୍ଜାଇଜ୍ଡ ହେଇଯାଇଥିବ? ବିଲକୁଲ, ମର୍ଣ୍ଣିଂ ମେଲୋଡି ଶୋ ଚାଲିଛି। ଆପଣମାନେ ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥି ସ୍ମୃତିକୁ। ସୋ ମର୍ଣ୍ଣିଂକୁ ଏନର୍ଜାଇଜ୍ଡ କରିବା ପରେ, ଟିକେ ନିଦ ଭାଙ୍ଗିଯିବା ପରେ, ଆପଣମାନେ ଯେତେବେଳେ ଫ୍ରେଶ୍ ଫିଟ୍ ହେଇଯାଇଛନ୍ତି, ଆଣ୍ଡ ଆଜି ହେଉଛି ସାବିତ୍ରୀ ବ୍ରତ, ଆଜି ଘରେ ଘରେ ସମସ୍ତେ ଆମର ପ୍ରିୟ ମା ଭଉଣୀମାନେ, ସମସ୍ତେ ଯେଉଁମାନେ ବିବାହିତା ନାରୀମାନେ ନିଜର ସ୍ୱାମୀ, ନିଜର ପିଲାଛୁଆ, ନିଜର ପରିବାରର କଲ୍ୟାଣ ପାଇଁ ଆଜି ଓଷା ବାର ବ୍ରତ ସବୁ କରିଛନ୍ତି, ସାବିତ୍ରୀ ଓଷା କରିଛନ୍ତି। ତ ସମସ୍ତଙ୍କୁ ଆଉଥରେ ହାର୍ଦ୍ଦିକ ଅଭିନନ୍ଦନ ଏଫ୍ଏମ୍ ରେନ୍ବୋ ତରଫରୁ, ସ୍ମୃତି ତରଫରୁ। ଆଣ୍ଡ ଆପଣଙ୍କର ସବୁକିଛି ଶୁଭମୟ ହେଉ, ମଙ୍ଗଳମୟ ହେଉ, ଏତିକି ହିଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ। ତେବେ ବ୍ୟସ୍ତତା ଭିତରେ ଯେତେ ଥିଲେ ମଧ୍ୟ ଆମ ସହିତ ଟିକେ କନେକ୍ଟେଡ୍ ରହିଥାନ୍ତୁ ଏଫ୍ଏମ୍ ରେନ୍ବୋରେ, କାରଣ ଏଫ୍ଏମ୍ ରେନ୍ବୋ ବି ପ୍ରୟାସ କରୁଛି ଆପଣଙ୍କ ଦିନକୁ ଆଉ ଟିକେ ହାଲକା କରିବା ପାଇଁ, ଆଉ ଟିକେ ମନୋରଞ୍ଜନରେ ଭରିଦେବା ପାଇଁ। ଆଉ ସ୍ମୃତି ଯେତେବେଳେ ହାଜିର ହୋଇଯାଇଛି, ଆପଣ ମାନଙ୍କୁ ନିହାତି ଭାବରେ ଝୁମେଇବ, ହସେଇବ, ମନୋରଞ୍ଜନର ଖୋରାକ ଢେର ସାରା ଆଣିକି ଦେବ। ତେବେ ସାଥୀ, ଆଜିର ଡେ, ଆଜି ବହୁତ ଗୁଡ଼ିଏ ଡେ ଆମେ ସେଲିବ୍ରେଟ୍ କରୁଛୁ। ଆଣ୍ଡ ଆଜି ଯେତେବେଳେ ଏଫ୍ଏମ୍ ରେନ୍ବୋରେ ମର୍ଣ୍ଣିଂ ମେଲୋଡି ଶୋ ଷ୍ଟାର୍ଟ ହୋଇଯାଇଛି, କିଛି ହେଲ୍ଥ ରିଲେଟେଡ୍ ଟପିକ୍ ଉପରେ ନିହାତି ଭାବରେ ମୁଁ ଏହି ସମୟରେ କହିଥାଏ। ତେବେ ଆଜି ହେଉଛି ଜାତୀୟ ଡେଙ୍ଗୁ ଦିବସ। ଗରମ ଆଉ ବର୍ଷା ଆସିଲେ ଯେପରି ପ୍ରକୃତି ହସି ଉଠେ, ସେପରି କିଛି ରୋଗ ମଧ୍ୟ ଚୁପଚାପ ଆମ ପାଖକୁ ଆସି ପହଞ୍ଚି ଯାଇଥାଏ, ଆଉ ସେଥିରେ ଡେଙ୍ଗୁ ହେଉଛି ଗୋଟିଏ ଗୁରୁତର ରୋଗ। ତେଣୁ ସଚେତନତା ହିଁ ଏହି ରୋଗକୁ ଏଡ଼େଇବାର ସବୁଠାରୁ ବଡ଼ ଔଷଧ। ତେଣୁ ଡେଙ୍ଗୁ ପ୍ରତି ସଚେତନ ରହିବା ଆବଶ୍ୟକ। ପ୍ରତିବର୍ଷ ମେ 16 ତାରିଖରେ, ଆଜିର ଦିନରେ, ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଏ। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଡେଙ୍ଗୁ ରୋଗ ବିଷୟରେ ସଚେତନତା ବଢ଼ାଇବା ଏବଂ ଲୋକମାନଙ୍କୁ ଏହି ରୋଗ ପ୍ରତି ସତର୍କ କରିବା।

ସାଥି ଏ ଡେଙ୍ଗୁ ହେଉଛି ଗୋଟେ ଭାଇରାଲ ରୋଗ ଯାହା ଏଡିସ୍ ମଶା କାମୁଡ଼ିଲେ ହୁଏ। ବିଶେଷ କଥା ହେଲା ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାଏ। ଘର ଚାରିପାଖରେ ଜମିଥିବା ସଫା ପାଣିରେ ହିଁ ଏହି ମଶା ତା ବଂଶ ବୃଦ୍ଧି କରିଥାଏ। ଯେମିତିକି ପୁରୁଣା ଟାୟାର ହେଲା, ଫୁଟବଲ ବା ଫୁଲ୍ ଟପ୍ ଥିବ, ଆଣ୍ଡ କୁଲର ଥିବ, ଖୋଲା ଡ୍ରମ୍ ଥିବ, ଯଦି ନଡ଼ିଆ ସଢ଼େଇ ଥିବ ତାର ଯେଉଁ ଖୋଳ ଥାଏ, ଏହିସବୁରେ ଯଦି ପାଣି ଜମି ରୁହେ ତାହେଲେ ଡେଙ୍ଗୁ ମଶା ପାଇଁ ସେଟା ଗୋଟେ ଘର ସମାନ। ତାହେଲେ ଏଇ ଯେଉଁ ଡେଙ୍ଗୁ ଯଦି ହେଲା ତାହେଲେ ତାର ଲକ୍ଷଣ କ'ଣ କ'ଣ ସବୁ ରହିଛି? ହଠାତ୍ ଜ୍ୱର ହେବ, ଭୟଙ୍କର ମୁଣ୍ଡ ବ୍ୟଥା ହେବ, ଆଖି ମାନେ ପଛପଟ ମଧ୍ୟ ମାନେ ଆଖିର ଭିତରେ ମଧ୍ୟ ବ୍ୟଥା ହେବ, ହାତ ଯାଏ ଯନ୍ତ୍ରଣା ବଢ଼ିଯିବ, ବାନ୍ତି ହେବ ଏବଂ ଶରୀରର ବହୁତ ଜାଗାରେ ଲାଲ ଚେକା ଚେକା ପଡ଼ିଲା ଭଳି ଦେଖାଯିବ ଏବଂ ଅତ୍ୟଧିକ ୱିକ୍ନେସ୍ ଦୁର୍ବଳତା ଅନୁଭବ ହେବ। ଯଦି ଏହିସବୁ ଲକ୍ଷଣ ଆପଣ ଜଣଙ୍କ ପାଖରେ ଦେଖୁଛନ୍ତି ତାହେଲେ ଜମାପି ଅବହେଳା କରନ୍ତୁନି। ଏହିସବୁ ଲକ୍ଷଣ ଡେଙ୍ଗୁ ମାନେ ସାଧାରଣ ଲକ୍ଷଣ ନୁହଁ, ଏହିସବୁ ହେଉଛି ଡେଙ୍ଗୁର ଲକ୍ଷଣ। ତେଣୁ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ ଏବଂ ରକ୍ତ ପରୀକ୍ଷା ନିହାତି ଭାବରେ କରନ୍ତୁ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ୟେସ୍ ସକାଳ 9:00 ହେଇଗଲାଣି ଆଣ୍ଡ ଆପଣମାନେ ରେଡିଓ ସହିତ ଯେଉଁମାନେ ଯେଉଁ ମାଧ୍ୟମରେ ଶୁଣିଛନ୍ତି ଆମ ସହିତ ଚିପକି ଗଲେଣି ସୋ ଷ୍ଟାର୍ଟ ହେଇଗଲାଣି ଆପଣମାନଙ୍କର ମୋଷ୍ଟ ଆୱେଟେଡ୍ ସୋ ଡାଇଲ୍ ଇନ୍ ଲାଇଭ୍ 0671-230-3153 ଏହି ନମ୍ବରରେ ସ୍ମୃତି ଆପଣମାନଙ୍କ ସହିତ କନେକ୍ଟ ହେବ ପୁରାପୁରି ଲାଇଭ୍ ବର୍ତ୍ତମାନ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଜାଣିଛି ଆଜି ଟିକେ ସମସ୍ତେ ବ୍ୟସ୍ତ ରହିଥିବେ ନିହାତି ଭାବରେ ମାନେ ସାବିତ୍ରୀ ତ ବ୍ୟସ୍ତ ରହିଥିବେ ସତ୍ୟବାନ ବି ବ୍ୟସ୍ତ ରହିଥିବେ କିନ୍ତୁ ତା ଭିତରେ ବି ଆପଣମାନେ ଆମ ସହିତ କନେକ୍ଟ ହେଇପାରିବେ ଆଣ୍ଡ ଯେଉଁମାନେ ସାବିତ୍ରୀ ସତ୍ୟବାନ କିଛି ବି ନୁହନ୍ତି ସେମାନେ ତ ମାନେ ଡେଫିନେଟଲି କନେକ୍ଟ ହେଇପାରିବେ ସୋ ଚାଲନ୍ତୁ ଆଜିର ଡାଇଲିନ୍ ଲାଇଭ୍ ଟପିକ୍ ଯାହା ରହିଛି ଆପଣମାନଙ୍କୁ କହି ରଖୁଛି ଆଚ୍ଛା ଛୋଟବେଳେ ଏମିତି ବହୁତ ଗୁଡ଼ିଏ କାମ ଥିଲା ମାନେ ଯଦି ସେଇ କାମଟା ଆମେ କରିଥାଉ ସେ ଅଭ୍ୟାସଟା ଆମର ଥାଏ ଆଉ ସେଇଥିପାଇଁ ବାପା ମାଙ୍କ ଠାରୁ ଗୁଡ଼େ ବହେ ଗାଳି ଆମେ ଶୁଣିଥାଉ ସବୁଦିନ ଗାଳି ମାଡ଼ ଥପଡ଼ ସବୁ କିଛି ଆମେ ଖାଇଥାଉ ଆଣ୍ଡ ବେଳେବେଳେ ଭାରି ବିରକ୍ତ ଲାଗିଥାଏ ଇଚ୍ଛା ହୁଏ ଯେ କାହିଁକି ଆମକୁ କହୁଛନ୍ତି ମାନେ ବାପା ମାଙ୍କ କଥା ସେଇ ଛୋଟବେଳେ ଭାରି ବିରକ୍ତ ଲାଗେ ଲାଗେ ଯେମିତି ସେ ଆମକୁ ନ କୁହନ୍ତେ କି ସେ ଦୂରକୁ ପଳାନ୍ତେ କି ଆମେ ବି ଦୂରକୁ ପଳାନ୍ତୁ କି ମାନେ ଏମିତି କିଛି ଭାବନା ବଚପନ କା ଯୋଉ ଭାବନା ଥାଏ ପିଲାଳିଆମି ଥାଏ ଏହିସବୁ ଜିନିଷ ମନ ଭିତରେ ଆସିଥାଏ ତେବେ ସ୍ମୃତି ଆଜି ଆପଣମାନଙ୍କୁ ପଚାରିବ ସେଇ ଚାଲନ୍ତୁ ପିଲାଦିନକୁ ଟିକେ ନେଇଯାଉଛି ଆପଣମାନଙ୍କୁ ମୁଁ ପଚାରୁଛି ଆପଣମାନଙ୍କୁ ଯେ ଛୋଟବେଳେ ବାପା ମାଙ୍କର କୋଉ କଥା ଆପଣଙ୍କୁ ଜମା ବି ଭଲ ଲାଗେନି ଶୁଣିବା ପାଇଁ ଆପଣମାନେ ମୋ ସହିତ କନେକ୍ଟ ହୁଅନ୍ତୁ 0671-230-3153 ଏହି ନମ୍ବରରେ ଓକେ ସୋ ରିଂ ହେବା ଷ୍ଟାର୍ଟ ହେଇଗଲାଣି ଦେଖିବା ଫାଷ୍ଟ କଲର କିଏ ଅଛନ୍ତି ହ୍ୟାଲୋ
1: ଛୁପାନା ଭି ନହିଁ ଆତା

0: ଲାଗୁଛି ଜମା ରିଞ୍ଜ ହଉନି ଆଉ
1: କଣ କରିବା, ଭିଡ ହେଇଯାଉଛି ଆଉ ବହୁତ ଆଉ ଟ୍ରାଫିକ ଜାମ ବର୍ତ୍ତମାନ, ଯେମିତି ପେଟ୍ରୋଲ ପାଇଁ ଲାଇନ ଲାଗିଛି ସେମିତି ଆମର ବି ଏଠି ଲାଇନ ଲାଗିଛି।
0: ସେଇଆ ପରା ମୁଁ କହିଲି ଆପଣ ପାଖକୁ ଯିବାକୁ ହେଲେ ପ୍ଲେନ ଦରକାର, ନହେଲେ ଆଉ କୋଉଥିରେ ଯାଇ ହବନି, ସରାସରା ସ୍କୁଟର ଲୁନାରେ ଯାଇ ହବନି।
1: ଆଚ୍ଛା ପ୍ଲେନ ଦରକାର, ଆଚ୍ଛା ଠିକ ଅଛି, ପ୍ଲେନରେ ଆସିବେ ଆପଣ ଏଥରକ। ଆଚ୍ଛା ପ୍ରଫୁଲ୍ଲ ଭାଇ କେମିତି ଅଛନ୍ତି ଆଉ ଆପଣଙ୍କ ସାଙ୍ଗ କେମିତି ଅଛନ୍ତି?
0: ସାଙ୍ଗ ତ ବହୁତ ବଢିଆ ଅଛନ୍ତି, ମୁଁ ବହୁତ ବଢିଆ ଅଛି।
1: ଆଚ୍ଛା
0: ଆଉ
1: ଆଚ୍ଛା ବହୁତ ବଢିଆ କଥା। ଆଚ୍ଛା କୁହନ୍ତୁ, ଛୋଟ ବେଳର କଥା ଆଜି ଆମେ ପଚାରୁଛୁ, ବାପା ମାଙ୍କର କୋଉ କଥାଟା ସେତେବେଳେ ଭଲ ଲାଗୁନଥିଲା ଆପଣଙ୍କୁ?
0: ବାପା ମାଙ୍କ କଥା ସବୁ ଭଲ ଲାଗେ, କିନ୍ତୁ ମୋର ଗୋଟେ ଅଭ୍ୟାସ ଥିଲା କଣ, ଆମେ କାଉଁରୀପୁଆ ଖେଳୁ, ବାଟି ଖେଳୁ, ଲଟୁ ଖେଳୁ, ଆଉ ବିଶେଷ କରି ପୋଖରୀରେ ବୁଡିକି ମାଛ ଧରୁ, ସେଇଥିରେ ବାପା ଗାଳି କରନ୍ତି କିନ୍ତୁ ମାରି ନାହାନ୍ତି ଦିନକୁ ବି, ମା ବି ପାଟି କରେ କିନ୍ତୁ ମାରି ନାହାନ୍ତି, କିନ୍ତୁ ମୋ ଉପର ଭାଇ ମତେ ଦୁଲଦୁଲକି ପିଟିକି ନୁଆଁକି ବାଟେଇବ, କାହିଁକି ଯାଇକି ପୋଖରୀରେ ମାଛ ମାରୁଛି, ନହେଲେ ମତେ ଗାଳି କେହି କହିନାହାନ୍ତି, ସମସ୍ତେ କହିବେ କିନ୍ତୁ ଗାଳି କରନ୍ତିନି।
1: ଆଚ୍ଛା ବାପା ବୋଉ କେବେ ବି ମାନେ ମାରି ନାହାନ୍ତି ନାଇକି?
0: ମା ବର୍ଷେ ହେଲା ଚାଲିଗଲେ, ବାପା ବି 4-5 ବର୍ଷ ଆଗରୁ ଯାଇଥିଲେ, ଆଉ ତେଣୁକରି ମତେ ବହୁତ ଭଲ ଲାଗନ୍ତି ସେମାନେ, ମତେ କୌଣସି ଜିନିଷ ଆକଡ କଲେ ସୁଦ୍ଧା ମତେ ହାତ ଦେଇନାହାନ୍ତି, କେବଳ ଭାଇ ଟିକେ ପାଟି କରିକି ଦୁଲଦୁଲକି।
1: ବଡ଼ ଭାଇର ଶାସନଟି ରହିଛି, ଯାହା ବି ହେଲେ ଘରେ ଜଣଙ୍କର ଶାସନ ରହିବା ଆବଶ୍ୟକ, ସେ ବାପା ହୁଅନ୍ତୁ, ମା ହୁଅନ୍ତୁ, ବଡ ଭାଇ ଭଉଣୀ ଭିତରେ ଯିଏ ବି ହୁଅନ୍ତୁ, ତାଦ୍ୱାରା ଗୋଟେ ଜିନିଷ ଠିକରେ ଚାଲିବ ଜୀବନ ମାନେ ଇଏଟା ରାସ୍ତାଟି। ଆଚ୍ଛା ଠିକ ଅଛି, ବହୁତ ବଢିଆ କଥା, ଆଉ କଣ କହିବେ କୁହନ୍ତୁ ପ୍ରଫୁଲ୍ଲ ଭାଇ। ମୁଁ ତ ବହୁତ ଭଲ ଅଛି ବର୍ତ୍ତମାନ, ଆପଣ ମାନଙ୍କ ପାଖକୁ ପ୍ରାୟ ପାଖାପାଖି ଲଗାତାର ଆସୁଛି।
0: ମୋର ତ ମାସେ ପରେ ହେଇଗଲା, ମାସେ 10 ଦିନ ପରେ ଆପଣ ସହିତ କଥା ହେଲି,
1: ନିହାତି
0: 4 ଜଣ ସାଙ୍ଗ ସେମାନେ ଲଗୁଙ୍କି ଲାଗୁନାହାନ୍ତି, ମୁଁ ତାଙ୍କୁ ବାରମ୍ବାର କହିଲି, ମତେ କହିଲେ ତମେ ଟିକେ ସୁଷମା କହ ଆମେ ଲଗେଇଲେ
1: ଉଠେଇବେ। ଏଇଟା ଆକ୍ଚୁଆଲି ମୁଁ ଏଠି ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହୁଛୁ ଯେ FM ରେନ୍ବୋରେ ବର୍ତ୍ତମାନ ଆପଣ ମାନେ ଯୋଉ ମାନେ ବି ରିଙ୍ଗ କରୁଛନ୍ତି, ଲାଇଭ ରିଙ୍ଗ କରୁଛନ୍ତି, ଏଇଟା ରାଣ୍ଡମଲି ଆମେ ଉଠଉଛୁ, ଆମେ କାହାର ନମ୍ବର ବା କାହାର ଇଏ ଏଠି ଡିସପ୍ଲେ କରୁନି, ତେଣୁ ଯାହାର ରିଙ୍ଗ ହଉଛି ବାସ ଉଠା ହଉଛି, ତେଣୁ ସେଟା ଭାଗ୍ୟ ଉପରେ ହିଁ ଡିପେଣ୍ଡ କରେ। ଓକେ
0: ଓକେ
1: ପ୍ରଫୁଲ୍ଲ ଭାଇ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ସୋ କଥାବାର୍ତ୍ତା ତ ଏମିତି ଜାରି ରହିବ, ବର୍ତ୍ତମାନ ଡାଇଲ୍ ଇନ୍ ଲାଇଫ୍ ଶୋରେ ଆସୁଛି, ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ, ମଜା କରୁଥାନ୍ତୁ, ମସ୍ତି କରୁଥାନ୍ତୁ, ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: झुमुथांदु नाचुथांदु सुनुथांदु एफएम रेनबो कटकु आपणक साथी स्मृति को सुनुथांदु आज रही सुंदर सकाळ रे डायल इन लाइव शो चली छि 0671230315 ए नंबर रे आपण माने आम सहित कनेक्ट हो छथि समय वर्तमान सकाळ 9:00 बजे 16 मिनिट सो आज पचरा जाउछि आपण मानको जे छोट बळे को कथा माने बापा मांकर को कथा आपणको भारी कटु लागुथिला जमा भी सुनिया पे पसंद नथिला त सेमती को कथा रहितिला आपण माने आम सहित शेयर करि पारंती देखिबा वर्तमान आउ जने कॉलर आसिगलेनी कि अछन्ति हेलो लागी जाई छी
1: जब से मैं जरा सा बदनाम हो गया राम का कम मेरा बड़ा नाम हो गया मेरा सपना नाम हो गया मेरा सपना नाम हो गया आज्ञा नमस्कार जय जगन्नाथ
0: जय जगन्नाथ कौन ଖୁସି ପୁରା ପୁରି ଆପଣଙ୍କର ମାନେ ଭଏସ୍ ରୁ ହିଁ ଜଣାପଡୁଛି ଆପଣ କେତେ ଖୁସି କେମିତି ଅଛନ୍ତି ନାଇଁ ପା ସେଇ କଥା କହୁଛୁ ଲାଗି ପାରୁନି ଆଉ କଣ କରିବା
1: ହଁ ନାଇଁ ଯେତେବେଳେ ଲାଷ୍ଟ ଟାଇମ୍ ଯେତେବେଳେ ଆପଣ ଆସିଲେ ମୁଁ ବହୁତ ଚେଷ୍ଟା କଲି ଲାଷ୍ଟ ଅଧଘଣ୍ଟା ପୁରା ଚେଷ୍ଟା କଲି ମୁଁ ଚାନ୍ସ ପାଇଗଲି ତାପରେ ମୁଁ ଛାଡ଼ିଦେଲି ମୁଁ କହିଲି ସାର ଠିକ ଅଛି ମୋର ଗୋଟେ ଆଜି ଭାଗ୍ୟରେ ନାହିଁ ଯୋଗାଯୋଗ ହେବାକୁ ମ୍ୟାଡାମଙ୍କ ସହିତ ଠିକ ଅଛି ଅନ୍ୟମାନେ ଫୋନ୍ କଲେ ମୁଁ ଶୁଣୁଥିଲି ଆଉ କଣ
0: କିନ୍ତୁ ପଛ ଗତଥର ଆପଣ ମାନେ ଶୁଣିଥିବେ କେତେ ନୂଆ ନୂଆ ଆମର ଭାଇ ଭଉଣୀ ମାନେ ଆମ ସହିତ କନେକ୍ଟ ହେଇଥିଲେ
1: ବହୁତ ନୂଆ ଲିସନର ଯୋଡି ହେଇଛନ୍ତି ଆଜ୍ଞା ଭଲ ଲାଗେ ସେମାନଙ୍କ ନୂଆ ନୂଆ ଯୋଉ ଓଡିଶାର କୋଣ ଅନୁକୋଣରୁ ଯୋଉ ନୂଆ ନୂଆ ଶ୍ରୋତା ଭାଇ ଭଉଣୀ ମାନେ ଫୋନ କରନ୍ତି ସେମାନଙ୍କର କଥା ବି ଶୁଣିବାକୁ ବହୁତ ବଢିଆ ଲାଗେ ତା ଭିତରେ ମତେ ଜଣାଯାଏ କୋଉଠି ନା କୋଉଠି ଗୋଟେ ସମ୍ବଲପୁର ସାଇଟ୍ରୁ ପଶ୍ଚିମ ଓଡିଶା ସାଇଟ୍ରୁ ଗୋଟେ ଦୁଇଟା ଶ୍ରୋତା ଭାଇ ଭଉଣୀ ଫୋନ କରିଥିଲେ ସେମାନେ ନିଜ ଭାଷାରେ ପରିବେଷଣ କରିଥିଲେ ଆଉ ବହୁତ ବଢିଆ ଲାଗିଥିଲା ଶୁଣିବାକୁ ଯାହାଫଳରେ ଆମେ ଏପଟେ ମିଛକ ଓଡିଆ କହୁଛେ ସେମାନେ ଟିକେ ହଟକିରି ତାଙ୍କର ଯୋଉ ସମ୍ବଲପୁରିଆ ସାଇଟ୍ ଭାଷାଟା ସେଟା ଟିକେ ଶୁଣିବାକୁ ଭଲ ଲାଗେ ଆଉ
0: ଭାଇ ଆଜି ଆମ ସହିତ କନେକ୍ଟ ହେଇଛନ୍ତି ଛୋଟ ବେଳରେ କୋଉ କଥା ବାପା ମାଙ୍କ କୋଉ କଥା ଜମା ବି ଭଲ ଲାଗେନି ଶୁଣିବା ପାଇଁ ପସନ୍ଦ ଆସେନି ଜମା ବି କାଇଁ କହୁଛନ୍ତି ମତେ ଏମିତି
1: ଛୋଟ ବେଳର କଥା ଆପଣ

0: ମାନେ
1: ଜଗୁଆଳି କାମ କରନ୍ତି
0: ଜଗୁଆଳି କାମ ଏମିତି ଧର ମାଛ ସେତେବେଳେ ପ୍ରବଳ ଅମଳ ହୁଏ ମାଛ ଧରା ହୁଏ ଭଲ ଭଲ ହୁଏ ବନ୍ଧରେ ଜାଲ ମୁଗୁରା ବସିଥିବେ ଯଦି ସେଠି ମାଛ ନେଇଯିବ କଣ କରେ ତାକୁ ଏମିତିଆ କିଛି କଥା ସିଏ କହିବେ ମୁଁ କିନ୍ତୁ ପ୍ରଥମରୁ ତାଙ୍କୁ ଆଗେ ମନା କରିଦିଏ ମୁଁ ପ୍ରତ୍ୟେକ କାମ ମନା କରେ ତାପରେ ମୁଁ କରେ
1: ସେଠି
0: ଯାଇନଥିବେ ମୁଁ ଥିବି ପ୍ରଥମେ ମୁଁ ତାଙ୍କ କଥା କାଟିଦିଏ ତାପରେ ସେମାନେ ଯେତେବେଳେ ସବୁ ସାଇଟ୍ ପଳେଇଯିବେ ଯେତିକି ପ୍ରକୃତରେ କେହି ନାହାନ୍ତି କିଛି ନାହିଁ ମୁଁ ରାଗିକି ପୁଣି ପିଲାମାନଙ୍କୁ ଯୋଉ ଗ୍ରୁପରେ ଖେଳ ଚାଲିଥିବ ସେଠି ଛାଡିକିରି ପୁଣି ମୁଁ ଯେମିତି ସେମିତି ହେଇକି ମୁଁ ଯାଇ ସେ ଜାଗାରେ ବସିବି ଆଉ ଆସିଲା ବେଳକୁ ବାପା କିମ୍ବା ବଡ ବାପା ଆଉ ଯୋଉମାନେ ଆମର ଦାୟିତ୍ୱ ଥାନ୍ତି ସେ ସବୁ କାମର ସେ ଦେଖିଲା ବେଳକୁ ମୁଁ ସେଇ ଜାଗାରେ ଥିବି ଅଛି ଆଉ
1: ମାନେ କାମ ସାରିକି ପଳେଇ ଆସି ପୁରା ଶାନ୍ତ ଶିଷ୍ଟ ଛୁଆ ଭଳିଆ ବସି ପଡିଥାନ୍ତି ବହୁତ ଚାଲାକ ଥିଲେ ଆପଣ ମାନେ ଦିଟା କାମ ମୋ କାମ ବି ହେଇଯାଉଛି ବାପା ବଡ ବାପାଙ୍କ କାମ ବି ହେଇଯାଉଛି
0: ବଢିଆ ମତେ ସବୁବେଳେ ଏମିତି ଅର୍ଡର ଖାଲି କାମ ଜମା ପ୍ରଥମରୁ ଭଲ ଲାଗିବନି ଆମେ ଛୁଆମାନେ ବାହାରୁଥିବୁ ଆଜି ଖେଳ କରିବୁ ଆଜି ଏଇଟା ଖେଳିବା ସେଇଟା ଖେଳିବା କୁଆଡେ ଯିବା କଣ କରିବା ଆମର ତ ବହୁତ ପ୍ରୋଗ୍ରାମ ଥାଏ ନା ଖରାଦିନେ ଯେମିତି ଆମ ଗାଁ ଧାରାରେ ଗୋଟେ ଅଳକା ନଈ ବହି ଯାଉଛି ଆଚ୍ଛା ଖରାଦିନ ସମୟରେ ଏଇ ସମର ଭ୍ୟାକେସନ ସମୟରେ କଣ ହୁଏ ସେ ଖଜୁରୀ ବଣ ବୋଲି କୁହାଯାଏ ଖଜୁରୀ ଗଛ ତାଳ ଗଛ ଆଉ ସେଠି ଭର୍ତ୍ତି ହେଇଛି ଯୋଉ ଜାମୁକୁଳି ଗଛ ଏଇସବୁ ଗଛ ଥାଏ ଆଉ ସେ ଗଛ ଏମିତି ଲମ୍ବି ଯାଇଥାଏ ପାଣି ଉପରେ ଦେଇକି ନଈ ସ୍ପୁରୁ ଯେମିତି ଗଛ ଲମ୍ବି ଯାଇଥାଏ ଆମେ ସେ ଗଛ ଡାଳରେ ବସିବୁ ତୋଳି ତୋଳି ଖାଇବୁ ତାପରେ ଦରକାର ହବ ଯେତେବେଳେ ଇଚ୍ଛା ହବ ପାଣି ବି ଦେଇଦେବୁ ପୁଣି ବୁଡ଼ିଲୁ ଗାଧେଇଲୁ ପାଣିରେ ଏଇ ଯୋଉ ଦୃଷ୍ଟାନ୍ତ ଗୁଡା ତାହେଲେ ଭଲ ଲାଗେ ଆମେ ଖରାବେଳେ କହିବେ ଶୋଇବ ଖାଇକିରି ଶୋଇବ କିନ୍ତୁ ଆମେ ଘରେ ଆଉ କିଛି ନଥିବୁ ପାଇବେନି ଆମକୁ
1: ଆସିଲେ
0: ଆସିଲା ବେଳକୁ ତ ସନ୍ଧ୍ୟାବେଳେ ଉତ୍ତମ ମଧ୍ୟମ ହେଲା ଗାଳି ଗୁଲଜ ହେଲା ଆରେ ଘରେ ଯାଇଥିଲ କଣ କରୁଥିଲ ତାଥିରେ ବି ଦୁଇ ଚାରିଟା କେସ୍ ଆସି ଆମକୁ ଯଦି ନ କହିଥିବେ ଘରେ ଆସି ପହଞ୍ଚିଯାଇଥିବ ବାପାଙ୍କୁ କହିବେ ଘରେ କହିବେ ଆଜି ତମ ପକାଯାଇଥିଲା ଏମିତି ଗଲା ସେମିତି ଗଲା ସେ ଖଜୁରୀ ଗଛରୁ ସେ କାମ ଆସୁଥିଲା ସେ ଜାମକୁଳି ଗଛରୁ ପାଣି କି ଦେଉଥିଲା ଆଜି ଖରାବେଳ ସାରା ସିଏ ନଈରେ ବୁଡ଼ିଛନ୍ତି ତ ଏଇଭଳିଆ ଯେତେବେଳେ କେସ୍ ଆସିବ ସନ୍ଧ୍ୟାବେଳେ ଯୋଉ ଉତ୍ତମ ମଧ୍ୟମ ହେଲ
1: ମାଧ୍ୟମରେ କହୁଛି ଏଇ ଯୋଉ ଖରାବେଳେ ଶୋଇବା କଥାଟା ଭାରି ମାନେ ସେତେବେଳେ ବିରକ୍ତ ଲାଗେ ଯେ ଖରାବେଳେ କାହିଁକି ଆମକୁ କହୁଛନ୍ତି ଶୋଇବା ପାଇଁ ସତ
0: ସେ ସମୟରେ କଣ ଏବେ କେତେ ଗରମ ଲାଗୁଛି ସେ ସମୟରେ ଏତେ ଗରମ ନଥିଲା କାହିଁକି ଆମ ଛୋଟବେଳ ସମୟରେ ଗାଁ ଗଣ୍ଡା ସବୁଆଡେ ଜଙ୍ଗଲ ହିଁ ଜଙ୍ଗଲ ଗଛ ଗୁଡିକ ପର୍ଯ୍ୟାପ୍ତ ପରିମାଣରେ ଥିଲା କିନ୍ତୁ ଅନେକ ବାତ୍ୟା ପର ଠାରୁ ଗଛ ଗୁଡିକ ହୁଏତ ପୁରା 80% କମିଯାଇଛି 50% କଣ 80% କମିଯାଇଛି ଗଛ ହିଁ ନାହିଁ କହିଲେ ଚଳେ ଆଉ ସେ ସମୟରେ ଯେତେ ଖରା ହେଲେ ବି ଆମକୁ ଜଣାପଡ଼ିନି ଆମେ ଖେଳକୁଦ କରି ବହୁତ ବହୁତ ମଜା ଆଉ ଛୋଟବେଳର କଥା କାହିଁ କରୁଛି ଆଉ ମା ବାପାଙ୍କ କଥା ମାନିବା ନ ମାନିବା କଥା କରି ଯୋଉ କହିଲେ ବହୁତ ତୃତୀୟ ଅନୁଭୂତି ରହିଛି ସବୁଗୁଡା ତ ଆପଣଙ୍କ ସାଙ୍ଗରେ ସେୟାର କରିହବନି ତଥାପି ଛୋଟବେଳ ବହୁତ ଖଟା ମିଠାରେ କଟିଛି ଆଜ୍ଞା ଆଉ
1: ବହୁତ ବହୁତ ଧନ୍ୟବାଦ ଦିବାକର ଭାଇ ଆଜି କଲ୍ କଲେ କଥା ହେଲେ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍
0: ଆଜ୍ଞା ଆପଣଙ୍କୁ ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଛୋଟବେଳେ କେତେ କଥା ହଁ ଏଇ ଯୋଉ ଖରାବେଳେ ଶୋଇବା କଥା ଜମା ବି ପସନ୍ଦ ଆସୁନଥିଲା ସେତେବେଳେ କିନ୍ତୁ ବର୍ତ୍ତମାନ କେହି ଯଦି ଟାଣିକି ବି ନେବେ ଆମେ ଘରୁ ବାହାରକୁ ବାହାରିବୁନି ଯଦି ଘରେ କିଛି କାମ ନଥିବ ଘରେ ଆମେ ଥିବୁ ତ ଏଇସବୁ କଥା ବହୁତ ବହୁତ ଛୋଟ ଛୋଟବେଳର ସ୍ମୃତି ଯୋଉଟାକି ସେହି ସମୟରେ ଜମା ବି ଭଲ ଲାଗୁନଥିଲା ଲାଗୁଥିଲା ଦୁନିଆଟା ଆମର ସେତିକି ଭିତରେ ଆଉ ଆମେ ତା ଭିତରେ ରଜା ବାରାଣୀ ସୋ ସେଇ ବାପା ମାଙ୍କର ଆକଟ ସେଇ ବାପା ମାଙ୍କର କଥା ଯୋଉଟାକି ସେତେବେଳେ ଭଲ ଲାଗୁନଥିଲା ବଟ୍ ଏବେ ସେହି ସବୁ କଥା ଆମ ଜୀବନରେ ପ୍ରତିଫଳିତ ହେଉଛି ବା ଶିକ୍ଷଣୀୟ ସାଜିଛି ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି 0671-2303-153 ଏଇ ନମ୍ବରରେ ହ୍ୟାଲୋ
2: ହ୍ୟାଲୋ ଶୁଭ ସକାଳ ମା ସାରାଙ୍ଗା ସହିତ ସହପରିବାର ଭଲ ଜଗତସିଂହପୁର ମେଡିକାଲ କଲୋନୀ
1: ଆପଣଙ୍କୁ ଫୋନ ଲାଗିବନି କେମିତି କଥା କହୁଛନ୍ତି
2: ନାଇଁ ଗୋଟୁ ଲାଗୁଲି ଲାଗି ଲାଗି ଲାଗି ଏମିତି ଶୁଣେ ଲଗାଏ ଲାଗି ଆଙ୍ଗୁଠିଟା ଦର୍ଜାଇ ଯାଏ ଲାଗେନି କିନ୍ତୁ ମୁଁ କାହା ଦୋଷ ଦେବିନି କାହା ବି ଇଏ ନାହିଁ ଯାହା ଆଜି ମୋ ଘରଣୀ ପୂଜା କରିଦେଲା
1: ନିହାତି ସତ୍ୟବାନଙ୍କ କଲ୍ ଲାଗିଛି, ଇଚ୍ଛା ପୂରଣ କରିଛନ୍ତି ଆଉ।

0: ଏଇଥିରୁ ଜାଣିବେ ଆପଣ ଯେ ଆପଣ ବର୍ତ୍ତମାନ ଠାରୁ ଯାହା ଇଚ୍ଛା କରିବେ ତାହା ପୂରଣ ହବ। ଆଚ୍ଛା ହଉ, କେମିତି ଅଛନ୍ତି ଟୁନା ଭାଇନା କୁହନ୍ତୁ, ସ୍ୱାସ୍ଥ୍ୟ କେମିତି ଅଛି, ଆପଣ ଭଲ ଅଛନ୍ତି କି ନାହିଁ?
1: ଦେହ ମୋର ବହୁତ ଭଲ ଅଛି, ଆଶା କରେ ମା ଶାରଳା ଆପଣ ନିଶ୍ଚିନ୍ତ ଭଲ ରଖିଥିବେ କି ନଥିବେ ମୁଁ କହିପାରିବିନି, କିନ୍ତୁ ମୁଁ ସବୁବେଳେ ମାଙ୍କ ପାଖରେ ପ୍ରାର୍ଥନା କରେ ମୋ ଭଉଣୀକୁ ଭଲ ରଖିଥିବେ।
0: ଆପଣଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଛି, ଆମେ ଭଲ ବି ଅଛୁ। ଦୁଃଖେ ସୁଖେ ତ ସଂସାର ଚାଲିଛି, ଆଗକୁ ଯିବ ଆଉ ସବୁ କିଛି ଆଉ ନାଇଁ।
1: ଆଜ୍ଞା ଆଜ୍ଞା, ହଁ ଭଲ ମନ୍ଦ ସୁଖ ଖୁସି ସବୁ ଲାଗି ରହିବ, ସେଥିରେ ଆମେ ମନୋବଳ ଷ୍ଟ୍ରଙ୍ଗ କରି ରଖିକି ଚାଲିବାକୁ ପଡିବ।
0: ଟୁନା ମାନେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ ଛୋଟବେଳର ସେଇ କଥା?
1: ଛୋଟବେଳଟା ଟିକେ ମୁଁ ଖେଚଡ଼ା ଥିଲି,
0: ମାନେ କୋଉ କଥାଟି ବାପା ବାବୁଙ୍କର ଜମା ମାନନ୍ତିନି, ଭାରି ଜମା ଭଲ ଲାଗେ ଶୁଣିବାକୁ।
1: ନାଇଁ ମୁଁ ମୋଟୁ ତାଙ୍କ କଥା ମାନେନି, ସବୁ ମାନେ ଅଷ୍ଟମ ଯାଏ ମୁଁ ମାନେନି, ଅଷ୍ଟମରୁ ନବମ ଦଶମ ଯାଏ ମାନେନି ଏବଂ ଖେଚଡ଼ା ହିଁ କରେ।
0: ପୁଅମାନେ ଟିକେ ଛୋଟବେଳେ ଏମିତି ସାଧାରଣତଃ ଦୁଷ୍ଟ ଥାନ୍ତି ଝିଅମାନଙ୍କ ଅପେକ୍ଷା, ନାଇଁ କି?
1: ଆଜ୍ଞା ଆଜ୍ଞା ଆଜ୍ଞା, ମତେ କହନ୍ତି ଭାଗା ଶଳା ଘରୁ ବାହାରେ କହି ବାହାରେ
0: ବୋଉ ମନ ବା ସେ ଜମା ମାନିବନି,
1: ବୋଉ ଟିକେ ଲଲା ଟିକେ ଘର ଘର ହେବେ, ଏଠିକୁ ରହିବି ଖାଇପି ଆଉ ଯିବିଲି କୁଆଡେ, ଯୋଉ କାମକୁ ସେଇ କାମ।
0: ମାନେ ଆଚ୍ଛା କଣ ପାଇଁ ପାର୍ଟି କରନ୍ତି, ଏଇ ଯୋଉ ବାହାରେ ବୁଲନ୍ତି ବୋଲି ନା କଣ?
1: ନାଇଁ ବାହାରେ ନାଇଁ, ଟିକେ ଖେଚଡ଼ା ବି ଟିକେ ଥିଲି ଆଉ।
0: ମାନେ କଣ କହୁନାହାନ୍ତି ଆମକୁ ଟିକେ, କଣ ଖେଚଡ଼ା ବିଛୁଆତି କରୁଥିଲେ?
1: ଟିକେ କୋଉଠି କାହାକୁ ସାଙ୍ଗସାଥି ମିଶି କାହାକୁ ପାର୍ଟି କରିଦିଏ କାହାକୁ
0: ବାବା, ମାନେ ତମେ ପୁରା ଗୁଣ୍ଡାଗିରି ଚଲେଇଥିଲେ? ଗୁଣ୍ଡାଗିରି ଚଲେଇଥିଲେ ଜଣା ପଡୁନାହାନ୍ତି ଟୁର୍ଣ୍ଣାମେଣ୍ଟ ଆପଣ
1: କହିଲି। 88 ମସିହାରେ ଚାକିରି କଲି, 89 ମସିହାରେ ମାଙ୍କ ଦୀକ୍ଷାରେ ମୁଁ ଚେଞ୍ଜ ହେଇଗଲି, ବାହାଘର ମୁଁ ମୋଟର କରୁନଥିଲି, ବାହା ବି ବୋଲି ମନା କରିଦେଇଥିଲି। ଆଉ ଯୋଉଦିନ ମୋ ପାଟିରୁ ମତେ ଲାଗି ଲାଗି କକେଇ କୁଡି ଭାଇ ସମସ୍ତେ ଲାଗି ଲାଗିଲେ, ମୁଁ ଯୋଉଦିନ ହଁ ମାତିଲି
0: ନାଇଁ ନାଇଁ, ସେ ଆକ୍ଚୁଆଲି ଘରେ ଆମ ମାନଙ୍କ ଓଡିଆ ମାନଙ୍କ ଘରେ ଥାଏ ଯେ ଯଦି ଛୁଆଟା ଦୁଷ୍ଟ ହଉଥିବ ପୁଅଟା ତାହେଲେ ତାକୁ ବାହା କରିଦିଅ, ସେ ଶାନ୍ତ ହେଇଯିବ, ଏଇଟା ମୁଁ ସାଧାରଣ ଭାବରେ ଶୁଣିଛି। ନା ଆପଣ ବାହା ସଂସାର ନ କରିଥିଲେ ଚାରି ଦୋଡି କଟା ହେଇଯାଇଥାନ୍ତେ।
1: ମୋର ଗୁରୁ ଥିଲେ ସାଧା ବାବା, ସେ ବି ବହୁତ କଥା ଇଏ କରିଥିଲେ, ଏବଂ ଅଫିସରେ ବି ଆଜ୍ଞା ଅଫିସରେ ବି ମୁଁ ଅଫିସରକୁ ବି ସେତେବେଳେ ଘୋଡ଼ା କରିଦେଇଥିଲି।
0: ବାପରେ, ଆଚ୍ଛା ଠିକ ଅଛି, ଲାଇଫରେ ବହୁତ କିଛି କଥା ମାନେ ପରିବର୍ତ୍ତନ ଆସେ ଏମିତି ସବୁ ଗୁରୁ ମାନଙ୍କ ଜରିଆରେ, ବାପା ମାଙ୍କ ଜରିଆରେ, ସମସ୍ତଙ୍କ ଗୋଟେ ସିଚୁଏସନ ପରିସ୍ଥିତି ଜରିଆରେ
1: ଆସେ। ନନାଙ୍କ ଯୋଗୁଁ ମୁଁ ଆଜି ବହୁତ ଇଏ ଆସିଛି ଯେ ସବୁବେଳେ ମୋ ପାଖରେ ରହନ୍ତି, ଆଜି ବି ରହିଥିଲେ, 6 ବର୍ଷ ହେଇଗଲା ନନା ପଳେଇଲେ, ବୋଉ ଅଛନ୍ତି। ଟାଇମଟା ଟିକେ ଅଲଗା ଥିଲା, ଏବେ
0: ନିହାତି ଏବେ ପାଦୁର୍ଭାବ ପୁରା କମିକି ପୁରା ଶାନ୍ତ ଛୁଆ ହେଇଯାଇଛନ୍ତି ଆପଣ, ପୁରା ସେମିତି ହିଁ ରୁହନ୍ତୁ
1: ଛୁଆ ହେଇକି ବି। ଏବଂ ସମସ୍ତ ମାନେ ଶ୍ରୋତା ଭାଇ ଭଉଣୀ, ଆଜି ଭାଇ ଭଉଣୀ ସମସ୍ତ ମିଶିପାରିଛି,
0: ଏଇଟା ସତ୍ୟ। ଆପଣ ସମସ୍ତ ମାନେ ଆପଣ ବହୁତ ମେଳାପି ଆଉ ଧୈର୍ଯ୍ୟ ବି ଆପଣଙ୍କର ବହୁତ ଅଛି, ସେଇଟା ବହୁତ ମାନେ ବହୁତ ଭଲ ଗୁଣ ଆପଣଙ୍କ ଭିତରେ ଡେଭଲପ ହେଇଛି ଛୋଟବେଳୁ ଆଜି ପର୍ଯ୍ୟନ୍ତ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ।
1: ଯିବା ଆଗରୁ ଆଉଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ମୋ ଭଉଣୀକୁ ଭଲରେ ଖୁସି ରଖନ୍ତୁ, ଏବଂ ମତେ ସବୁବେଳେ କଲ୍ଟା ଟିକେ
0: ଲାଗୁଥାଉ, ଆଉ ଆଜି ପରଠାରୁ ଲାଗିବ ମୋ ମାନେ ପୂଜା ହେଇଯିବ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ସୋ ମାଇ ଫ୍ରେଣ୍ଡସ୍, ଆପଣମାନେ ଏଞ୍ଜୟ କରନ୍ତୁ ଏଫ୍ଏମ୍ ରେନ୍ବୋ କଟକରେ ଆସୁଛି ଗୋଟେ ବ୍ୟୁଟିଫୁଲ୍ ଗୀତ ଆପଣମାନଙ୍କ ପାଇଁ, ଏଞ୍ଜୟ କରୁଥାନ୍ତୁ, ଶୁଣୁଥାନ୍ତୁ ସ୍ମୃତିକୁ।

0: ଆସିବି ତ ଗୋଟେ ଗାଡିଆ ଥିଲା ସେ ନାଳ ପାଣି ଯାଏ ମୁଁ ମାମୁ ଘରେ ରହୁଥିଲି ପାଟସୁନ୍ଦରପୁର ଭୋଦଳାରେ ହେଲା ସେଠି ବୁଧୁମ ବୁଡ଼େ
1: ଆଚ୍ଛା
0: ବୁଢ଼ି ମାନେ ମିନିମମ ଘଣ୍ଟେ ଦିଟା ବେଳକୁ ଆସେ ବୁଢ଼ି ବୁଢ଼ି ଆଖି ବାକି ନାଲି ପଡ଼ିଥିବ ଗୋଟେ ମାଡ଼ ଫାଡ ଖାଇ ହେଲା
1: ଘରେ କିଏ ବାଡ଼ ଦି କିଏ ବୋଉ ନା ବାପା
0: ମାମୁ
1: ମାମୁ
0: ମାମୁ ଘରେ ରହୁଛି ମୋର ସବୁଠୁ ଅବାଗିଆ ବାର ହଉଛି ରବିବାର ରବିବାର ସମସ୍ତେ ଘରେ ରୁହନ୍ତି କିଛି କରିବେ ଆଉ ଅଲଗା ଦିନ ଆଉ ଖରାବେଳେ ଖରାଦିନେ ଯୋଉ ଶୋଇବା କଥା ଯୋଉ କହିଲେ ଆମର ଦିବାକର ଭାଇ ସେଟା କାଇଁ ମୋ ଦ୍ଵାରା ତ ହଉ ନାହିଁ ଜମା ନିଦ ତ ହବ ନାହିଁ ଟୋଟାଲ ଆଉ ଏବେ କିନ୍ତୁ ଖାଇ ସାରିଲା ବେଳକୁ ଆଖି ମାଡି
1: ବାସ ବାସ ମୁଁ ବି ସେଇ କଥା କହୁଥିଲି ଯେ ସେତେବେଳେ ଜମା ବି ଇଚ୍ଛା ହୁଏନି ମାନେ ବିଷ ଭଳିଆ ଲାଗେ ଯଦି କହୁଥିବେ
0: ସେତେବେଳେ କେମିତି କିଏ ଶୋଇବେ ଆମେ ଖସିକି ପଳେଇବୁ ସିଏ ଶୋଇବେ ଆମେ ସେ ଚିନ୍ତା କରୁ କିନ୍ତୁ ଅଇକିନା ତ ଖାଇ ସାରିଲା ପରେ ପୁରା ଆଖି ମାଡି ହେଇଯିବ
1: ଏଇନା ଯଦି କିଏ ଫୋନ କରିବ କି ଡାକିବ ଭାରି ବିରକ୍ତ ଲାଗେ
0: ମୁଁ ଟୋଟାଲ ଫୋନ କୁ ସୁଇଚ୍ ଅଫ୍ କରିଦେବି ଫ୍ଲାଇଟ୍ ମୋଡ୍ ରଖିଦେବି ମୁଁ ତ ସେମିତିରେ ଆକ୍ଚୁଆଲି ମୋର ଦିଟା ଫୋନ ମୋର ଦିଟା ଫୋନ ଚାରିଟା ନମ୍ବର କିନ୍ତୁ ମୁଁ ସେଇଥିରେ ହିଁ ଫୋନ ରିସିଭ କରେନି
1: ଏଇଟା ସତ କଥା ନିଜର କିଛିଟା ମି ଟାଇମ ଥାଏ ପର୍ସନାଲ ଟାଇମ ଥାଏ ତ ସେଟା ନିଜକୁ ଦେବା ଉଚିତ ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆଜି
0: ଆମ ଝିଅ ଏବେ କିନ୍ତୁ ଖରାବେଳେ ଶୋଉଛି ସତ ଶୋଉଛି ଯେମିତି ସବୁ ତାର ଟାଇମ ଟେବୁଲ ଅଛି ସାଙ୍ଗସାଥି ଗୋଟେ ସାଇକେଲ ଧରିକି ବୁଲିବା ଆରମ୍ଭ କରିଦେଉଛି
1: ଖରାବେଳେ
0: ମାନେ ଏବେ ହଁ ଖରାବେଳେ ତେଣୁକରି
1: ଝିଅମାନେ ଟିକେ ଛୋଟବେଳେ ମୁଁ ଯାହା କଥା କହୁଥିଲି ଝିଅମାନେ ଟିକେ କମ ଦୁଷ୍ଟ ଥାନ୍ତି ସେମାନେ କହିଲେ କଥାଟା ଶୁଣନ୍ତି ଆଣ୍ଡ ପୁଅମାନେ କିନ୍ତୁ ଜମା ବି ଶୁଣନ୍ତିନି
0: ଝିଅମାନେ ଛୋଟବେଳେ କମ ଦୁଷ୍ଟ ଥାନ୍ତି କିନ୍ତୁ ପୁଅମାନେ ଅଧିକା ଦୁଷ୍ଟ କିନ୍ତୁ ବଡ ହେଲେ ଝିଅମାନେ ଟିକେ ଅଧିକା ଦୁଷ୍ଟ ପୁଅମାନେ କମ ଦୁଷ୍ଟ
1: ଆଚ୍ଛା ହଉ ଥ୍ୟାଙ୍କ ୟୁ ସୋ ମଚ୍ ରଶ୍ମୀ ଭାଇ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ ବହୁତ ସୁନ୍ଦର ଲାଗିଲା କଥା ହେଇକି ଥ୍ୟାଙ୍କ ୟୁ
0: ନମସ୍କାର ଭଲ ଲାଗିବ ଦିନ
1: ଆପଣମାନେ ବି କନେକ୍ଟ ହୁଅନ୍ତୁ 9:37 ଅଲରେଡି ହେଇଗଲାଣି ଆଣ୍ଡ 10 ପର୍ଯ୍ୟନ୍ତ ଡାଇଲ୍ ଇନ୍ ଲାଇଭ୍ ସୋ ଚାଲିବ ଆଣ୍ଡ ତାପରେ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଏଫ୍ଏମ୍ ରେନ୍ବୋରେ ବାଜିବ ଦେଖିବା ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ ଗୁଡ୍ ମର୍ଣ୍ଣିଂ
1: ଗୁଡ୍ ମର୍ଣ୍ଣିଂ ମଧୁ ମଧୁ ଭୁବନେଶ୍ୱରରୁ ଆମ ସହିତ କନେକ୍ଟ ହେଇଛନ୍ତି ଆଚ୍ଛା ଭୁବନେଶ୍ୱର କୋଉ ଜାଗାଟା ଆଡ୍ରେସ୍ଟା
2: ଆମ ଗାଁ ତ ତେରବାଟିଆ ଉତ୍ତରା ଛକ ଅଛି ଉତ୍ତରା ଛକଠୁ ଗୋଟେ କେନାଲ ମାନ ଅଛି ଗାଁ ପଟକୁ
1: ଆଚ୍ଛା
2: ସେଇ ଗାଁ ପଟକୁ ଗଲେ ପୁରା ପଡିବ 5 କିଲୋମିଟର ପରେ ଆଉ
1: ତମେ
2: ଜାଣିଥିବେ ଆମ ବାରମେଣ ମଗଲପୁର ମଧୁପୁର କୁବା ଉତ୍ତରାଖଣ୍ଡ ଗାଁ ପଟକୁ
1: ହଁ ହଁ ବୁଝିପାରିଲି ଓକେ ତ ମଧୁ କେମିତି ଅଛ
2: ମୁଁ ତ ବହୁତ ବଢିଆ ଅଛି ଫିଲହାଲ କାମରେ ଆସିଛି ବାହାରକୁ ରେଗୁଲାର ଆମର ଗୋଟେ ପଟିଆରେ ଗୋଟେ ପଡିଛି ଭୋକେସନାଲ ଟ୍ରେନିଂ ପଡିଛି ଏଠି ମୁଁ ଡେଲି ଆସୁଛି 3 ମାସିଆ ଟ୍ରେନିଂରେ ଆଉ
1: ଆଚ୍ଛା ମାନେ କଣ ସବୁ ଶିଖା ହଉଛି
2: ଏଠି ଆମର ଶିଖା ହଉଛି ଆମର ଯୋଉ ସିଲେଇ ଶିଖା ହଉଛି କେମିତି ସବୁ ବ୍ୟାଗ ବଳପତ୍ର ଡ୍ରେସ ଏରିଆ କେମିତି ସିଲେଇ କରିବ ତାପରେ କମ୍ପ୍ୟୁଟର ଶିଖା ହଉଛି ବ୍ରେଲ ଶିଖା ହଉଛି ଫୋନ କେମିତି ଚଲେଇବ ସେଟା ଶିଖା ହଉଛି ଆଉ ଆମର ମୋବିଲିଟି ଆମେ କେମିତି ଚଲାବୁଲା କେମିତି କରିବା ସେସବୁ ଶିଖା ହଉଛି ପୁରା ଆମର ଯୋଉଟା ଯୋଉଟା ଦରକାର ନିର୍ଭରଶୀଳ ହେଇପାରିବ
1: ମାନେ ବହୁତ ସୁନ୍ଦର କାର୍ଯ୍ୟକ୍ରମ ୱର୍କସପ୍ ଟେ ଷ୍ଟାର୍ଟ ହେଇଛି ଆଚ୍ଛା ସେଥିରେ ସବୁ ସବୁ ଜିନିଷଟା ସମସ୍ତଙ୍କ ପାଇଁ ଦିଆଯାଉଛି ମାନେ ଫ୍ରି ପୁରାପୁରି ସବୁ
2: ହଁ ଏଇଟା ଆମର ଗୋଟେ ଅର୍ଗାନାଇଜେସନ
1: ଓକେ ହଁ ଠିକ ଅଛି ଆପଣଙ୍କ ମାଧ୍ୟମରେ ବି ଯୋଉମାନେ ଆମର ଭାଇ ଭଉଣୀ ମାନେ ଜାଣିନଥିବେ ସେମାନେ ବି ଜାଣିଯିବେ ଆଉ କେତେ ଦିନ ରହିଛି
2: ମୁଁ କହିବାକୁ ଚାହିଁବି ଆମର ଏଲଜି ପ୍ରସାଦ ଆଇ ହସ୍ପିଟାଲ କ୍ୟାମ୍ପସ ଭିତରେ ଆମର ଗୋଟେ ଡିପାର୍ଟମେଣ୍ଟ ଅଛି ରିହାବ ଡିପାର୍ଟମେଣ୍ଟ ସେଇଠିକି ଯଦି ଆପଣମାନେ ଆସିପାରିବେ ଏଇ ଜିନିଷ ସବୁ ଶିଖିପାରିବେ ଯାହା ଯାହା କହିବି
1: ମାନେ ଆଉ କେତେ ଦିନ ୱାର୍କସପ୍ ରହିଛି
2: ଆମର 3 ମାସ ତ ଅଛି କିନ୍ତୁ ଚାହିଁଲେ ଯିଏ ଆସିପାରିବେ ସେ ଆସିପାରିବେ କିଛି ଅସୁବିଧା ନାହିଁ
1: ଓକେ ଓକେ ଠିକ ଅଛି ବହୁତ ବଢିଆ ହେଲା ତେବେ ମଧୁ ଆଜି ଆମ ସହିତ ସକାଳୁ ସକାଳୁ କନେକ୍ଟ ହେଇଯାଇଛି ଏଫ୍ଏମ୍ ରେନ୍ବୋରେ କୁହ ଛୋଟବେଳେ ବାପା ମା କୋଉ କଥାଟା ଜମା ବି ଭଲ ଲାଗୁନଥିଲା ଶୁଣିବା ପାଇଁ ଭାରି ବିରକ୍ତ ଲାଗୁଥିଲା ସେତେବେଳେ କାଇଁ କହୁଛନ୍ତି ମତେ ତ ଏମିତି କିଛି କଥା ଅଛି
2: ସତ କଥା କହିବି ମାନେ ସେ ଜିନିଷଟା ଏବେ ବି ମୋ ପାଖରେ ଅଛି ଏବେ ବି ମୋ ବାପା ଯଦି ନାହାନ୍ତି ମା କିନ୍ତୁ ସେ କଥା କହୁଛନ୍ତି ମାନେ ଗୋଟେ କଥା କହିଲେ ମାନେ ସମସ୍ତେ ଖାଇଲା ବେଳେ ଯାହା ମିଳେ ଖାଆନ୍ତି

0: ମୋର ଟିକେ ଗୋଟେ ଅଜବ ପ୍ରକାର ମାନେ ମତେ ଯଦି ଖାଇବାରେ ମାନେ ସପୋଜ ଆମ ଘରେ ହେଇଥିବ ଭାତ ଡାଲମା ଗୋଟେ ହେଇଥିବ ମୁଁ କଣ କରେ ନା ସେଥିରେ ପରିବା ବାଛିବି
1: ପରିବା ବାଛିଦେବେ ଆଚ୍ଛା
0: ହଁ ଯେଉଁଥିରେ ମାନେ ଯାହା ବି ତରକାରୀ ହଉ କି ଡାଲମା ହଉ କି ଯେଉଁ ଟାଇପ୍ର ହଉ ପରିବା ମୁଁ ବାଛିକି ଖାଇ ସେ କହିଲେ ମୁଁ ସବୁବେଳେ ପାଣି ପାଣି ଖାଇବି ପସନ୍ଦ କରେ ତ ଏଇ ଜିନିଷଟା ପାଇଁ କଣ କହିବି ମାନେ ସୁଧା ଗାଳି ଫେରି ଶୁଣିବି ମାନେ କଣ କରିବ ନା ବେଳେବେଳେ ଚକଟିକି ଜବରଦସ୍ତି ଖୁଆଇ ଦବ ତାହେଲେ ବେଳେବେଳେ ପୁରା ରାଗିକି ପୁରା ଅନେଇକି ପୁରା ଜଗିକି ରହିବ ସେପଟ ଯଦି ନ ଖାଇଛି ସେପଟ ତ ଉଠି ପାରିବୁନି ଚୁଟାରି
1: ଓକେ ତ ଏବେ ବି ସେ ଅଭ୍ୟାସ ଏଟା ଅଛି ନା କଣ ସେମିତି ପରିବା ବାଛିକି ଥୋଇ ଦଉଛନ୍ତି ସାଇଟ୍ରେ
0: ହଁ ସେଇଟା ଏବେ ବି ଅଛି ସତ କଥା କହୁଛି ଯଦି ଆମର ମାନେ ଅବଶ୍ୟ ଏବେ ଟିକେ ଚେଞ୍ଜ ହେଇଛି ତଥାପି ଆଗରୁ ଖାଉନଥିଲି ବହୁତ ଜିନିଷ ବି ଖାଇଲାଣି ମାନେ ଆଗରୁ ବାଇଗଣ ଖାଉନଥିଲି ଆଉ ତାପରେ ଯୋଉ କଣ ପିଆଜ ବି ଆଳୁ ଫାଳୁ ଖାଉନଥିଲି ଏବେ ଆଳୁ ଖାଉଛି ବାଇଗଣ ଖାଉଛି ବନ୍ଧାକୋବି ଖାଉଛି କିନ୍ତୁ ଫୁଲକୋବି ଖାଇବିନି ଛତୁ ଖାଇବିନି କଦଳୀ ମାନେ କାଚିଟା କଦଳୀ ଖାଇବି କିନ୍ତୁ କଞ୍ଚା କଦଳୀ ଖାଇବିନି ଆଉ ଭଣ୍ଡା ଏମିତି ଖାଲି ମାନେ ପାଚିଲା ଭଣ୍ଡା ଖାଇଦେବି ଟିକେ ଟିକେ କଷ୍ଟମର ଖାଇଦେବି ତରକାରୀରେ ପଡିଲେ ଖାଇବିନି କଲରା ଗୋଟା କଲରା ମୋର ବହୁତ ପସନ୍ଦ ଭଜା କଲରା ହେଲେ ସରିବ କିନ୍ତୁ ଏତେ ପସନ୍ଦ ଗୋଟା କଲରା ମସଲା ଦେଇ ଖାଇଲେ ମୋତେ ଭଲ ଲାଗେ
1: ସବୁଠୁ
0: ମୁଁ ଯଦି କୋଉଟାକୁ ପସନ୍ଦ କରେ ମୁଁ ଯଦି ପଡିଥିବ ମୁଁ ବହୁତ ଶିଖିଯିବି ସେଟା ଯେ ଅରିଆ ଡାଲମା ହେଇଥିବ ସେଟା ଯଦି ସାରୁ ମିଳିଥିବ ମୋ ରାଗ ଉପରେ ମାନେ କଣ କହିବି ବହି ମହାଭାରତ ସାରୁ ଆଉ ଛତୁ ଯୋଉ ଆମର ଛତୁ ଯଦି କୋଉଦିନ ହେଇଥିବ ସେଇଟା ମୋର କଣ କହିବି ସାରୁ ଛତୁ ଆଉ କଦଳୀ ମାନେ ଯଦି ମାନେ କଞ୍ଚା ମାନେ କଞ୍ଚା କଦଳୀ ଯଦି ଭଜା କରେ
1: ପୁରା ରାଗ ପୁରା ପଞ୍ଚମ ହେଇକି ଉଠିଥାଏ ନା କି ଆଜି ଖାଇବା ପିଇବା ହେଇପାରିବନି ବୋଲି ମନ ମଧ୍ୟରେ ଠିକ ଅଛି
0: କହିବି ମାନେ ମୁଁ ଦିଦି କରି ରଖେ ସେ କଣ ନା ଜବରଦସ୍ତି ମାନେ ମାନେ ଚକଟି ଚାକିଟି ଖୁଆଇବ ତାହେଲେ ମାନେ ଗଛକୁ ଯେପର୍ଯ୍ୟନ୍ତ ମୁଁ ନ ଖାଇଛି ମୁଁ ଏଠି ଉଠିକି ତ ଯାଇକି ସେ ବସି ଧରୁଛି ଯେଉଁ ଟାଇପ୍ର ତାର ରାଗ ମୁହଁ ବାବାରେ କୁହନ୍ତୁନି କୁହନ୍ତୁନି ଭାଇ ଡିଫିକଲ୍ଟ ଲାଗେ
1: ବୋଉର ରାଗ ମୁହଁ ଯୋଉଟା କି ପରବର୍ତ୍ତୀ ସମୟରେ ସେ ଭିଟାମିନ୍ ଡେଫିସିଏନ୍ସିଟା ଆମର ବଡି ଭିତରେ ସେଇଟାକୁ ସେଟା ଫୁଲଫିଲ୍ ହେଇଥାଏ ସବୁ ପରିବା ପତ୍ର ଖାଇଲେ ଛୁଆମାନେ ଖାଆନ୍ତିନି ସେଟା ବାପା ମା ଆକଟ କରି ଖୁଆନ୍ତି ଜବରଦସ୍ତି ସେଟାକୁ ବି ଚେଷ୍ଟା କରନ୍ତୁ କମେଇବା ପାଇଁ ଠିକ ଅଛି ବହୁତ ବଢିଆ ଲାଗିଲା ବହୁତ ବଢିଆ ସୁନ୍ଦର ସ୍ମୃତିଟି ଆପଣ ସେୟାର କଲେ ଆଜି ଆମ ସହିତ ମଧ୍ୟ ବହୁତ ବହୁତ ଧନ୍ୟବାଦ ସୋ ମାଇ ଫ୍ରେଣ୍ଡ ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ 9:43 ଅଲରେଡି ହେଇଗଲାଣି ଆଉ ମାତ୍ର 2-3 ମଧ୍ୟ କଲ୍ ନେଇ ହବ ଆପଣମାନଙ୍କର ଫଟାଫଟ କନେକ୍ଟ ହୁଅନ୍ତୁ 0671-23-03-153 ଏଇ ନମ୍ବରରେ ସ୍ମୃତି ପଚାରୁଛି ଆପଣମାନଙ୍କୁ ଯେ ବଚପନ କି ଓ କନ୍ ସି ୟାଦେ ହେ ପାପା ମମି କା ଓ କନ୍ ସା ଡାଣ୍ଟ ହେ ଯୋ ଆଜ ଭି ଆପକୋ ୟାଦ ହେ ବଚପନ ମେ ପାପା ମମି ମନା କରତେ ଥେ କି ନେଇ ୟେ ନେଇ କରନା ହେ ମଗର ଉସି କୋ ହି କରନା ହେ ହମକୋ ଓହି ସବ ଚିଜେ ବଚପନ କି ୟାଦେ ଆମ ସହିତ ଆପଣମାନେ ସେୟାର କରନ୍ତୁ କଥା ହୁଅନ୍ତୁ ହ୍ୟାଲୋ
2: ହ୍ୟାଲୋ ଶୁଭ ସକାଳ ସ୍ମୃତି ମ୍ୟାମ ନମସ୍କାର
1: ନମସ୍କାର ଶୁଭ ସକାଳ ଆପଣଙ୍କୁ ମଧ୍ୟ କୁହନ୍ତୁ ମୁନା ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ କେମିତି ଅଛନ୍ତି
2: ସବୁବେଳେ ବିନ୍ଦାସ ରହିଛି ଆଶା କରୁଛି ମା ଶାରଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସ ଥାନ୍ତୁ ଖୁସି ଥାନ୍ତୁ ସୁସ୍ଥ ଥାନ୍ତୁ ମା ଶାରଳା ଘଣ୍ଟ ଗୋଟେ ରଖିଥାନ୍ତୁ ବିଶେଷ କରି ପ୍ରଫୁଲ୍ଲ ଭାଇ ଯୋଉ କହିଲେନି ମୋର ଲାଗୁନି ସେ ମତେ ଗୋଟେ ମଥା ପୁଣି ଦେଲେନି ତାଙ୍କୁ କହିଲି ତମ ପୁଅ ଆଉ ଲାଗିବନି ଆଉ ସେ ମାସେ 10 ଦିନ ମାଧ୍ୟ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେଲେ
1: ଆଚ୍ଛା ଓକେ ତ ମୁନା ଭାଇ କୁହନ୍ତୁ ଆଜି ଆମେ ଯୋଉ ପ୍ରଶ୍ନ ପଚାରୁଛୁ ତାର କଣ ଆପଣଙ୍କର କଣ ରହିଛି ମିଠା ସ୍ମୃତି
2: ଦେଖନ୍ତୁ ମ୍ୟାଡାମ ସମସ୍ତଙ୍କର ଯୋଉଟା ହଁ ମୋର ସେଇଟା ନାହିଁ ମାନେ ମୋ ପିଲାରେ ଆଜି ପର୍ଯ୍ୟନ୍ତ ମତେ ଯୋଉଟା ଖୁସି ଦିଏ ମୁଁ ଯୋଉଟା ଇଚ୍ଛା କରେ କରିବା ପାଇଁ ମତେ ଯେ ବିରୋଧ କରେ ମୁଁ ସେଇ ଯତ୍ନ ସେଇ କାମଟା କରେ
1: ଆଚ୍ଛା ଓକେ
2: କାରଣ ପିଲାରେ ଆଜି ପର୍ଯ୍ୟନ୍ତ ବି ଅଛି ମୁଁ ଯାହାକୁ ମୁଁ ପଚାରିକି ବିଶେଷ କରି ପିଲାବେଳେ ମୋର ଟିକେ ସଉକ ଦେଖିବା ଫିଲ୍ମ ଦେଖା କ୍ରିକେଟ ଖେଳିବା ଏବଂ ଗୀତ ଶୁଣିବା ଇଏ 2-3 କାମ ମତେ ଝିଅ ବିରୋଧ କରିବ ମୁଁ ଯତ୍ନ ଯାଇ କାମ କରିବି ଏମିତି ସ୍କୁଲରୁ ବି ବ୍ୟାଗ୍ ମୁଁ ସଫା ଦେଇଯାଏ ଫିଲ୍ମ ହଲ୍ରେ ଯାଏ ବସି ଯାଇଛି ମାନେ ସାର୍ ମାନେ ମତେ ଡରି କିଛି କୁହନ୍ତି କାରଣ ମୁଁ ଭଲ ପାଠ ପଢୁଥିଲି ସାର୍ ମାନେ କିଛି କୁହନ୍ତି କିନ୍ତୁ ଘରେ ବେଶୀ ବିରୋଧ କରନ୍ତି ତାପରେ ଆଉ ଗୋଟେ ମ୍ୟାଡାମ ସବୁଠୁ ମଜା କଥା ମତେ ଯେତେ ଫକଟ ମାନେ ମାଗିବି ଯଦି ମନା କରେ ଦୋକାନ ଫୋକାନ ମତେ ପଠାନ୍ତି।

0: ଯାଏ କାରଣ ମୁଁ ସଉଦା ପତ୍ର ଆଣେ ସବୁ ସଉଦା ଟିକେ ଟିକେ କମେଇକି ମୁଁ ପକଡ଼େ ମମି
1: ମାନେ ଏତେ ଚାଲାକ ମାନେ ପୁରା ଧୁରନ୍ଧର ଯାହା କୁହାଯାଏ ନାଇଁ
0: ମ୍ୟାଡାମ ପିଲାର କଥା ଜାଣିବେ ପିଲାମାନଙ୍କର ବେଶୀ ବୁଦ୍ଧି
1: ଥାଏ ହିସାବ କେମିତି ପାଆନ୍ତି ହିସାବ ଏତେ ପୁରା ହିସାବ କାରଣ ଏସବୁ ଜିନିଷ ପାଇଁ ହିସାବ ଦରକାର ନା ଏତିକି କଟିବାକୁ ପଡିବ ଏତିକି ଦେବାକୁ ପଡିବ
0: ମନରେ ଦୋକାନ ଯିବା ସାର୍ ସବୁବେଳେ କରେ ଆଉ ଯେତେବେଳେ ମାଗି ମୋ ପକେଟ ମନି ଦିଅ ମନା କରେ ମୁଁ କହିଲା ହଉ ନଦେଲେ ନାହିଁ ମୁଁ ତ ନେବି ଆଉ ଦୋକାନ ପଠେଇଲେ ସବୁଥିରୁ ଟିକେ ଟିକେ କମେଇ ଦେବି ସମସ୍ତେ ମୋ ଦେଖି ମୋ ପକେଟ ମନି ପୁରୀ ହେଲା ତାପରେ ସବୁ ଆଣି ଘରେ ଥୋଇଦେଲି ଆଉ ଘରେ ରହିବିନି ସିଧା ପଳେଇଥିଲି ମନକୁ
1: ଧରା ପଡ଼ିଛନ୍ତି କେବେ ଏମିତି କରିକି
0: ଧରା ତଳେ ପଡେ ମାଡ ଖାଏ ପୁଣି ଯୋଉ କଥା ସେଇ କଥା ଆଉ ମାଡ ମାନେ ପ୍ରବଳ ମାଡ ହବ
1: ଆଚ୍ଛା ଆଚ୍ଛା କଣ କେମିତି ମାନେ ସଉଦା ମାନେ କୋଉଟା କେମିତି କମାନ୍ତି ଧର ଆପଣଙ୍କୁ କୁହାଯାଇଥିବ ଯେ ନୁଣ ଗୋଟେ ପ୍ୟାକେଟ ନେଇକି ଆସିବୁ ସେଥିରୁ କେମିତି କମାନ୍ତି
0: ଦେଖେ କୋଉ ଜିନିଷ ଗୋଟେ ଚାଉଳ ଡାଲି ତାପରେ ଚିନି ବିଭିନ୍ନ ପ୍ରକାର ଯୋଉ ଖୋଲା ଜିନିଷ ଖୁଚୁରା ଜିନିଷ ସେଇଠୁ ଟିକେ ଟିକେ କମେଇ ଦିଅ ଆଉ
1: ପ୍ୟାକେଟ ଜିନିଷ ହେଇଥିଲେ ଜମା ବି ପାରିବେନି ସେଇଥିରୁ କମେଇ ଦିଅ
0: ତାପରେ ସେ ଘରେ ଦେଖ ତା ବାଦ ଏତିକି କଣ କହିଥିଲେ ଏତିକି ଆଣିଛି ତତେ ପଚାରେ ଏତିକି କଣ ଆଣିଛି ମୁଁ କହିଲି ପକେଟ ମନି ରଖିଲେ ମତେ ଦେଲୁନି ଆଉ ତାପରେ ସାଙ୍ଗେ ସାଙ୍ଗେ ପିଠିରେ ହେଇଯିବ ମୁଁ କହିଲି ଆଜି ପିଠିରେ ହେଇଛି କାଲି ତ ସେୟା କରିବି ମାର ଯେତେ ମାରିବୁ ମାରୁ
1: ମାର କଣ ପିଠି ତ ପଡିଛି
0: କରିକି ଯେତେବେଳେ ଭାଗି ଦେଇଦିଅନ୍ତି ଆଉ ଖରାବେଳେ ଆସିଲେ ଖରାବେଳେ ଆସିଲେ ମତେ ଘରେ କେହି ପାଆନ୍ତିନି ମାନେ କହିବେ ଖାଇକି ସୋ ସେ ଖାଲି ଅନେଇତେ ବାପା ବୋଉ ଯଦି ବସିବେ ଖାଇବାକୁ ମୁଁ ଫଟା ଫଟା ଖାଇଦେବି ମାରିବି ଡିଆଁ ଆଉ ତାପରେ ଆସିଲେ ଯେତେ ଯାଇଦେବି ବାରିବା ଟା ଆଉ କଣ କରିବେ ଘରେ ତ ବାହାର କରିବେନି ଘରେ କଣ ଯେ ଏମିତି ଜିଦି ବାଦରେ ଏମିତି ସବୁବେଳେ ହଜାଣ କଲେ ଯେମିତି ମୋର ତାଙ୍କ ଯୋଉଟା ନାଇଁ ମୋର ଥରେ ଆମେ ଷ୍ଟେସନ ପାଖରେ ଥିଲୁ ଢେଙ୍କାନାଳରେ ତାଙ୍କ ସାଥେ ପିଲାମାନେ ପଳେଇଲୁ ଯାଇକି ଆଠ ବାଟେ ଯାଇ ବସିଛୁ ଗୋଟେ ଦିନ ଗୋଟେ ରାତି ରହିଗଲୁ ଆଉ
1: ମାନେ ଗୋଟେ ଭୟ ସୃଷ୍ଟି କରେଇଦେଲେ ଘର ଭିତରେ ଆତଙ୍କ ସୃଷ୍ଟି କରିଦେଲେ ଯେ ଆମେ ଘର ଛାଡି ପଳେଇବୁ ଯଦି ଆମକୁ କୁହାଯାଏ
0: ଜାଣିଛନ୍ତି ଇଏ ଯାହା ବି କରୁ ମୁଣ୍ଡ ତଳୁ କାହାର କରିବନି ପରିବାର ଉପରେ ଘରେ ସେତିକି ମୋ ଉପରେ ବିଶ୍ୱାସ ଥିଲା କିନ୍ତୁ ସେ ଜାଣିଛନ୍ତି ଯୁଆଡେ ଜାଣେ କାହିଁକି କାହାରି ହଇରାଣ କରନ୍ତି ଘର ଲୋକ ଛଡା ବାହାର ଲୋକ ମୁଁ ହଇରାଣ କରେନି
1: ମାନେ ଗୋଟେ ଆତଙ୍କ ରାଜ ଚଲେଇଥିଲେ
0: ମ୍ୟାଡମ ମୁଁ ଭାରି ବିପଦି ବାଇଡମ କରିଥିଲି ଯଦି ଦେଖିବ ଘରେ ଯଦି ପାଟି ଗଲେ ରାସ୍ତା ସବୁ ଲାଇଟ ଥୁଆ ହେଇଥିବ ବାଲିଆଟି ଲାଇଟ ଗୋଟେ ଟେକାରେ ଗୋଟେ ଗଳେଇ ଦେଇ ତାପରେ ଘରେ ଆସି ବର୍ଷଣ ହେଲା ଆଉ
1: ବାପରେ ବାପ ଓକେ ଥ୍ୟାଙ୍କ ୟୁ ସୋ ମଚ ମୁନା ଭାଇ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି
0: ଆପଣଙ୍କ ପାଇଁ କଥା ହେଇ ବହୁତ ଭଲ ଅଛି ବହୁତ ଭଲ ପ୍ରୋଗ୍ରାମ ଆଜି ବି କରୁଥିଲେ ସକାଳେ ଶୁଣୁଥିଲେ ତିନି ଟାଇମ୍ ଆସୁନି ଚାରି ସୋ କଲେ ବହୁତ ବଢିଆ ଲାଗୁଛି ଆପଣ ଏମିତି ସୁନ୍ଦର ପ୍ରୋଗ୍ରାମ କରନ୍ତୁ ଏମିତି ମଜାଳିଆ ଟପିକ ରଖନ୍ତୁ ଆପଣ ହସନ୍ତୁ ଆମେ ହସିବା
1: ନିହାତି ଭାବରେ ସୋ ମାଇ ଫ୍ରେଣ୍ଡସ୍ କଥାବାର୍ତ୍ତା ଜାରି ରହିବ କିନ୍ତୁ ସମୟ ବର୍ତ୍ତମାନ ଆଉ ଗୋଟେ ମ୍ୟୁଜିକାଲ ବ୍ରେକ୍ ର ଏଞ୍ଜୟ କରନ୍ତୁ।

0: ઓકે, વેલકમ બેક. ટ્યુન કરી છે આકાશવાણી એફએમ રેનબો કટક 100.4, દિલ સે દિલ તક. સ્મૃતિ રહી છે આજ રહી બ્યુટિફુલ મોર્નિંગ રે આપણ માનક સહિત એફએમ રેનબો કટક રે 100.4 ફ્રીક્વન્સી અમે પહોંચે છો આપણો માનક પાખકો. એન્ડ જો મને ફ્રીક્વન્સી બહાર અચ્છા સમાને અમુક ન્યૂઝ ઓન એઆઈઆર આપ લાઈવ સ્ટ્રીમિંગ રે શુણુંચંતે. સો 0671-23-03-153 એ નંબર રે આપણ મને આમ સહિત કનેક્ટ હોઉં. દેખવા વર્તમાન આવ જણે કોલર આસિલેણી કી અછંતી. હેલો
1: હેલો દીદી નમસ્કાર, હું ભુવનેશ્વર સાલિયા સાઈડ રહું
0: છું. અચ્છા કી ટીકે જો બેકગ્રાઉન્ડ રે આપણંકર ઇકો હોઉચી બહુત, આપણ રેડિયોટા કમે દિયંતુ
1: જોટા. હા કમે દેજી.
0: ઓકે તાલે ના કહી દિયંતુ. ભુવનેશ્વર
1: પ્રકાશચંદ્ર
0: સાહુ
1: સાલિયાસાઈરે
0: કુહંતુ. આજે અમે જો પ્રશ્ન પચારુછું કોણ તાર ઉત્તર રહીછે?
1: ଆମର ପ୍ରଶ୍ନ ଭଲ କହିଛନ୍ତି. ଆଉ ଛୋଟବେଳେ ଆଉ କଣ କରିବା, ଗାଁରେ ତ ବାପା ମା ଆଗରେ 4-6 ପିଲା ଛୁଆ ରହୁଥିଲେ, ଆଉ 6 ରହୁଥିଲେ. କଲିକତାରେ ଦୋକାନ କରିଥିଲା ବାପା, ଯିବା ଆସିବା କରୁଥିଲେ. ମୋତେ ବଡ଼ ମା ପାଖରେ ଛାଡିକି ଯାଆନ୍ତି ଗାଁରେ, ଆଉ ମୁଁ ସ୍କୁଲ ଯାଏ ନା. ଆଉ ଟିକେ ଏଇଆ କଣ, ମୁଁ ଟିକେ ଦୁଷ୍ଟମ ଟିକେ, ଆଉ ଇଆଡ଼େ ସିଆଡ଼େ ବଡ଼ଙ୍କ କଥାରେ ବୋଲ ମାନେ. ଆଉ ଯାହା ଘରେ ଭଲ ମନ୍ଦ ମତେ ଦେନେ, ଖାଇବାକୁ ମତେ ଭଲ ଲାଗେ. ଆଉ ମୁଁ ଟିକେ ନଈରେ ମାଛ ମାଛ ଧରେ, ଆଉ ଏସବୁ ବିଲକୁ ଯାଏ ଗାଈ ନେଇକି ବଡ ବୋଉ ସାଙ୍ଗରେ, ଆଉ ବଇଁଚ କୋଳି ଜାମୁ କୋଳି ଏଗୁଡା ସବୁ ବିଲରୁ ତୋଳିକି ଆଣେ.
0: ଏଇସବୁ କାମ କରନି, ପାଠ ପଢିବା ପାଇଁ ଯଦି କହିବେ
1: ଘରେ ବୋଇବେ. ଧାନ ଛିଞ୍ଚା ବି ଖୁଣ୍ଟିକି ଆମେ ଆଣିବୁ ବିଲରୁ, ଚୁଡ଼ାବାଲାକୁ ଦମୁ, ଆମକୁ ଚୁଡ଼ା ଦେବେ ସେତେବେଳେ. ଆଉ ସବୁ ଏମିତି ଭଲ ସବୁ. ଆଉ ଭାଇମାନେ କଲିକତାରେ ଅଛନ୍ତି, ଆଉ ମୁଁ ଜନ୍ମତାନକୁ ଗାଁକୁ ଯିବା ଆସିବା ସବୁବେଳେ କରୁଛି. ଆଉ
0: ତଥାପି ଯେମିତି କହୁଥିଲେ ଯେ ଆପଣ ବଡ଼ ମାଙ୍କ ପାଖରେ ରହୁଥିଲେ ବୋଲି କହୁଛନ୍ତି, ତ ଏମିତି କୋଉ କଥା ରହିଥାଏ ଯୋଉଟାକି ଜମା କରିବାକୁ ଇଚ୍ଛା ହୁଏନି, ଭାରି ବିରକ୍ତ ଲାଗେ ସେଇ ସମୟରେ, ଯଦି କୁହନ୍ତି ବଡ଼ ମା କରିବା ପାଇଁ?
1: ନା କିଛି ନାହିଁ, ଯେତେବେଳେ ଶୋଇ ମହିକି ଥିମୁ, ଯେତେବେଳେ ବଡ଼ ମା ଡାକିକି ଖାଇବା ପିଇବାକୁ ଦିଅନ୍ତି ସଞ୍ଜବେଳେ, ଆଉ ଛୋଟବେଳେ ସେତେବେଳେ ଖାଇବାକୁ ଇଚ୍ଛା ହବନି, କହିବ ଉଠୁ ଖାଇବାକୁ ଯିବୁ, ସେତେବେଳେ ଆମକୁ ବିରକ୍ତ ଲାଗେ. ଆଉ କୋଉ କାମରେ ଆମକୁ ବିରକ୍ତ ଲାଗେ ନା.
0: ଆଉ ପାଠ ପଢିବା ପାଇଁ?
1: ପାଠ ପଢିବା ପାଇଁ ବିଲକୁ ବଡ ବୋଉ ପଳେଇନେ, ଆମେ ସ୍କୁଲକୁ ଯିବୁ ନା, ଇଆଡେ ସିଆଡେ ବୁଲିମୁ, ଏଇଆ ଆଉ.
0: ଏଇଆ ଆଚ୍ଛା ଠିକ ଅଛି, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବା.
1: ଦିଦି ନମସ୍କାର.
0: ନମସ୍କାର. ତେବେ ଚାଲନ୍ତୁ ଏଇଠି ରାଉଣ୍ଡ ଅଫ୍ କରିବା ଆଜିର ଡାଇଲ୍ ଇନ୍ ଲାଇଭ୍ ଶୋକୁ. ଆଉ କିଛି ସମୟ ପରେ ରେନ୍ବୋ ଏସ୍ଏମ୍ଏସ୍ ଶୋ ସହିତ ପୁଣି ଥରେ ସ୍ମୃତିକୁ ଶୁଣିବେ ଆପଣମାନେ ଆପଣମାନଙ୍କର ଅନୁରୋଧ ଗୀତର କାର୍ଯ୍ୟକ୍ରମ.
2: ଇଲୋ ମାଉସୀ, ତୁ କାହିଁକି ଏମିତିକା ଟେନସନ୍ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି,

ବାଡ଼ିରେ କଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଟାଇଟ୍ ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା ଇଦଂ ବିଛୁଆତି ଗୋତ୍ର ସିଓ ଭାଇଡଙ୍କ କର୍ମକାଣ୍ଡେନ ବାଳୁଙ୍ଗା।

ବହୁତ ହି ବ୍ୟୁଟିଫୁଲ ଗୀତ। ତେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ପଢିବା, ଲଭ୍ ଲେଟର୍ସ ପଢିବା। ଆମ ସହିତ କନେକ୍ଟ ହୋଇଛନ୍ତି ସୁଧା ଷଡ଼ଙ୍ଗୀରୁ, ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ। ଲେଖିଲେ ନମସ୍କାର ସ୍ମୃତି ଅପା, କେମିତି ଅଛ? ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍, ବହୁତ ଭଲ ଲାଗିଲା ଆଣ୍ଡ ମୁଁ ବହୁତ ଭଲ ଅଛି। ଆଣ୍ଡ ଲେଖିଲେ ଯେ ବେଶୀ ଭଲ ଥିଲା ଫୋନ୍ ଇନ୍ କାର୍ଯ୍ୟକ୍ରମ, ହେଲେ ଫୋନ୍ ଲାଗିଲାନି। ଆଣ୍ଡ ସେ ଲେଖିଛନ୍ତି ତାଙ୍କ ଅନୁଭୂତି ଯେ ମୁଁ ବେଶୀ ଗାଳି ଖାଏ, ଟିଭି ଦେଖିବାକୁ ଯାଏ ବୋଲି ସେ ଲେଖିଛନ୍ତି ଛୋଟବେଳେ ବାପା ମାଙ୍କ ଠାରୁ। କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ। ଆଣ୍ଡ ଗୋଟେ ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି ଯେହେତୁ

ଆଜି ହେଉଛି ସାବିତ୍ରୀ ବ୍ରତ। ମହାସତୀ ସାବିତ୍ରୀର ଯେକୌଣସି ଗୋଟେ ଗୀତ ଶୁଣେଇ ଦେବା ପାଇଁ ଅନୁରୋଧ କରିଛନ୍ତି। ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ ଏବଂ ନାତି ଗୁଗୁଲା।

କି ବହୁତ ହି ସୁନ୍ଦର ଗୀତ ଅନୁରୋଧ କରିଛନ୍ତି ଥ୍ୟାଙ୍କ ୟୁ ସୋ ମଚ୍ ୱାନ୍ ଅଫ୍ ମାଇ ଫେଭରେଟ୍ ସଙ୍ଗ୍ ଥିଲା ତେବେ ଆମ ସହିତ ହାଲୁ ଭାଇ ସିଆ ନାଠଗଡ଼ରୁ କନେକ୍ଟ ହୋଇଛନ୍ତି ଲେଖିଲେ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ଅପା ନମସ୍କାର ଆପଣଙ୍କୁ ଆଉ ସବୁ ଶ୍ରୋତାମାନଙ୍କୁ ମୋର ଶୁଭ ସକାଳର ଶୁଭ କାମନା ଲେଖିଛନ୍ତି ଆଣ୍ଡ ଆଜି ମହାସବିତ୍ରୀରେ ଗୋଟିଏ ଗୀତ ସେ ଅନୁରୋଧ କରିଛନ୍ତି ମା ଯାହାର ସାହା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆଜିଠୁ ତୋ କଥା ସବୁ ମୁଁ ଶୁଣିବି

ସମୟ ବର୍ତ୍ତମାନ 10:37 ମାତ୍ର ଗୋଟେ ଘଣ୍ଟା ବର୍ତ୍ତମାନ ମର୍ଣ୍ଣିଂରେ ରେନ୍ବୋ ଏସ୍ଏମ୍ଏସ୍ ଓ ଅନୁରୋଧ ରଗୀତର କାର୍ଯ୍ୟକ୍ରମ ଆଣ୍ଡ ଆପଣମାନଙ୍କର ବହୁତ ସାରା ଲଭ୍ ଲେଟର୍ସ ହ୍ୱାଟ୍ସଆପ୍ରେ ସୋ ଟ୍ରାଏ କରୁଛୁ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଗୀତ ପ୍ଲେ କରିବା ପାଇଁ ଆମ ସହିତ ବରଗଡ଼ ବିଜେପୁରରୁ ଚନ୍ଦନ ଜ୍ୟୋତିଶ୍ରୀ କନେକ୍ଟ ହୋଇଛନ୍ତି ଲେଖିଲେ ଗୁଡ୍ ମର୍ଣ୍ଣିଂ ନାନୀ ଫୁଲ୍ ଓର କାଣ୍ଟେ ଫିଲ୍ମ କା ଏନି ସଙ୍ଗ୍ ଶୁଣିଦେବା ପାଇଁ ଚାହିଁଛନ୍ତି ଏହି ପହଞ୍ଚିଲା ଆପଣଙ୍କ ପାଖକୁ

ୱେଲକମ୍ ବ୍ୟାକ୍ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଛନ୍ତି ଆପଣଙ୍କ ମନପସନ୍ଦର ଗୀତ ରେନ୍ବୋ ଏସ୍ଏମ୍ଏସ୍ ସୋ ରେ ସୋ ସ୍ମୃତି ପଡ଼ିଛି ଆପଣମାନଙ୍କର ମିଠା ମିଠା ଏସ୍ଏମ୍ଏସ୍ ସୋ ହମସେ ଜୁଡ଼େ ହୁଏ ହେଁ ପଶ୍ଚିମ ସିଂହଭୂମ ଭି ଚାଇବାସା ଝାଡ଼ଖଣ୍ଡ ସେ କୁଛ ଶ୍ରୋତାଏ ଶିବା ଗୋପ ପ୍ରେମ ଗୋପ କପିଲ ଗୋପ ଶିବାଂଶ ଗୋପ ସଙ୍ଗୀତା ଗୋପ ଲିପି ଗୋପ ଅର୍ ଦୀପାଲି ଗୋପ ହମସେ ଜୁଡ଼େ ହୁଏ ହେଁ ସୁନ୍ନା ଚାହତେ ହେଁ ଚଲତି କା ନାମ ଗାଡ଼ି ଫିଲ୍ମ କା ୟେ ଗାନା ମେ ସିତାରୋ କା ତରାନା ତ ପହଞ୍ଚ ରହା ହେ ପଶ୍ଚିମ ସିଂହଭୂମ ଭି ଚାଇବାସା ଝାଡ଼ଖଣ୍ଡ ମେ ୟେ ଗାନା

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ସଫଳ ଭାବରେ ଆଉ ଟିକେ ଅଧିକ ପ୍ରମାଣିତ କରିଛନ୍ତି ଯୋଉ ବ୍ୟକ୍ତିତ୍ୱ ଯିଏ ବଲିଉଡ୍ର ସୋ କଲ୍ଡ ନେପୋଟିଜମ୍ରୁ ନିଜକୁ ବହୁତ ଦୂରେଇ ଦେଇ ନିଜର ଗୋଟେ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଶ୍ରୋତା ବନ୍ଧୁ, ମୁଁ କହୁଛି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ, ଏମିତି ଜଣେ ନାୟକଙ୍କ ବିଷୟରେ ଯିଏ କୌଣସି ବଡ ବଙ୍ଗଲୋରେ ଜନ୍ମ ହୋଇନଥିଲେ। ହଁ, ମୁମ୍ବାଇରେ ଜନ୍ମ ହୋଇଥିଲେ ସତ, କିନ୍ତୁ ତାଙ୍କର କୌଣସି ଗଡ୍ଫାଦର ନଥିଲେ ଇଣ୍ଡଷ୍ଟ୍ରିରେ। ମୁମ୍ବାଇରେ ଗୋଟେ ଛୋଟ ଘର ଭିତରେ ନିଜର ପରିଶ୍ରମ, ନିଜର ଟ୍ୟାଲେଣ୍ଟ ବଳରେ ଆଜି କୋଟି କୋଟି ଲୋକମାନଙ୍କର ହୃଦୟରେ ସେ ରାଜ କରୁଛନ୍ତି। ଏମିତି ଅନେକ ଭାରତୀୟ ଅଛନ୍ତି, ଏମିତି ଅନେକ ଭାରତୀୟ ଝିଅ ଅଛନ୍ତି ଯେଉଁମାନଙ୍କର ସେ କ୍ରସ ସାଜି ଯାଇଛନ୍ତି। ସାଥୀ, ମୁଁ କହୁଛି ଆଜି ଯାହାର ହ୍ୟାପି ବେଲା ବର୍ଥଡେ, ମାନେ ଡାର୍କ ହ୍ୟାଣ୍ଡସମ୍ ଟଲ୍ ଆଣ୍ଡ ଦ ଷ୍ଟ୍ରଙ୍ଗ ହିରୋ ଅଫ୍ ବଲିଉଡ୍ ଭିକି କୌଶଲଙ୍କ ବିଷୟରେ। ଭିକିଙ୍କ ଜନ୍ମ 16th ମାନେ ଆଜି May 1988 ମୁମ୍ବାଇରେ ଗୋଟେ ସାଧାରଣ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କର ପିତା ଶ୍ୟାମ କୌଶଲ ଜଣେ ବହୁତ ବଡ଼ ଏବଂ ପ୍ରସିଦ୍ଧ ଆକ୍ସନ୍ ଡିରେକ୍ଟର ଥିଲେ ବା ଷ୍ଟଣ୍ଟ କୋଡିନେଟର ଥିଲେ। ମନେ ରଖନ୍ତୁ, ବହୁତ ଗୁଡ଼ିଏ ଏମିତି ଚଳଚ୍ଚିତ୍ର ଅଛି ଧର୍ମେନ୍ଦ୍ରଙ୍କର, ଅମିତାଭ ବଚ୍ଚନଙ୍କର ଏବଂ ବହୁତ ବଡ଼ ବଡ଼ ଆକ୍ସନ୍ ଫିଲ୍ମସ୍ ଗୁଡ଼ିକ ଅଛି ଯାହାର ଆକ୍ସନ୍କୁ ଡିରେକ୍ଟ କରିଛନ୍ତି ତାଙ୍କର ବାପା ଶ୍ୟାମ କୌଶଲ। ଏବଂ ତାଙ୍କର ମଧ୍ୟ ଜର୍ନି କିଛି କମ୍ ନଥିଲା, ତାଙ୍କୁ ମଧ୍ୟ ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼ିଥିଲା ବଲିଉଡ୍ରେ। ସେଇ ରାସ୍ତାରେ ଆଗକୁ ବଢ଼ିଥିଲେ ଭିକି କୌଶଲ, କିନ୍ତୁ ଭିକି କୌଶଲ ଫାର୍ଷ୍ଟ ଏଇ ଫିଲ୍ମ ଲାଇନ୍ରେ ନଥିଲେ ବା ଫିଲ୍ମ ଲାଇନ୍ରେ ଯିବା ପାଇଁ ଚାହିଁନଥିଲେ। ଭାଗ୍ୟ ବା ପରିସ୍ଥିତି ତାଙ୍କୁ ଏଇ ଲାଇନ୍କୁ କେମିତି ଆଣିଥିଲା ସେ ବିଷୟରେ ଆପଣଙ୍କୁ ନିଶ୍ଚୟ କହିବି, କିନ୍ତୁ ତା ପୂର୍ବରୁ ଯୋଉ ଭିକି କୌଶଲ ଆପଣଙ୍କୁ ହାଉ ଦ ଜୋସ୍ରେ ପୁରା ଜୋସ୍ ଭରି ଦେଇଥିଲେ ଛାତି ଭିତରେ, ତାଙ୍କ ବିଷୟରେ ଟିକେ କଥା ହେବା ପୂର୍ବରୁ ତାଙ୍କର ଏ ବ୍ୟୁଟିଫୁଲ୍ ଟ୍ରାକ୍ ଫ୍ରମ୍ ଦ ମୁଭି ଉରି ଶୁଣିଦେବା ଆଉ ଷ୍ଟାର୍ଟ କରିବା କଳାକାରର ଫାର୍ଷ୍ଟ ମ୍ୟୁଜିକାଲ ଜର୍ନିକୁ।
1: कांधे पे सूरज

ଭିକି କୌଶଲଙ୍କର ଗୋଟେ ଇଣ୍ଟରଭ୍ୟୁରେ ସେ ଦିନେ କହିଥିଲେ ଯେ ମୋ ପରିବାର ମୋତେ ମାଟି ସହିତ ବା ଭୂମି ସହିତ ଯୋଡ଼ି ରହିବାର ଶକ୍ତି ଦିଏ ଏବଂ ତାହା ଶିଖେଇଛି ମଧ୍ୟ। ନିଜ ଛୋଟବେଳେ ଅନେକ ଅଭାବ ଏବଂ ଅନେକ ସଂଘର୍ଷକୁ ଦେଖିକି ବଡ଼ ହୋଇଥିବା ଭିକି କୌଶଲ ପିଲାଦିନେ ପାଠପଢ଼ାରେ ବହୁତ ଭଲ ଥିଲେ, କ୍ରିକେଟ୍ ବି ଖେଳୁଥିଲେ ଏବଂ ସିନେମା ଦେଖିବାକୁ ବହୁତ ଭଲ ପାଉଥିଲେ। ଆଉ ବାପା ଚାହୁଁଥିଲେ ଯେ ପୁଅର କ୍ୟାରିୟର ଗୋଟେ ଷ୍ଟେବଲ୍ କ୍ୟାରିୟର ହେଉ, ଏଇ ଇଣ୍ଡଷ୍ଟ୍ରିଆଲ ଲାଇନ୍ର ଷ୍ଟ୍ରଗଲ୍କୁ ସେ ଦେଖିସାରିଥିଲେ, ତେଣୁ ସେ ଚାହୁଁନଥିଲେ ଯେ ଭିକି କେବେ ହେଲେ ଏ ଫିଲ୍ମ ଲାଇନ୍ରେ ଆସନ୍ତୁ। ସେଥିପାଇଁ ଭିକି 2009 ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନରେ ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ହାସଲ କରିଥିଲେ। କିନ୍ତୁ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସିଲା ଯେତେବେଳେ ଇଞ୍ଜିନିୟରିଂର ପଢ଼ା ସମୟରେ ଆଇଟି କମ୍ପାନୀକୁ ସେ ଇଣ୍ଡଷ୍ଟ୍ରିଆଲ ଭିଜିଟ୍ରେ ଯାଇଥିଲେ। ସେଠି ଅଫିସର କମ୍ପ୍ୟୁଟର ଆଗରେ ବସି ଚାକିରି କରିବା ତାଙ୍କୁ ଜମାରୁ ପସନ୍ଦ ଆସିଲାନି। ସେ ନିଜ ହୃଦୟର କଥାକୁ ଶୁଣିଲେ, ମୋତେ ଚାକିରି ନୁହେଁ, ମୋତେ କ୍ୟାମେରା ସାମ୍ନାକୁ ଯିବାକୁ ପଡ଼ିବ, ଅଭିନେତାଟିଏ ହେବାକୁ ପଡ଼ିବ। ହାତରେ ଥିବା ଚାକିରିର ଅଫରକୁ ପ୍ରତ୍ୟାଖ୍ୟାନ କରି ସେ ରଙ୍ଗମଞ୍ଚ ଦୁନିଆରେ ପାଦ ଥାପିଲେ। ଷ୍ଟାର କିଡ୍ ହେବା ସତ୍ତ୍ୱେ ଭିକିଙ୍କୁ ମଧ୍ୟ ସିନେମା କେହି ଥାଳିରେ ସଜେଇକି ଦେଇନଥିଲେ, କାରଣ ତାଙ୍କ ବାପା ସେତେବେଳକୁ ଜଣେ ବହୁତ ବଡ଼ ଆକ୍ସନ୍ ଡାଇରେକ୍ଟର ଭାବରେ ଷ୍ଟାର ଭାବରେ ପରିଗଣିତ ହେଉଥିଲେ। ତଥାପି ସେ ଗୁମନାମୀ ଭରି ଜୀବନ ମାନେ ସମସ୍ତଙ୍କ ପାଖରୁ ଦୂରେଇ ଯାଇ ଥିଏଟରରେ ନିଜର ସଂଘର୍ଷକୁ ଆହୁରି ଅଧିକ ଜୋର କଲେ ଏବଂ ଅଭିନୟର ନିଶାକୁ ଆଉ ଟିକେ ଅଧିକ ଧାର କଲେ। ସେ ଯେଉଁ ଅଭିନୟ ଶିଖିବାର ଇଚ୍ଛା ସେ ନସିରୁଦ୍ଦିନ ଶାହାଙ୍କ ଥିଏଟର ଗ୍ରୁପ୍ରେ ହେଉ ବା ଅନ୍ୟ କୌଣସି ଥିଏଟର ଗ୍ରୁପ୍ରେ ଷ୍ଟେଜ୍ର ପଛରେ ବ୍ୟାକ୍ ଷ୍ଟେଜ୍ର କାମ କରିବା ହେଉ, ଆନାଉନ୍ସମେଣ୍ଟର କାମ କରିବା ହେଉ, ଛୋଟ ଛୋଟ ରୋଲ୍ସ କରିବା ହେଉ, ଅଡିସନ୍ସ ଦେବା ହେଉ, ଏସବୁ ଭିତରେ ସେ ନିଜକୁ ହଜେଇ ଦେଲେ ଏବଂ ସେ ସଂଘର୍ଷ କରିବା ପାଇଁ କେବେ ହେଲେ ସେ ପଛଘୁଞ୍ଚା ଦେଇନଥିଲେ। 2012 ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ସହିତ ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଡିରେକ୍ଟର ବା ଏଡି ଭାବରେ କାମ କଲେ ଭିକି କୌଶଲ। ଏକଥା ଆପଣ ଜାଣିଛନ୍ତି, ବହୁତ ଫେମସ୍ ନା ସେ ଫିଲ୍ମ। ସେ ଫିଲ୍ମର ଅନେକ ଗୁଡ଼ିଏ ସଟ୍କୁ ବହୁତ ସୁନ୍ଦର ଭାବରେ ଡିରେକ୍ଟ କରୁଥିଲେ ଏଇ ଭିକି କୌଶଲ, ବଟ୍ ୱିଥ୍ ଦ ହେଲ୍ପ ଅଫ୍ ଅନୁରାଗ କଶ୍ୟପ। ସେଠି ମନୋଜ ବାଜପେୟୀ, ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଭଳି ମହାନ କଳାକାରମାନଙ୍କୁ ଏବଂ ତାଙ୍କର ଅଭିନୟ କରିବାର ଶୈଳୀକୁ ଅତି ନିକଟରୁ ସେ ଦେଖିବାର ସୁଯୋଗ ପାଇଲେ। ସେଠୁ ମଧ୍ୟ ଅନେକ କିଛି ଶିଖିବାକୁ ପାଇଲେ। ବ୍ୟାଗ୍ରେ ଫର୍ମାଲ୍ଠାରୁ ଆରମ୍ଭ କରିକି କୁର୍ତ୍ତା ପାଇଜାମା ପର୍ଯ୍ୟନ୍ତ ସବୁ ପ୍ରକାର ପୋଷାକ ଧରି ଦିନସାରା ମୁମ୍ବାଇର ଅନ୍ଧେରୀ ଭାରସଭା ଗଳିରେ ଅଡିସନ୍ ଦେବା ପାଇଁ ଲାଇନ୍ରେ ଠିଆ ହୋଇଥିଲେ। ଶହ ଶହ ପ୍ରତ୍ୟାଖ୍ୟାନ ପରେ ବି ସେ କେବେ ହାର ମାନିନଥିଲେ। ସେଇଥିପାଇଁ ତ ସେ ଆଜି କୋଟି କୋଟି ଭାରତୀୟଙ୍କ ହୃଦୟରେ ଜଣେ ଏଭଳି ଭାବରେ ଏଭଳି ଷ୍ଟାର ଭାବରେ ପରିଗଣିତ ହେଉଛନ୍ତି ଯିଏକି ପ୍ରତ୍ୟେକଟି ଚରିତ୍ରକୁ ପ୍ରତ୍ୟେକଟି ରୋଲ୍କୁ ଖୁବ୍ ସୁନ୍ଦର ଭାବରେ ଆପଣଙ୍କ ଆଗରେ ସିନେମା ପରଦାରେ ହେଉ ବା ଓଟିଟିର ପ୍ଲାଟଫର୍ମରେ ହେଉ, ମୋବାଇଲର ସ୍କ୍ରିନ୍ ଆଗରେ ହେଉ, ସୁନ୍ଦର ଭାବରେ ଆପଣଙ୍କ ମନକୁ ଜିତି ପାରୁଛନ୍ତି, ଖୁବ୍ ସୁନ୍ଦର ଭାବରେ ଅଭିନୟକୁ ଫୁଟେଇ ପାରୁଛନ୍ତି। ୟାର ପଛରେ ସଂଘର୍ଷ ବହୁତ ଥିଲା, ଆହୁରି କଥା ହେବା ତାଙ୍କର ଏହି ସୁନ୍ଦର ଜର୍ଣ୍ଣି ବିଷୟରେ। କିନ୍ତୁ ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ତାଙ୍କର ଫର୍ଷ୍ଟ ଫିଲ୍ମ ଫିଚର ଫିଲ୍ମ ମଶାନରୁ।

2015 ମସିହାରେ ଆସିଲା ସେହି ସୁବର୍ଣ୍ଣ ସୁଯୋଗ। ଯେଉଁ ଗୀତଟି ଆପଣ ବର୍ତ୍ତମାନ ଶୁଣୁଥିଲେ ଫ୍ରମ୍ ଦ ମୁଭି ମସାନରେ ତାଙ୍କୁ ମୁଖ୍ୟ ନାୟକ ଦୀପକର ଭୂମିକା ମିଳିଲା। ଯେତେବେଳେ ନିର୍ଦ୍ଦେଶକ ନିରଜ ତାଙ୍କୁ ବ୍ରେକ୍ ଦେଲେ, ଫର୍ଷ୍ଟ ବ୍ରେକ୍ ଦେଲେ, ଭିକି କୌଶଲ ଏଇ ଚରିତ୍ରଟିକୁ, ଦୀପକ ଚରିତ୍ରଟିକୁ ଏତେ ସୁନ୍ଦର ଭାବରେ ପ୍ରେଜେଣ୍ଟ କଲେ ଯେ ଆପଣମାନେ ବର୍ତ୍ତମାନ ମଧ୍ୟ ଦେଖୁଥିବେ ବହୁତ ଗୁଡ଼ିଏ ଇନଷ୍ଟାର ରିଲ୍ସରେ, ଫେସବୁକ୍ରେ, ଅଦର ପ୍ଲାଟଫର୍ମସ୍ରେ ଆଜି ମଧ୍ୟ ତାର କ୍ଲିପ୍ସ ଗୁଡ଼ିକ ଭାଇରାଲ ହୁଏ ସେ ଆକ୍ଟିଂର ଏବଂ ସେ ଫେମସ୍ ଡାଇଲଗ୍ ୟେ ଦୁଃଖ ଖତମ କାହିଁ ନହିଁ ହୋତା ହୈ, ୟେ ତ ବହୁତ ଚଲତା ହୈ। ଜଣେ ପଞ୍ଜାବୀ ପିଲା ହେଇ ମଧ୍ୟ ବନାରସର ସେହି ଦୁଃଖୀ ଶ୍ମଶାନ କୂଳର ପିଲାର ଚରିତ୍ରକୁ ସେ ଏତେ ଜୀବନ୍ତ କରିଦେଇଛନ୍ତି ଯେ କାନ୍ସ ଫିଲ୍ମ ଫେଷ୍ଟିଭାଲଠାରୁ ଆରମ୍ଭ କରି ସାରା ବିଶ୍ୱରେ ତାଙ୍କର ପ୍ରଶଂସା ହେଲା ଏବଂ ତାପରେ ପରେ ସେ ଆଉ ପଛକୁ ଫେରିକି ଚାହିଁନାହାନ୍ତି। ରାଜି ଏବଂ ସଞ୍ଜୁ 2018ରେ ଏହି ଦୁଇଟି ବ୍ୟୁଟିଫୁଲ୍ ବ୍ଲକ୍ବଷ୍ଟର ଫିଲ୍ମରେ ମଧ୍ୟ ଥିଲେ ଭିକି କୌଶଲ। ହୁଏତ ସେ ଲିଡ୍ ଭୂମିକାରେ ନଥିଲେ କିନ୍ତୁ ତାଙ୍କର ଏହି ସୁନ୍ଦର ଚରିତ୍ରଗୁଡ଼ିକ, ରାଜିରେ ସେ ଯେଉଁ ଅଫିସରଙ୍କ ଚରିତ୍ର ଏବଂ କମ୍ଲି ଚରିତ୍ର, ସଞ୍ଜୟ ଦତ୍ତଙ୍କ ବେଷ୍ଟ ଫ୍ରେଣ୍ଡର ଚରିତ୍ର କମ୍ଲି ଚରିତ୍ରରେ ସେ ଏତେ ଅଭିନୟ କଲେ ଯେ ମେନ୍ ହିରୋଙ୍କ ସହିତ ସମାନ ତାଳି ରଣବୀର କପୁରଙ୍କ ସହିତ ସେ ମଧ୍ୟ ସାଉଁଟିଲେ ଏବଂ ବହୁତ ଲଭେବୁଲ୍ କ୍ୟାରେକ୍ଟର ଗୋଟେ ହେଇଗଲେ। ଯିଏ ବି ସିନେମା ହଲ୍ରୁ ବାହାରୁଥିଲେ ସେ ନିଶ୍ଚିତ ଭାବରେ କମ୍ଲିର କ୍ୟାରେକ୍ଟରକୁ କେବେ ହେଲେ ଭୁଲି ପାରୁନଥିଲେ। ଏବଂ ତାପରେ 2019ରେ ସେ ଐତିହାସିକ ଫିଲ୍ମ ଉଡ଼ି ଦ ସର୍ଜିକାଲ ଷ୍ଟ୍ରାଇକ୍ ଭିକିଙ୍କ କ୍ୟାରିୟରକୁ ସୁପର ଷ୍ଟାରଡମ୍କୁ ଦେଇଦେଲା। ମେଜର ରିହାନ ସିଂହ ର କ୍ୟାରେକ୍ଟରରେ ଦମଦାର ଅଭିନୟ ସହିତ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ତାଙ୍କୁ ମିଳିଲା। ଏବଂ ଏହି ଚଳଚ୍ଚିତ୍ରର ଜୋସ୍ ଭରା ଡାଇଲଗ୍ ଏବଂ ତାଙ୍କର ଗୋଟିଏ ଛୋଟ ଛୋଟ ଅଭିନୟର ଝଲକ, ଯେମିତିକି ଆପଣଙ୍କର ମନେଥିବ ସେ ଯେଉଁ ସିନ୍ଟି ଯେଉଁଠି ଆମର ବୀର ଯବାନମାନଙ୍କର ସେଇ ଶହୀଦଙ୍କର ଯେତେବେଳେ ସ୍ଲୋଗାନ ଦିଆଯାଉଛି ସେ ସମୟରେ ଗୋଟେ ଛୋଟ ଝିଅଟି କାନ୍ଦୁଛି ଆଉ ସେ ସମୟରେ ଭିକି କୌଶଲ ପ୍ୟାରେଡ୍ର ମୁଡ୍ରେ ଯେତେବେଳେ ଠିଆ ହୋଇଛନ୍ତି, ଷ୍ଟ୍ରଙ୍ଗ ହୋଇକି ଠିଆ ହୋଇଛନ୍ତି, ତଥାପି ସେ ଭିତରେ ଭାଙ୍ଗି ପଡ଼ୁଛନ୍ତି ଏବଂ ତାଙ୍କ ଆଖିରୁ ଲୁହ ଟିକେ ଟିକେ ଝରିଯାଉଛି, ସେଇ ଯେଉଁ ସିନ୍ ତାଙ୍କୁ ତାଙ୍କ ଆକ୍ଟିଂର କ୍ୟାରିୟରକୁ ବହୁତ ଉପରକୁ ନେଇଗଲା। ବହୁତ ଆକ୍ଟିଂର ବେତାଜ ବାଦଶାହ ମାନେ ଯେଉଁମାନେ ଆକ୍ଟିଂ ଜଗତରେ ବହୁତ ନାଁ କରିଛନ୍ତି ଏବଂ ଆକ୍ଟିଂକୁ ଭଲ ଭାବରେ ସେମାନେ ମଧ୍ୟ ତାଙ୍କର ଏଇ ଛୋଟ ଛୋଟ ଅଭିନୟର କଳାକୁ, ପ୍ରତିଭାକୁ ବହୁତ

ପ୍ରଶଂସା କରିଥିଲେ ଏବଂ ଜଣେ ବହୁତ ଭଲ ଅଭିନେତା ଭାବରେ ସେ ବଲିଉଡ୍ର ଆଖି ଆଗରେ ଆସିଯାଇଥିଲେ। ୟାପରେ ପରେ ଐତିହାସିକ ବାୟୋପିକ୍ ସର୍ଦ୍ଦାର ଉଦ୍ଧମରେ ସେ ସଂଗ୍ରାମୀ ଉଦ୍ଧମ ସିଂ ଏବଂ ସାମ ବାହାଦୁରରେ ସାମଙ୍କ ଭୂମିକାରେ ଏତେ ସୁନ୍ଦର ଭାବରେ ଅଭିନୟ କରିକି ପ୍ରମାଣ ଦେଲେ ଯେ ସେ ବଲିଉଡ୍ର ସବୁଠାରୁ ବହୁମୁଖୀ ପ୍ରତିଭା ବା ଭର୍ସାଟାଇଲ୍ ଆକ୍ଟର ଭାବରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି। ଯେକୌଣସି କ୍ୟାରେକ୍ଟର ହେଉ, ବିଗ୍ ବଜେଟ୍ର ଐତିହାସିକ ଚଳଚ୍ଚିତ୍ର ହେଉ, କିମ୍ବା ଗୋଟେ ବହୁତ କମ୍ ବଜେଟ୍ରେ ନିର୍ମିତ ହୋଇଥିବା ଭଲ ସବଜେକ୍ଟର ଚଳଚ୍ଚିତ୍ର ହେଉ, ସବୁଥିରେ ସେ ନିଜ କ୍ୟାରେକ୍ଟରକୁ କେତେ ସୁନ୍ଦର ଭାବରେ ପ୍ରେଜେଣ୍ଟ କରିପାରିବେ ସେ ବିଷୟରେ ଚିନ୍ତା କଲେ ଏବଂ ନିଜର ଗୋଟେ ଅଲଗା ପରିଚୟ ସୃଷ୍ଟି କରିକରି ଚାଲିଲେ। ଆଉ ଆଜି ଦେଖନ୍ତୁ, ଆୱାର୍ଡ ଫଙ୍କସନରେ ସେ ଆଙ୍କରିଂ ଠାରୁ ଆରମ୍ଭ କରିକି ରିଆଲିଟି ସୋଜ୍ ଠାରୁ ଆରମ୍ଭ କରି ବଡ଼ ବଡ଼ ସିନେମାର ପରଦାରେ ତାଙ୍କର ଅଭିନୟ ଆମ ସମସ୍ତଙ୍କୁ ଏତେ ଖୁସି ଦେଉଛି, ଏତେ ଭଲ ଫିଲ୍ କରାଉଛି ଯେ ନିଶ୍ଚିତ ଭାବରେ ସେ ଆଗାମୀ ଦିନର ଆଉ ଜଣେ ବହୁତ ବଡ଼ ସୁପରଷ୍ଟାର ହୋଇକି ବାହାରନ୍ତୁ ବୋଲି ଆମ ସମସ୍ତଙ୍କ ମନ ଭିତରେ ଗୋଟେ ଇଚ୍ଛା ଆସିଯାଇଛି।

ଯଦି ରେଡିଓ ସେ ପାଖରେ ଆପଣ ବର୍ତ୍ତମାନ ମୋତେ ଶୁଣୁଛନ୍ତି ଆଉ ମୁଁ ଆପଣଙ୍କୁ ପଚାରିବି ଯେ କେମିତି ଅଛନ୍ତି ଆପଣ, ଆଉ ଆପଣ ସେପଟୁ କହିବେ ମୁଁ ଅଛି ଏଠି ଭଲରେ, ତାହେଲେ ଏଇ ଯୋଉ ସୁରରେ ସୁରରେ ଆମେ କ୍ୱେଶ୍ଚିନ୍ ଆଉ ଆନ୍ସର କଲେ, ଏଇ ଯୋଉ ପ୍ରଶ୍ନରେ ଟିକେ ସଙ୍ଗୀତକୁ ଆମେ ମିଶେଇଦେଲେ ଆଉ ଉତ୍ତରରେ ବି ସୁରର ଝଙ୍କାରକୁ ଆମେ ଆଡ୍ କରିଦେଲେ, ତାର ମଜା ଟିକେ ଅଲଗା ନା। କଣ ଆପଣ କହୁଛନ୍ତି ହଠାତ୍ କାହିଁକି କିଛି କଥା କିଛି ଗୀତରେ ମୁଁ ଏଇ ସୁରର କଥା କହିଲି, ଏମିତି କ୍ୱେଶ୍ଚିନ୍ ଆନ୍ସରର କଥା କହିଲି, ଆପଣଙ୍କୁ ପ୍ରଶ୍ନ ପଚାରିବାର କଥା କହିଲି। ବର୍ତ୍ତମାନ ତ ପ୍ରଶ୍ନ ପଚାରିବାର ଶୋ ନୁହେଁ, ଆଜି ତ ବର୍ତ୍ତମାନ ପର୍ଯ୍ୟନ୍ତ ଆଜି ଚର୍ଚ୍ଚାରେ ଷ୍ଟାର୍ଟ ହେଇନି କି ଡାଇଲିନ୍ ନାହିଁ କି ରେନ୍ବୋ SMS ନାହିଁ, ତାହେଲେ ମୁଁ ଆପଣଙ୍କୁ କାହିଁକି କ୍ୱେଶ୍ଚିନ୍ ପଚାରିଲି ଏବେ, କାରଣ ଆଜି କିଛି କଥା କିଛି ଗୀତରେ ମୁଁ ଆଣିଛି ଗୋଟେ ଏମିତି ଇଣ୍ଟରେଷ୍ଟିଂ ଟପିକ୍ ଯାହା ବିଷୟରେ ଆପଣଙ୍କୁ କିଛି କିଛି କଥା କହିବି ଆଉ କିଛି କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣେଇବି, ହ୍ୱିଚ୍ ଇଜ୍ ରିଲେଟେଡ୍ ଟୁ ଦିସ୍ କ୍ୱେଶ୍ଚିନ୍ ଆନ୍ସର। ସାର୍ ଆପଣ ଜାଣିଛନ୍ତି ଆମ ବଲିଉଡ଼ରେ ନା ଆମର କବିମାନେ, ଆମର ଲେଖକମାନେ, ଆମର ଲିରିସିଷ୍ଟ ମାନେ, ଆମ କମ୍ପୋଜର୍ସ ମାନେ, ଆମର ସିଙ୍ଗର୍ସ ମାନେ ବହୁତ ଗୁଡ଼େ ଏକ୍ସପେରିମେଣ୍ଟସ୍ କରିଛନ୍ତି, ଏବଂ ସେ ଏକ୍ସପେରିମେଣ୍ଟସ୍ ଭିତରୁ ଇଏ ଗୋଟେ ବହୁତ ସୁନ୍ଦର ଏକ୍ସପେରିମେଣ୍ଟସ୍ ଯାହା ଆମକୁ ବହୁତ ଭଲ ଲାଗେ। ଏମିତି ଅନେକ ଗୀତ ଆମେ ଶୁଣିଛେ ଏବଂ ଆମ ଛାତି ଭିତରେ କଏଦ କରିକି ରଖିଦେଇଛେ, ଯୋଉ ଗୀତ ଗୁଡ଼ିକରେ ସେ ସିନେମାର ପ୍ଲଟକୁ ନେଇକି ହଉ କିମ୍ବା ସେ ଗୀତର ଲିରିକ୍ସକୁ ନେଇକି ହଉ, ଟିକେ ମିଠା ନୋକ୍ ଝୋକ୍ ସହିତ କ୍ୱେଶ୍ଚିନ୍ ଆନ୍ସର ଚାଲେ ନାୟକ ଏବଂ ନାୟିକାଙ୍କ ଭିତରେ। କେବେ କେବେ ଏଇ କ୍ୱେଶ୍ଚିନ୍ ଆନ୍ସର ଅଲଗା କୋଉ କ୍ୟାରେକ୍ଟରମାନଙ୍କ ଭିତରେ ବି ହେଇପାରେ, କମେଡି କ୍ୟାରେକ୍ଟର୍ସମାନଙ୍କ ଭିତରେ ବି ହେଇପାରେ, ବଟ୍ ଏ ଯୋଉ କ୍ୱେଶ୍ଚିନ୍ ଆଉ ଆନ୍ସରର ସିଲସିଲା ଗୀତ ଭିତରେ ବା ସୁରରେ ସୁରରେ, ଯେତେବେଳେ ଜଣେ କ୍ୟାରେକ୍ଟର ଆଉ ଜଣେ କ୍ୟାରେକ୍ଟରକୁ କିଛି ଗୋଟେ ପଚାରି ଦିଏ ଆଉ ଉତ୍ତର ବି ସେ ସୁରରେ ଆସେ, ସେ ଗୀତରେ ଆସେ, ସେ ତାଳରେ ଆସେ, ସେ ଛନ୍ଦରେ ଆସେ, ସେତେବେଳେ ଭାରି ମଜା ଲାଗେ। ଆଉ ସେ ଗୀତ ଗୁଡ଼ିକ ବହୁତ ସ୍ପେଶାଲ ହେଇଯାଏ, ଟିକେ ଇନୋଭେଟିଭ ହେଇଯାଏ, ସେ ରୋମାଣ୍ଟିକ ହେଇଥାଉ ବା ଟିକେ ଛେଡ଼ଖାନିବାଲା ଗୀତ ହେଇଥାଉ କିମ୍ବା କୌଣସି କମର୍ସିଆଲ ଗୀତ ହେଇଥାଉ, ସବୁ ଗୀତ ଭିତରେ କ୍ୱେଶ୍ଚିନ୍ ଆନ୍ସରର ଏଇ ଯୋଉ କଥା, ଏଇ ଯୋଉ କନସେପ୍ଟ ଆମ ଇଣ୍ଡିଆନ ସିନେମାରେ, ବଲିଉଡ଼ରେ ବା ଇଣ୍ଡିଆନ ମ୍ୟୁଜିକରେ ଯେତେବେଳେ ଆସିଲା, ଇଏ ଗୋଟେ ନୂଆ କନସେପ୍ଟ ହେଲା ସାରା ୱାର୍ଲ୍ଡ ପାଇଁ, ଆମେମାନେ ସବୁ ନୂଆ ନୂଆ କରୁ ନା। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜି କିଛି କଥା କିଛି ଗୀତକୁ ଏଇ ସୁନ୍ଦର ସୁନ୍ଦର ଗୀତ ଗୁଡ଼ିକୁ ଶୁଣେଇକି, କାରଣ ଆଜି କିଛି କଥା କିଛି ଗୀତ ପୁରା ଆପଣମାନଙ୍କ ପାଇଁ ଏମିତି ସବୁ ଗୀତର ପିଟାର ନେଇକି ଆସିଛି, ଯୋଉ ଗୀତ ଗୁଡ଼ିକ ଆପଣଙ୍କୁ ବହୁତ ଭଲ ଲାଗେ, ବହୁତ ମେଲୋଡିୟସ୍ ଗୀତ, କିନ୍ତୁ ସେ ମେଲୋଡି ଭିତରେ ଅଛି କଣ, କିଛି ପ୍ରଶ୍ନ ଆଉ କିଛି ଉତ୍ତର, ମାନେ ଗୀତରେ ଗୀତରେ ପ୍ରଶ୍ନ ଆଉ ଗୀତରେ ଗୀତରେ ଉତ୍ତର। ଷ୍ଟାର୍ଟ କରିବା ଚାଲନ୍ତୁ ଚଲତିକା ନାମ ହି ଗାଡ଼ିରୁ ଏ ସୁନ୍ଦର ଗୀତଟି କିଶୋର କୁମାର ଏବଂ ଆଶା ଭୋସଲେଙ୍କ କଣ୍ଠରେ, ଏସ୍ ଡି ବର୍ମାଙ୍କର କମ୍ପୋଜିସନ, ମଜରୁହ ସୁଲତାନପୁରୀଙ୍କର ଲେଖା। ହାଲ କେସା ହେ ଜନାବ କା, କ୍ୟା ହାଲ ହେ ନା, ଠିକ ନା।

ଏମିତି ଅନେକ ଭାଇର କ୍ୱେଶ୍ଚିନ୍, ଏମିତି ଅନେକ ଭାଇର ଉତ୍ତର ଏହି ପ୍ରଶ୍ନ ଏଇ ଗୀତ ମାଧ୍ୟମରେ ଆସେ ସିନେମାର ପରଦାକୁ। ନାୟକ ଟିକେ ନାୟିକାକୁ ପଚାରୁଥାଏ ବା ନାୟିକ ଟିକେ ନାୟକକୁ ପଚାରୁଥାଏ, ଆଉ ତାରି ଭିତରେ ହିଁ ଜମିଯାଏ ସେ ସିନେମାର ପ୍ଲଟ, ଆଉ ଷ୍ଟୋରୀ ହେଇଯାଏ ଆହୁରି ଇଣ୍ଟରେଷ୍ଟିଂ, ଆଉ ସେ ଗୀତ ହେଇଯାଏ ଆହୁରି ମନ ଛୁଆଁ। ଏମିତି ଅନେକ ଗୀତର ସିଲସିଲା ଆମ ବଲିଉଡ଼ରେ ଷ୍ଟାର୍ଟ ହେଇଯାଇଥିଲା, ଯୋଉଠି ଆମେ କିଛି କ୍ୱେଶ୍ଚିନ୍ସର କଥା ଦେଖୁଥିଲେ ଆଉ ତାପରେ କିଛି ଆନ୍ସର୍ସର କଥା ଦେଖୁଥିଲେ ସେଇ ଗୀତରେ ଗୀତରେ ସେଇ ସୁରରେ ଆଉ ସେଇ ତାଳରେ। ତାରି ବିଷୟରେ କିଛି କଥା କିଛି ଗୀତରେ କଥା ହେଉଛି ଆଜି ଆମେ। ଆପଣମାନେ ଅଛନ୍ତି ୟୋର୍ ଫେଭରେଟ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଆମ ସହିତ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣଙ୍କ ସାଙ୍ଗରେ। ତେବେ ସେଠି ଏଇ ଯୋଉ କ୍ୱେଶ୍ଚିନ୍ ଆନ୍ସର ଗୀତ ଭିତରେ କ୍ୱେଶ୍ଚିନ୍ ଆନ୍ସର ଇଏ ଚଳଚ୍ଚିତ୍ରର କାହାଣୀକୁ ତ ଆଉ ଟିକେ ସୁନ୍ଦର କରିଦିଏ, ଆଉ ଟିକେ ଇଣ୍ଟରେଷ୍ଟିଂ କରିଦିଏ, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ତା ସହିତ କେବେ କେବେ ଏମିତି ଅନେକ କମେଡି ଗୀତ ବି ଥାଏ ଯୋଉଥିରେ କି କ୍ୱେଶ୍ଚିନ୍ ଆନ୍ସରର କଥା ଥାଏ। ଏବଂ ଏଇ ଯୋଉ ସିଲସିଲାଟି ଆକ୍ଚୁଆଲି ଷ୍ଟାର୍ଟ ହେଲା କେମିତି, ଯଦି ଆପଣ ଟିକେ ପଛକୁ ଫେରିଯିବେ ଆଉ ଦେଖିବେ ଭଲ ଭାବରେ ଦେଖିବେ ଅବଜର୍ଭ କରିବେ ଯେ କୋଉ କମ୍ପୋଜର ମାନେ ଏଇ ଟ୍ରେନ୍ଟାକୁ ଟିକେ ଅଧିକ ଚଲେଇଲେ, ଏମିତି ନୁହେଁ ଯେ ତା ପୂର୍ବରୁ ହଉନଥିଲା। 60s ଆଉ 70s ବେଳେ ମଧ୍ୟ ଏଇ କ୍ୱେଶ୍ଚିନ୍ ଆନ୍ସରର ଗୀତ ହବା ଷ୍ଟାର୍ଟ ହେଇସାରିଥିଲା, କିନ୍ତୁ ଏସ୍ଟି ବର୍ମନ ଏବଂ ପରେ ପରେ ଆର୍ଡି ବର୍ମନ ଏଇ ଟ୍ରେନ୍ଟିକୁ ଟିକେ ଅଧିକ ଲୋକପ୍ରିୟ କରାଇଦେଲେ ତାଙ୍କ କମ୍ପୋଜିସନ୍ସ ଗୁଡ଼ିକରେ। ଏବଂ ତାଙ୍କ ଗୀତଗୁଡ଼ିକ ଯୋଉ ସବୁ ରାଇଟର୍ସ ମାନେ ଲେଖୁଥିଲେ, ଯେମିତିକି ଆନନ୍ଦ ବକ୍ସି ହୁଅନ୍ତୁ, ଶାହିର ହୁଅନ୍ତୁ, ସୁଲତାନ ଯେମିତି ହେଲେ, ଏମିତି ଅନେକ ଖାୟାମ ହୁଅନ୍ତୁ, ଏମିତି ଅନେକ ଲିରିସିଷ୍ଟ ମାନେ ଯେଉଁମାନେ ଏଇ ଟ୍ରେଣ୍ଡକୁ ଆଉ ଟିକେ ଅଧିକ ଲୋକପ୍ରିୟ କରାଇ ଦେଇଥିଲେ। ଏବଂ ସେଇ ଟ୍ରେଣ୍ଡଟି ବହୁ ଦିନ ପର୍ଯ୍ୟନ୍ତ ଜାରି ରହିଲା, 90s ଏବଂ ଅର୍ଲି 2000 ପର୍ଯ୍ୟନ୍ତ ମଧ୍ୟ, ଏବଂ ବର୍ତ୍ତମାନ ମଧ୍ୟ ଏମିତି ଅନେକ ଗୀତ ଆମ ଆଖି ଆଗକୁ ଆସେ, ଆମକୁ ଶୁଣିବାକୁ ମିଳେ, ଯୋଉଠି ସୁନ୍ଦର ସୁନ୍ଦର ଏଇ କ୍ୱେଶ୍ଚିନ୍ ଆନ୍ସରର ସିଲସିଲା ଷ୍ଟାର୍ଟ ହେଇଗଲା। ଇଏ ତ ମୁଁ କହିଲି ବଲିଉଡ଼ର କଥା, କିନ୍ତୁ ଆମ ଓଲିଉଡ଼, ଆମ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ କେବେ ହେଲେ ପଛକୁ ନାହିଁ। ଆମ ଓଡ଼ିଶାରେ ମଧ୍ୟ ମୁକୁଟ ବିହୀନ ସମ୍ରାଟ ଯାହାଙ୍କୁ ଆମେ କହୁ, ପ୍ରତ୍ୟେକଟି ହୃଦୟରେ ଯିଏ ରାଜ କରନ୍ତି, ଅକ୍ଷୟ ମହାନ୍ତି, ସେ

0: ମଧ୍ୟ ଏହି କ୍ୱେଶ୍ଚିନ୍ ଆନ୍ସର୍ର ଗୀତ କରିଛନ୍ତି, ପ୍ରଫୁଲ୍ଲ କର ମଧ୍ୟ କରିଛନ୍ତି, ଏବଂ ଅନେକ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାରମାନେ ଏମିତି ଗୀତ ଲେଖିଛନ୍ତି ଯାହାକୁ ଖୁବ୍ ସୁନ୍ଦର ଭାବରେ ଆମ ପାଖକୁ ପହଞ୍ଚା ଯାଇଛି, ଚଳଚ୍ଚିତ୍ର ଜରିଆରେ ହେଉ ବା ଆଲବମ୍ସ ଜରିଆରେ ହେଉ, ସୁଗମ ସଙ୍ଗୀତ ଜରିଆରେ ହେଉ, ଯେଉଁଥିରେ ପ୍ରଶ୍ନରେ ଆଉ ଉତ୍ତରରେ ଗୀତଟି ଆହୁରି ସୁନ୍ଦର ହୋଇଯାଇଛି, ମାନେ ଗୀତରେ ଗୀତରେ ପ୍ରଶ୍ନ ଆଉ ଗୀତରେ ଗୀତରେ ଉତ୍ତର। କିନ୍ତୁ ବର୍ତ୍ତମାନ ଯେମିତି ଆପଣଙ୍କୁ କହୁଥିବି ବଲିଉଡ୍ର କଥା, ଏସ୍ ଡି ବର୍ମନଙ୍କର କମ୍ପୋଜିସନ୍, ଆଉ ଗୋଟେ ସୁନ୍ଦର ଗୀତ ଫ୍ରମ୍ ଦ ମୁଭି ଆରାଧନା, ଚାଲନ୍ତୁ ଶୁଣିବା। ବାଗ ମେ ବାହାର ହେ, କେତେ ସୁନ୍ଦର ଗୀତ କୁହନ୍ତୁ। ଏ ଗୀତରେ କ୍ୱେଶ୍ଚିନ୍ ଆନ୍ସର ଚାଲିଥିବ ବିଟୱିନ୍ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର, ତାପରେ ଲାଷ୍ଟକୁ କ'ଣ ହୁଏ ସେ କଥା ବି ଆପଣ ଜାଣିଛନ୍ତି, ଟୁଡେ ଟ୍ୱିଷ୍ଟ ଆସେ ନା। ଚାଲନ୍ତୁ ଏ ଗୀତକୁ ଶୁଣିବା, ଏବଂ ପରେ ପରେ କିଶୋର କୁମାରଙ୍କ କଣ୍ଠରେ ମଧ୍ୟ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଯାହା ଆର୍ ଡି ବର୍ମନଙ୍କର କମ୍ପୋଜିସନ୍ ଫ୍ରମ୍ ଦ ମୁଭି ଦିୱାର, ତାକୁ ମଧ୍ୟ ଶୁଣିବା। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।
1: ଆଚ୍ଛା ୟେ ବାତ୍ ହେ ତୋ ତୁମ ଭି ସୁନ୍ ଲୋ, ତୈୟାର ହୋ ଜାଓ, ଜୋ ଜୋ ସୱାଲ ମେ ତୁମସେ କରୁଙ୍ଗା ଉସକା ଜବାବ ସସ୍ତ ଦେନା। ଡନ୍
2: ଡନ୍
1: ଡନ୍। ଆଚ୍ଛା ତୋ ୟେ ବତାଓ, ବାଗୁ ମେ ବାହାର ହେ? ମୈନେ ପୁଛା ବାଗୁ ମେ ବାହାର ହେ? ଗର୍ମୀ କେ ନିଖାର ହେ? ତୋ ତୁମକୋ ମୁଝସେ ପ୍ୟାର ହେ?

0: या चुप रहूं
1: ना,
0: दिल में मेरे आज क्या है?
1: क्या है?

વેલકમ બેક અગેન, ટ્યુન કરીશું 100.4 આકાશવાણી એફએમ રેનબો, કહુંચંતી દિલ સે દિલ તક, କିଛି କଥା କିଛି ଗୀତରେ ଅଛି ସେ ଆଜି ସାଥି ଆମେ କଥା ହେଉଛେ କ୍ୱେଶ୍ଚିନ୍ ଆଉ ଆନ୍ସର୍ର ଗୀତ ଗୁଡ଼ିକ ବିଷୟରେ, ମାନେ ଗୀତରେ ଗୀତରେ ପ୍ରଶ୍ନ, ଗୀତରେ ଗୀତରେ ଉତ୍ତର, ତାରି ଉପରେ ଆଧାରିତ ବହୁତ ସୁନ୍ଦର ସୁନ୍ଦର ଗୀତ ମୁଁ ଆପଣମାନଙ୍କୁ ଶୁଣାଉଛି। ଆଉ ମଝିରେ ମଝିରେ ଟିକେ ଟିକେ କଥା କହୁଛି ଯେ ଏଇ ଯେଉଁ ସିଲସିଲା 60s ଆଉ 70s ଷ୍ଟାର୍ଟ ହେଇଥିଲା, ଇଏ ଆସିକି ପହଞ୍ଚିଗଲାଣି ବର୍ତ୍ତମାନ 90s, ଆମେ ଆସିକି ପହଞ୍ଚିଗଲେ 90s ବେଳେ। 90s ବେଳେ ମଧ୍ୟ ଏମିତି ଅନେକ ଗୀତ ଗୁଡ଼ିକ ତିଆରି ହେଲା ଯେଉଁଗୁଡ଼ିକ କୁମାର ଶାନୁ, ଉଦିତ ନାରାୟଣ, ଅଭିଜିତ, ସୋନୁ ନିଗମ ଏବଂ ବହୁତ ଅଲଗା ଅଲଗା ସିଙ୍ଗର୍ସ ମାନେ, ଅଲକା ୟାଗ୍ନିକ, କବିତା କ୍ରିଷ୍ଣମୂର୍ତ୍ତି, ସାଧନା ସରଗମ, ମହାଲକ୍ଷ୍ମୀ ଆୟର, ଏମିତି ଅନେକ ସିଙ୍ଗର୍ସ ମାନେ ଗାଇଲେ। ସୁନିଧି ଚୌହାନ, ଶ୍ରେୟା ଘୋଷାଲ ମଧ୍ୟ ସେଥିରେ ଟିକେ ଟିକେ ଧୀରେ ଧୀରେ ଏଣ୍ଟ୍ରି କଲେ ଏବଂ ଏସବୁ ଗୀତ ଗୁଡ଼ିକ କାଳଜୟୀ ହେଇଗଲା ଏବଂ ସବୁବେଳେ ପାଇଁ ଅମର ହେଇକି ରହିଗଲା। ଏମିତି ବହୁତ ସୁନ୍ଦର ସୁନ୍ଦର ଗୀତ ଯେଉଁଗୁଡ଼ିକରେ ଗୀତରେ ଗୀତରେ ପ୍ରଶ୍ନ, ଗୀତରେ ଗୀତରେ ଉତ୍ତର ଥିଲା। 90s କିଛି ଗୀତ, ଅର୍ଲି 2000s କିଛି ଗୀତକୁ ନେଇକି ଚାଲନ୍ତୁ ବର୍ତ୍ତମାନ। ଆଉ ଦୁଇଟି ତିନିଟି ଗୀତ ଶୁଣିବା, ଆଉ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା।

ବିଷୟରେ ଆପଣମାନେ ଜାଣିଛନ୍ତି ଯେ ଇଏ ଆପଣଙ୍କ କମାଣ୍ଡକୁ ବୁଝିକି ଆପଣଙ୍କ ହିସାବରେ ଗୋଟେ ଜିନିଷକୁ ପ୍ରେଜେଣ୍ଟ କରିକି ଆପଣଙ୍କୁ ଦେଇଦେଉଛି। ଧରି ନିଅନ୍ତୁ ଆପଣ ବର୍ତ୍ତମାନ ଚାହୁଁଛନ୍ତି ଯେ ଆପଣଙ୍କର ଗୋଟେ ପ୍ରୋଜେକ୍ଟ ରିପୋର୍ଟ ପ୍ରିପେୟାର କରିବା ପାଇଁ, ତାର ଇନଫର୍ମେସନ ଆପଣ ଦେଇଦେଲେ ଏଆଇକୁ, ଆଉ ଏଆଇ ସାଙ୍ଗେ ସାଙ୍ଗେ ଷ୍ଟାର୍ଟ କରିଦେବ, ତାର ପ୍ରେଜେଣ୍ଟ କରିଦେବ ତାର ଗୋଟେ ସ୍କ୍ରିପ୍ଟ ଆପଣଙ୍କୁ। ଆଜି ଚର୍ଚ୍ଚାରେ ବର୍ତ୍ତମାନ ଆମେ କଥା ହେବା ସେଇ ଏଆଇର ବୋଲବାଲା ବିଷୟରେ, ଏବଂ ଆପଣମାନେ ମତେ କୁହନ୍ତୁ ଯେ ଏଇ ଯୋଉ ଏଆଇ, ୟାର ଯୋଉ ଉନ୍ନତି, ୟାର ଯୋଉ ଡେଭଲପମେଣ୍ଟ ହଉଛି, ଏଆଇର ଯୋଉ ପ୍ରଚାର ପ୍ରସାର ଚାଲିଛି, ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ କେତେ ଜରୁରୀ। ଏ ଏଆଇର ଭୁଲ ଇସ୍ତେମାଲ ମଧ୍ୟ ବହୁତ ସମୟରେ ହଉଛି। ଆପଣଙ୍କର ଫଟୋକୁ କେହି ଜଣେ ଏଡିଟ୍ କରିକି ତାର ଭୁଲ ଫାଇଦା ମଧ୍ୟ ଉଠାଇପାରେ, କିମ୍ବା ଏଆଇ ବିଷୟରେ ଆପଣ ଯଦି ଜାଣିନାହାନ୍ତି ୟାର ଅନେକ ଗୁଡ଼ିଏ କନ୍ସିକ୍ୱେନ୍ସେସ୍ ଆପଣଙ୍କୁ ଭୋଗିବାକୁ ପଡ଼ୁଛି। କିନ୍ତୁ ଯଦି ଏଆଇ ବିଷୟରେ ଆପଣ ସଚେତନ ଅଛନ୍ତି, ଏଆଇ କେମିତି କାମ କରୁଛି, କ'ଣ ୟାର ଭଲ ଜିନିଷ ଅଛି, ଏହାକୁ ନେଇକି ଆମେ କେମିତି ଆମ କାମକୁ ଇମ୍ପ୍ରୁଭ୍ କରିପାରିବା, ଆମ କାମରେ କେମିତି ସାହାଯ୍ୟ କରିପାରିବା, ଯାହା ପାଇଁ ଏଆଇ ହେଇଛି ଭଲ ଜିନିଷ ପାଇଁ, ସେ ଜ୍ଞାନ ଯଦି ଆପଣଙ୍କର ଅଛି ତାହେଲେ କେତେ ସୁନ୍ଦର କଥା ହୁଅନ୍ତା କୁହନ୍ତୁ। ତେବେ ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ କେତେ ଜରୁରୀ, ଆଜି ଚର୍ଚ୍ଚାରେ ଇଏ ହେଉଛି ଆପଣମାନଙ୍କ ପାଇଁ କ୍ୱେଶ୍ଚିନ୍। ଜଲ୍ଦି ଜଲ୍ଦି ଫୋନ୍ ଉଠାନ୍ତୁ ଆଉ ଟାଇପ୍ କରନ୍ତୁ 06 0949596320। ଯଦି ହ୍ୱାଟ୍ସଆପ୍ରେ ଆମକୁ ଉତ୍ତର ଲେଖିବା ପାଇଁ ଚାହୁଁଛନ୍ତି 8895254200 ଆମକୁ ପଠାନ୍ତୁ ଯେ ଆପଣ କ'ଣ ଭାବୁଛନ୍ତି, ଆପଣଙ୍କର ମତ କ'ଣ, ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ କେତେ ଜରୁରୀ, ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ କେତେ ଜରୁରୀ। ଆମକୁ ଯଦି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି, ଏସ୍ଏମ୍ଏସ୍ ବକ୍ସକୁ ଯିବେ, FMRC ଲେଖିବେ, ଆଉ ତାପରେ ନିଜର ମତ ଲେଖିବେ, ଆଉ ପଠାଇଦେବେ ଆମ ନମ୍ବର 0949596320। ଯଦି ହ୍ୱାଟ୍ସଆପ୍ କରିବା ପାଇଁ ଚାହୁଁଛନ୍ତି ଆଉ ଥରେ ନମ୍ବର କହିଦେଉଛି 8894254200 ଆମକୁ ମେସେଜ କରନ୍ତୁ ଯେ କ'ଣ ଆପଣଙ୍କର ମତ, କ'ଣ ଭାବନ୍ତି ଆପଣ ଯେ ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ କେତେ ଜରୁରୀ। ଏବେ କିଛି ବ୍ୟୁଟିଫୁଲ ଟ୍ରାକ୍ସ ଆପଣମାନଙ୍କ ପାଇଁ, ଆପଣମାନଙ୍କର ଏସ୍ଏମ୍ଏସ୍ ର ପ୍ରତୀକ୍ଷାରେ ମୁଁ।

ସାଥୀ ଆଜି ଚର୍ଚ୍ଚା ଚାଲିଛି ଏବଂ ଆଜି ଚର୍ଚ୍ଚାରେ ଆପଣମାନଙ୍କର ଏସ୍ଏମ୍ଏସ୍ ମଧ୍ୟ ଗୋଟେ ପରେ ଗୋଟେ ଆସି ଚାଲିଛି ଏବଂ କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର କରି ଚାଲିଛି। ତେବେ ନେକ୍ସଟ ମେସେଜ କାହାର ଦେଖିବା, କିଏ କରିଛନ୍ତି, କୋଉଠୁ କରିଛନ୍ତି ଏବଂ କ'ଣ ଲେଖୁଛନ୍ତି, ତାଙ୍କର ଏଆଇ ବିଷୟରେ ଭାବନା, ତାଙ୍କର ଏଆଇର ଜ୍ଞାନ ଏବଂ ସଚେତନତା ଆମ ପାଇଁ କେତେ ଜରୁରୀ, ସେଇ ପ୍ରଶ୍ନର ଉତ୍ତରରେ ସେ କ'ଣ ଲେଖିଛନ୍ତି। ଏଇ ମେସେଜଟି କରିଛନ୍ତି ଆମର ନିୟମିତ ଶ୍ରୋତା ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଏବଂ ଲେଖୁଛନ୍ତି, ଭାଇ ଶୁଭ ମଧ୍ୟାହ୍ନ, ମା ସରଳା ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି। ଭାଇ ସେମ୍ ଟୁ ୟୁ, ଆପଣଙ୍କର ଉପସ୍ଥାପନା ଏବଂ ସୁନ୍ଦର ଗୀତ ବଜାଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଭାଇ ମୁଁ ଏଆଇକୁ ପସନ୍ଦ କରେ ନାହିଁ, ଏହାଦ୍ୱାରା ବହୁତ ଯୁବକ ଏବଂ ଯୁବତୀ ବେକାର ହୋଇଯାଉଛନ୍ତି। ବଡ଼ ବଡ଼ କମ୍ପାନୀମାନେ ୟାର ବ୍ୟବହାର କରିକି ବହୁତ ପ୍ରତିଭାମାନଙ୍କୁ ଛଟେଇ କରିଦେଉଛନ୍ତି ଏବଂ ଅନେକ ସରକାରମାନେ ମଧ୍ୟ ଏହାକୁ ନିଜ କାର୍ଯ୍ୟକ୍ଷେତ୍ରରେ ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି, ଯାହାଫଳରେ ବେକାରୀ ସମସ୍ୟା ଆଗକୁ ବଢ଼ିଯିବ ବୋଲି ତାଙ୍କର ବ୍ୟକ୍ତିଗତ ମତ। ଏବଂ ଏହା ଫୋନ୍ରେ ବ୍ୟବହାର କରି ଫଟୋକୁ ମିକ୍ସ କରାଯାଇ ମଧ୍ୟ କୋଲାଜ କରାଯାଇ ମଧ୍ୟ ଅନେକ ଲୋକମାନଙ୍କର ଆତ୍ମସମ୍ମାନ ଯାଉଛି, ଏ ବିଷୟରେ ଆମେ ସଚେତନ ହେବାର ଆବଶ୍ୟକତା ରହିଛି। ବହୁତ ସୁନ୍ଦର ମତ ଦେଇଛନ୍ତି ଯେ ଏଆଇ ପ୍ରତି ଯେଉଁଗୁଡ଼ିକ ସବୁ ଏଆଇର ଯେଉଁ ଖରାପ ବ୍ୟବହାର ଯେଉଁଗୁଡ଼ିକ ହେଉଛି ଏବଂ ସେହି ବିଷୟରେ ଆମେ ସଚେତନ ହେବାକୁ ପଡ଼ିବ। ଟୁନା ଭାଇନାଙ୍କର ଇଏ ଅନୁରୋଧ ଏବଂ ତାଙ୍କର ବ୍ୟକ୍ତିଗତ ମତ ଯେ ଏଆଇ ଦ୍ୱାରା ବହୁତ ବେକାରୀ ସମସ୍ୟା ସୃଷ୍ଟି ହେଉଛି, ଟେକ୍ନୋଲୋଜିର ଏହି ବ୍ୟବହାର ଯୋଗୁଁ ମାନବ ସମ୍ବଳର କ୍ଷମତା ଏବଂ ପ୍ରତିଭା ଟିକେ କମିଯାଉଛି ବୋଲି।

ସ୍ୱାଗତ। ନିଶ୍ଚିତ ଭାବରେ ସମସ୍ତଙ୍କର ମତକୁ ନେଇକି ଆମର ଏହି କାର୍ଯ୍ୟକ୍ରମ। ଆପଣ ଆପଣଙ୍କର ମୂଲ୍ୟବାନ ସମୟରୁ କିଛି ସମୟ ବାହାର କଲେ, ଆଜି ଚର୍ଚ୍ଚାରେ ପାର୍ଟିସିପେଟ୍ କଲେ, ଆପଣଙ୍କର ମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ନେକ୍ସଟ ମେସେଜଟି ଆମକୁ କରୁଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ, ଏବଂ ଲେଖୁଛନ୍ତି ରାହାସ ଭାଇ କଣଲି ଚାଲନ୍ତୁ ପଢ଼ିବା। ଏଆଇ ଏକ ପ୍ରଯୁକ୍ତି ବିଦ୍ୟା ଯାହା ଆମର ଦୈନନ୍ଦିନ ଜୀବନ ଏବଂ ଜୀବିକା ଉପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଯେମିତି ମୋ ପୁଅ କୌଣସି ବିଷୟରେ ପାଠ ଯେମିତି ମ୍ୟାଥ୍ ସାଇନ୍ସ ତା ପାଖରୁ ପଚାରି ବୁଝୁଛି, ମାତ୍ର ଏଆଇର ଅପବ୍ୟବହାର ଆମମାନଙ୍କ ପାଇଁ ବିଶେଷ କ୍ଷତିକାରକ। ଏଥିପାଇଁ ସଚେତନ ରହିବା ଦରକାର, ଏହି ବିଷୟରେ ଜ୍ଞାନ ଏବଂ ସାଧନା ଆହୁରି ଅଧିକ ହେବା ଦରକାର। ବହୁତ ସୁନ୍ଦର ମତ ଦେଇଛନ୍ତି ରାହାସ କୁମାର ଭାଇ ଢେଙ୍କାନାଳରୁ, ଏ ମେସେଜଟି କରିଛନ୍ତି ଏବଂ ଲେଖିଛନ୍ତି ଯେ ଏଆଇ ଆମ ପାଇଁ କେତେ ଜରୁରୀ ଏବଂ ବୈପ୍ଳବିକ ପରିବର୍ତ୍ତନ ଗୋଟେ ଆଣିପାରିଛି ଜୀବନ ଜୀବିକା ଉପରେ। ଏହାର ପ୍ରଭାବ ନିଶ୍ଚିତ ଭାବରେ ସକାରାତ୍ମକ ପଡ଼ିଛି ଏବଂ ତା ସହିତ ଇଏ ଆମ ପାଇଁ କ୍ଷତିକାରକ ହୋଇପାରେ ଯଦି ଏହାର ଅପବ୍ୟବହାର ଆମେ କରିବା। ସେଥିପାଇଁ ଏହା ବିଷୟରେ ସଚେତନ ହେବା ଦରକାର ଏବଂ ସେଥିପାଇଁ ଆମକୁ ଜ୍ଞାନ ଏବଂ ସାଧନା ମଧ୍ୟ ଆହୁରି ଅଧିକ ହେବା ଦରକାର। ବହୁତ ବହୁତ ସୁନ୍ଦର ମତ ଆପଣଙ୍କ ମଧ୍ୟ ହୃଦୟରୁ, ବହୁତ ବହୁତ ଧନ୍ୟବାଦ। ସାଥି ଆହୁରି ଅନେକ ମେସେଜ ଆସୁଛି, ଧୀରେ ଧୀରେ ପଢ଼ିବି, ଆପଣମାନେ ମଧ୍ୟ ଡେରି କରନ୍ତୁନି, ସମୟ ବହୁତ କମ୍ ଅଛି, ଆଉ ପାଖାପାଖି 10-11 ମିନିଟ୍ ଅଛି, ତେଣୁ ଆପଣମାନେ ଜଲ୍ଦି ଜଲ୍ଦି ଆପଣମାନଙ୍କର ଏସ୍ଏମ୍ଏସ୍, ଆପଣମାନଙ୍କର ମେସେଜ, ଆପଣଙ୍କର ମତ ପଠାଇ ଦିଅନ୍ତୁ, ଆଜି ଚର୍ଚ୍ଚାରେ ପାର୍ଟିସିପେଟ୍ କରନ୍ତୁ, ଆଉ ଜଣାନ୍ତୁ ଯେ ଆପଣଙ୍କର କ'ଣ ମତ, ଏ ଯୋଉ ଏଆଇ ବିଷୟରେ ଜ୍ଞାନ ଏବଂ ସଚେତନତା ଆମ ପାଇଁ ବର୍ତ୍ତମାନ କେତେ ଜରୁରୀ। ଷ୍ଟେଟ୍ 200.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ୱେଲକମ୍ ବ୍ୟାକ୍, ସାଥି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। କହୁଛନ୍ତି ଦିଲ୍ ସେ ଦିଲ୍ ତକ୍, ମୁଁ ଅଛି ମ୍ୟୁଜିକାଲ ଫ୍ରେଣ୍ଡ ବିଶ୍ୱଜିତ ଆପଣଙ୍କ ସାଙ୍ଗରେ। ରେଡିଓ ସେବାକରେ ଆପଣମାନେ ଆଉ ରେଡିଓ ପାଖରେ ମୁଁ ସମୟ ଏସାରା ଦେଖି କହିଲାଣି ଆଉ ବାସ୍ ଅଳ୍ପ ସମୟ। ଆଜି ଚର୍ଚ୍ଚା କରୁଛେ ଆମେ ଯେ ଏଆଇ ବିଷୟରେ ଜ୍ଞାନ ଆଉ ସଚେତନତା ଆମ ପାଇଁ ବର୍ତ୍ତମାନ କେତେ ଜରୁରୀ। ଏହି ପରିପ୍ରେକ୍ଷୀରେ ଆପଣମାନଙ୍କର ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍, ଆପଣଙ୍କର ମତ ମେସେଜ୍ରେ, ହ୍ୱାଟ୍ସଆପ୍ରେ ଆମ ପାଖରେ ଆସିକି ପହଞ୍ଚି ଯାଉଛି, ଏସ୍ଏମ୍ଏସ୍ ଜରିଆରେ ପହଞ୍ଚି ଯାଉଛି। ଚାଲନ୍ତୁ ଦେଖିବା ନେକ୍ସଟ ମେସେଜ ଆମକୁ କିଏ କରିଛନ୍ତି, କୋଉଠୁ କରିଛନ୍ତି, କ'ଣ ଲେଖୁଛନ୍ତି ତାଙ୍କର ମତ ଏହି ଏଆଇ ବିଷୟରେ ଜ୍ଞାନ ଏବଂ ସଚେତନତାକୁ ନେଇକି। ଉଲ୍ଲାସ କୁମାର କାଣ୍ଡି, ନଗର ମେଳାସାହି, ଅସ୍ତରଙ୍ଗ, ପୁରୀ, ଏହି ସୁନ୍ଦର ମେସେଜଟି କରୁଛନ୍ତି ଏବଂ ଲେଖୁଛନ୍ତି ଯେ ଭାଇ ଶୁଭ ମଧ୍ୟାହ୍ନ, ପବିତ୍ର ସାବିତ୍ରୀ ବ୍ରତର ସାଦର ଶୁଭେଚ୍ଛା ଆମେ ଗ୍ରେନ୍ବୋ ଅଗଣାରେ ସମସ୍ତ କର୍ମୀ ଏବଂ କର୍ମକର୍ତ୍ତାଙ୍କୁ। ଆଜିର ଦିନଟି ଆପଣମାନଙ୍କ ପାଇଁ ସୁଖ ଓ ସମୃଦ୍ଧିର ଦିନ ହେଉ। ଏଆଇ ଆଜି ଦିନରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ସାରା ଦୁନିଆରେ। ଏଆଇକୁ କିଭଳି ଭାବରେ ବ୍ୟବହାର କରାଯାଉଛି କେହି ବି ବିଶ୍ୱାସ କରିପାରିବେନି। କୋଉଟା ସତ କୋଉଟା ମିଛ, ସତ ଭୁଲ ବି ପ୍ରମାଣିତ ହୋଇଯାଉଛି, ମିଛ ବି ସତ ହୋଇଯାଉଛି। ଏଆଇ ବିଷୟରେ ସମସ୍ତଙ୍କର କିଛି ନା କିଛି ଜ୍ଞାନ ରହିବା ନିହାତି ଦରକାର। ଏବଂ ଉଲ୍ଲାସ କୁମାର କାଣ୍ଡି, ମୋ ଭଣଜା ଶିବାଂଶୁ, ନଗର ମେଳାସାହି, ଅସ୍ତରଙ୍ଗ, ପୁରୀରୁ ଏହି ସୁନ୍ଦର ମେସେଜ୍ଟି ପଠାଉଛନ୍ତି ଯେ ଆମକୁ ଲେଖିଛନ୍ତି ଯେ ଏଆଇକୁ ଭୁଲ ଭାବରେ କେମିତି ବ୍ୟବହାର କରାଯାଉଛି ଏବଂ ଏଆଇ ଆସିଗଲା ପରେ କୋଉଟା ସତ ଆଉ କୋଉଟା ମିଛ ସେର ତାର କନଫ୍ୟୁଜନ୍ ଟିକେ ଆମମାନଙ୍କ ସମାଜରେ ବଢ଼ିଯାଇଛି। ପୁରା ସତ କଥା, ବର୍ତ୍ତମାନ ଅନେକ ଲୋକ ସତ ଭିଡ଼ିଓକୁ ବା ସତ ପିକ୍ଚରକୁ ମଧ୍ୟ ଏଆଇ ବୋଲି ଭାବି ଦେଉଛନ୍ତି ଏବଂ ଅନେକ ମିଛ ଏଆଇ ଜେନେରେଟେଡ୍ ପିକ୍ଚରକୁ ଭିଡ଼ିଓକୁ ମଧ୍ୟ ଭାବି ଦେଉଛନ୍ତି ଯେ ଇଏ ସତ ବୋଲି। ସେଥିପାଇଁ ଆପଣମାନେ ଟିକେ ସଚେତନ ରହିବାର ଆବଶ୍ୟକତା ଅଛି। ଏଆଇ ବିଷୟରେ ଜ୍ଞାନ ଏବଂ ସଚେତନତା ଆମର କେମିତି ବଢ଼ିବ ସେ ବିଷୟରେ ଆମମାନଙ୍କୁ ଏକ୍ସପ୍ଲୋର କରିବାର ଆବଶ୍ୟକତା ରହିଛି ନିଶ୍ଚିତ ଭାବରେ। ନେକ୍ସଟ ମେସେଜ ଆମକୁ କରିଛନ୍ତି ତପନ କୁମାର ଦାସ, ନୂଆପଡ଼ା କଟକରୁ, ଏବଂ ଲେଖୁଛନ୍ତି ଭାଇ ଗୁଡ୍ ଆଫ୍ଟରନୁନ୍, ଗୀତଗୁଡ଼ିକ ଏତେ ସୁନ୍ଦର ଲାଗୁଛି ଯେ କାମ କରୁ କରୁ ମଧ୍ୟ, ରାସ୍ତାରେ ଯାଉ ଯାଉ ମଧ୍ୟ ଟ୍ୟୁନ୍ କରିକରି ଆପଣଙ୍କୁ ଆମେ ଶୁଣୁଛୁ। ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ପାଇଁ ହିଁ ଆମେ ଗୀତ ବଜାଉଛୁ। ଯଦି ଆପଣ ଆମକୁ ଆମମାନଙ୍କର ଏଇ ଚଏସ୍ କରିଥିବା ଗୀତଗୁଡ଼ିକ ବହୁତ ଭଲ ଲାଗୁଛି ସେଥିପାଇଁ ଆମକୁ ବହୁତ ଖୁସି ଲାଗିଲା ଶୁଣିକି। ଏଆଇ ବିଷୟରେ ଲେଖିଛନ୍ତି ଯେ ଏଆଇ ବର୍ତ୍ତମାନ ୱାର୍ଲଡକୁ ଚେଞ୍ଜ କରିସାରିଲାଣି ଏବଂ ଅନେକ ଲୋକକୁ ବେକାର କରିକି ଘରେ ବସେଇ ସାରିଲାଣି, କିନ୍ତୁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଏଆଇ ଯେତେବେଳେ ଏବେ କ୍ରିଏଟିଭ ଜିନିଷଗୁଡ଼ିକ କରିବା ଆରମ୍ଭ କରୁଛି, ଯେମିତିକି ଗୀତ ଲେଖିବା, ଗୀତ ଗାଇବା ଏବଂ କବିତା ଲେଖିବା, ସିନେମା ତିଆରି କରିବା। ଆପଣ ଜାଣିଥିବେ ଏଆଇ ଦ୍ୱାରା ମଧ୍ୟ ବର୍ତ୍ତମାନ ଗୋଟେ ଗୋଟେ ସିନେମା ତିଆରି ହୋଇଯାଇପାରୁଛି କୌଣସି କଳାକାରଙ୍କର ବିନା। ତେବେ ଏସବୁଗୁଡ଼ିକ ଅନେକ ପ୍ରତିଭାମାନଙ୍କୁ ନିରାଶ କରୁଛି, ତେଣୁ ଏଆଇର ବ୍ୟବହାର ହେଉ କିନ୍ତୁ

0: ସେଥିରେ ଗୋଟିଏ ଲିମିଟେସନ୍ ରହିବା ଦରକାର ଏବଂ କିଛି ପ୍ରତିବନ୍ଧକ ମଧ୍ୟ ଆସିବା ଦରକାର ଏବଂ ସେଥିପାଇଁ କିଛି ଆଇନ ମଧ୍ୟ ଆସିବା ଦରକାର ଯାହାକୁ ନେଇକି ଏଆଇର ଭୁଲ ବ୍ୟବହାରକୁ ରୋକିପାରିବା। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆପଣ ଆଜି ପ୍ରଶ୍ନ ପଚାରିଛନ୍ତି ଯେ ଏଆଇ ବିଷୟରେ ଆମର ଜ୍ଞାନ କେତେ ଜରୁରୀ, ମୁଁ ତ କହିବି ଏଆଇ ବିଷୟରେ ମୁଁ ବହୁତ କିଛି ଜାଣିନି, କିନ୍ତୁ ଯେତିକି ଜାଣିଛି ଏଆଇର ବ୍ୟବହାର କରି ମୋତେ କେହି ଠକି ପାରୁନାହାନ୍ତି। ତେଣୁ ଏତିକି ଆଟଲିଷ୍ଟ ସମସ୍ତେ ଜାଣିବା ଉଚିତ ଯେମିତିକି ଏଆଇ ବ୍ୟବହାର କରି ତାଙ୍କୁ କେହି ସମସ୍ୟାରେ ନ ପକେଇଦେବ। ବହୁତ ସୁନ୍ଦର କଥା ଲେଖିଛନ୍ତି ତପନ କୁମାର ଦାସ ନୂଆପଡ଼ା କଟକରୁ, ଲେଖୁଛନ୍ତି ଯେ ଏଆଇର ବ୍ୟବହାର ଆମେମାନେ ସମସ୍ତେ ଏଆଇ ବିଷୟରେ ଜାଣିଛେ, କିନ୍ତୁ ଏଆଇର ବ୍ୟବହାର ଯୋଗୁଁ ଯେ ଆମର କୌଣସି ଗୋଟେ ବିପଦ ହେଉଛି, ଆମର କୌଣସି ଗୋଟେ ଅସୁବିଧା ହେଉଛି, ଏ ବିଷୟରେ ଆମେ ଟିକେ ସଚେତନ ରହିବା ଆବଶ୍ୟକ। ମାନେ ଏତିକି ଜିନିଷ ଆଟଲିଷ୍ଟ ଆମେ ଜାଣିବା ଦରକାର ଯାହାଫଳରେ ଆମକୁ କେହି ଏଆଇର ବ୍ୟବହାର କରିକି ନ ଠକି ପାରିବ, ଏଆଇର ବ୍ୟବହାର କରିକି ଆମକୁ କେହି ଅକଳରେ ନ ପକେଇ ପାରିବ, ଅସୁବିଧାରେ ନ ପକେଇ ପାରିବ। ଏତିକି ଜିନିଷ ପ୍ରତି ଆମକୁ ସାବଧାନ ରହିବା ପଡ଼ିବ, ସଚେତନ ରହିବାକୁ ପଡ଼ିବ। ଏ ସୁନ୍ଦର ମତ ସେ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ ଯେଉଁମାନେ ସବୁ ଆଜିର ଚର୍ଚ୍ଚାର କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହେଲେ, ନିଜର ମୂଲ୍ୟବାନ ସମୟରୁ କିଛି ସମୟ କାଢ଼ିକି ଆମକୁ ଶୁଣୁ ତ ଥିଲେ କିନ୍ତୁ ତା ସହିତ ମେସେଜ କଲେ, ଆମକୁ ବହୁତ ଭଲ ଲାଗିଲା। ଏବଂ ଆଉ ଗୋଟିଏ ମେସେଜ ବାକି ରହିଯାଇଛି, ତାହାକୁ ମଧ୍ୟ ପଢ଼ିଦେଉଛି। ବିଶ୍ୱଜିତ ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର। ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି। ଆଭାସ ସେନ, ରାଜକୁମାର ଭରଦ୍ୱାଜ, ଶ୍ରୀବାସ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, ଏବଂ ଲେଖୁଛନ୍ତି ଯେ 27 ଜଣ ଷ୍ଟାଫ୍କୁ ଆମେ ନେଇକି ଏଠି ଇଣ୍ଟରନେଟ୍ରେ ବହୁତ କିଛି ଉନ୍ନତି କରିଛୁ, ଏଆଇ ଏବଂ ଗୋଟେ ମାଷ୍ଟର ଭଳି କାମ କରୁଛି। ସବୁର କିଛି ଜ୍ଞାନ, ସବୁକିଛି ଜ୍ଞାନ ଦେଇଥାଏ। ଏହା ଆସିବା ଦ୍ୱାରା ବହୁତ ସେକ୍ଟରରେ ମଧ୍ୟ ୟୁଜ୍ କରିକି ଫାଇଦା କରୁଛନ୍ତି ଏବଂ କେମିତି ଆଫ୍ଟରନୁନ୍ରେ ଆସିଛନ୍ତି ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆପଣ ମଧ୍ୟ ଏଆଇର ଜଣେ ମାନେ ଏଆଇରେ କାମ କରୁଥିବା ଜଣେ ବ୍ୟକ୍ତିତ୍ୱ, ସେଥିପାଇଁ ଆପଣ ମଧ୍ୟ ଏହା ବିଷୟରେ ସଚେତନ ଜ୍ଞାନ ନିହାତି ଭାବରେ ଆହୁରି ଅର୍ଜନ କରନ୍ତୁ, ଆପଣ ତ ଜ୍ଞାନୀ ନିଶ୍ଚୟ। ନେକ୍ସଟ ପ୍ରୋଗ୍ରାମ ଚାଲନ୍ତୁ ଶୁଣିବା ସାଥି, ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପ୍ପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି।

ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ବର୍ଷ ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4,00,000 ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ

0: ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 wicketରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the Midday News. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upin Dwivedi warns Pakistan against harboring terrorists and operating against India. West Bengal government orders re-verification of caste certificates issued since 2011. CBSE announces a two-stage re-evaluation process of answer sheets for Class 12 students. And in badminton, Indian duo of Satvik Sairaj and Chirag Shetty enter finals of Thailand Open after a thrilling victory over Malaysian pair in the semi-finals. And now the news in detail. Prime Minister Narendra Modi is scheduled to hold bilateral talks with Dutch Prime Minister Rob Jetten and will call on Their Majesties King William Alexander and Queen Maxima this afternoon. The visit carries significance beyond bilateral ties and is expected to shape broader India-EU relations following the recently concluded India-Europe Free Trade Agreement. Earlier, when the Prime Minister arrived in the Netherlands late last night, he was received by the Dutch Foreign Minister. He was accorded a grand welcome through cultural and musical performances by the diaspora and Dutch troops. Members of the Indian community representing different age groups, regions and faiths gathered to welcome him with traditional dance and musical performances. The venue echoed with chants of Modi Modi and Vande Mataram as he arrived.
2: Modi, Modi, Modi, Modi, Modi.
1: In a social media post, Mr. Modi said the welcome was remarkable as it included a dance performance covering Kathak, Odissi, Bharatanatyam, Kuchipudi and Mohiniyattam and also included a Garba performance. The Prime Minister is addressing the Indian community and will interact with leading business leaders from the Netherlands. The community event is expected to focus on India-Netherlands ties, the role of the diaspora and India's global outreach. We now go live to The Hague in the Netherlands where the Prime Minister is addressing the Indian community.
3: Aaj ka din hai.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଭୀମଭୋଇ ମେଡିକାଲ କଲେଜ

କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଓଡ଼ିଶା ଖଣି ନିଗମ

0: କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲଖୁଣ୍ଟ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
2: ପୁରୀଧାମ ରାଜ୍ୟ ଆମେ ନିଷ୍ପତ୍ତି କରିଲୁ 2026 ରୁ 2036 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡିବ। ଯୋଉ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯୋଉ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯୋଉ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ

0: ଡକ୍ଟର ମହାଲିଂ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଂ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲରେ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସ୍ୱଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି ଆଇଓସିଏଲ୍ ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ୍ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଆଇଓସିଏଲ୍ ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी, सटीक और सच्ची खबरें।
2: मैं मन से मानता हूँ कि भारत के

ସାଧୁ ସୂର୍ଯ୍ୟ ମୁଣ୍ଡ ଉପରେ ତ ଅଛନ୍ତି, କିନ୍ତୁ ଆପଣମାନେ ଯେତେବେଳେ ଆମ ସହିତ ଅଛନ୍ତି, ସେଇ ଉତ୍ତାପ ସତରେ ଶୀତଳ ବାରିଧାରା ସମ ଆମକୁ ଲାଗୁଛି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ଆପଣମାନେ କନେକ୍ଟ ହେଇକି ଅଛନ୍ତି, ଟ୍ୟୁନ୍ କରିଛନ୍ତି 100.4 ଏବଂ ବର୍ତ୍ତମାନ ସମୟ ଇସାରା ଦେଖି କହିଲାଣି ଯେ ବର୍ତ୍ତମାନ 3:45 2:45 ହେବା ପାଇଁ ଯାଉଛି ସମୟ ଏବଂ 2:45 ହେବା ପାଇଁ ଯାଉଛି ସମୟ। ୟାର ଅର୍ଥ ହେଉଛି କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଯାହା ଆପଣମାନେ ସବୁଦିନ ପାଇଁ ନିଜର ଛାତି ଭିତରେ କଏଦ କରିକି ରଖିଛନ୍ତି, ସେମିତି କିଛି ଗୀତ ଆପଣମାନଙ୍କ ପାଇଁ ବର୍ତ୍ତମାନ ବ୍ୟାକ୍ ଟୁ ବ୍ୟାକ୍ ଖାସ୍ କରି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ। ଦିଲ୍ ସେ ଦିଲ୍ ତକ୍ ତ କହିବେ, କିନ୍ତୁ ପ୍ରଥମେ ଗୀତ କୋଉ ଗୀତ ଶୁଣିବେ? ପ୍ରଥମେ ସ୍ତ୍ରୀ ଚଳଚ୍ଚିତ୍ରରୁ ଏ ସୁନ୍ଦର ଗୀତଟି, ମୋ ଆଖିର କେତେ କଥା ମୋ ମନର ନିରବତା, ଶାରଦା ପ୍ରସନ୍ନ ନାୟକଙ୍କର ରଚନା, ଶ୍ରୀ କୁମାରଙ୍କର ସଙ୍ଗୀତ ସଂଯୋଜନାରେ ଏହି ସୁନ୍ଦର ଗୀତଟି ଫ୍ରମ୍ ଦ ମୁଭି ସ୍ତ୍ରୀ।

ସାଥୀ ଶୁଣୁଥିଲେ କିଛି ପୁରୁଣା ଅଭୁଲା ଓଡ଼ିଆ ଗୀତ। ବର୍ତ୍ତମାନ ସମୟ ଆଉ କିଛି କ୍ଷଣ ଭିତରେ ଆରମ୍ଭ କରିବ ଆମେ କାର୍ଯ୍ୟକ୍ରମ ମୋ ଦେଶ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ବୋ। କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଅଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଙ୍ଗରେ। ସମୟ ବର୍ତ୍ତମାନ ହେଇଯାଇଛି ଷ୍ଟୁଡିଓ ଘଣ୍ଟାରେ ଅପରାହ୍ନ 3ଟା। ଏଇ ଯୋଉ ଆମର ଦେଶ, ଏଇ ଆମର ମାଟି, ଆମର ମାତୃଭୂମି, ତା ଉପରେ ସମର୍ପିତ ଆମର ଏଇ କାର୍ଯ୍ୟକ୍ରମ ଯାହାର ନାଁ ହେଉଛି ମୋ ଦେଶ, ମାଇ କଣ୍ଟ୍ରି, ମାଇ ପ୍ରାଇଡ୍। ସଙ୍ଗୀତ ଆମ ସମସ୍ତଙ୍କ ଜୀବନର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ, ନୁହେଁ କି? ଦୁଃଖର ମନକୁ, ଦୁଃଖୀ ମନକୁ ହସେଇ ଦେଇପାରେ ଏ ସଙ୍ଗୀତ, ହସୁଥିବା ଆଖିକୁ ବି ଛଳ ଛଳ କରିଦେଇପାରେ ଏ ସଙ୍ଗୀତ, ଜୀବନର ଅସ୍ତବ୍ୟସ୍ତତା ଭିତରେ ଶାନ୍ତି ଦେଇପାରେ ଏ ସଙ୍ଗୀତ, ଈଶ୍ୱରଙ୍କର ଆରାଧନାରେ ସଙ୍ଗୀତ, ଶୈଶବର ଦୁଷ୍ଟାମୀରେ ବି ସଙ୍ଗୀତ, ଯୌବନର ରଙ୍ଗୀନ ମନରେ ବି ସଙ୍ଗୀତ, ଆଉ ପ୍ରତିଟି ଉତ୍ସବରେ ସଙ୍ଗୀତ। ଆଉ ଏହି ସଙ୍ଗୀତ ଯେବେ ସାଜେ ଦେଶଭକ୍ତିର, ଦେଶପ୍ରୀତିର ବାହକ, ସେତେବେଳେ ସେ ଛାତି ଭିତରେ ଭରିଦିଏ ଗୋଟିଏ ଅଦ୍ଭୁତ ସାହସ, ଅଦମ୍ୟ ବିଶ୍ୱାସ, ଅଦମ୍ୟ ଗର୍ବ। ଆଉ ଗର୍ବର ସହିତ ପ୍ରତ୍ୟେକଟି ଭାରତୀୟ କହେ, ମୁଁ ମାତା ଭାରତୀର ସନ୍ତାନ। ତେବେ ଆଜି ମୋ ଦେଶ କ'ଣ କହୁଛି? ମୋ ଦେଶ ଆଜି କହୁଛି ଯେ ସୁରରେ ସୁରରେ, ତାଳରେ ତାଳରେ ବି, ଗୀତର ଝୁଙ୍କାରରେ ବି ଦେଶଭକ୍ତି, ଦେଶପ୍ରୀତିର କଥା କହିହୁଏ। ଏବଂ ଏହି ଦେଶଭକ୍ତିର କଥା, ଦେଶପ୍ରୀତିର କଥା ଯେତେବେଳେ ସୁରରେ ତାଳରେ ସଜେଇ ହୋଇ ଆମ ପାଖରେ ପହଞ୍ଚେ, ଇଏ ଆଉ ଟିକେ ଅଧିକ ସୁନ୍ଦର ହୋଇଯାଏ, ଛାତିକୁ ଗର୍ବରେ ଭରିଦିଏ, ମନ କହେ ହାଏ, ବାରମ୍ବାର ଜନନ ମୁଁ ନେଉଥିବି ଏଇ ଦେଶରେ, ଏଇ ମୋ ଭାରତରେ।

ଆପଣମାନେ ସମସ୍ତେ ଜାଣିଛନ୍ତି ସଙ୍ଗୀତ ବୀରପ୍ରସବିନୀ ମା ମାଟିର ଗୌରବର ଗାଥା ତ ଗାଏ, ସଂଘର୍ଷର କାହାଣୀ ତ ବଖାଣି, ପ୍ରତିକ୍ଷଣ ଦେଶ ମାତୃକା ପ୍ରତି କିଛି କରିବାର ଶପଥ ଭରିଦିଏ ଏ ମନ ଭିତରେ। ଦେଶାତ୍ମବୋଧକ ଗୀତଟିଏ ଶୁଣିଲେ ଆମ ଛାତି ସତରେ କେମିତି ଗୋଟେ ଗର୍ବରେ ଫୁଲିଯାଏ। ଆମର ପରିଚୟ ଏ ଦେଶାତ୍ମକ ବୋଧ ଗୀତ ସହିତ, ଆମର ପ୍ରଥମ ପରିଚୟ ପ୍ରାୟତଃ ଆମମାନଙ୍କ ସ୍କୁଲ ସମୟରେ ହୋଇଯାଇଥାଏ। କୁନି କୁନି ପିଲାମାନେ ହେତୁ ପାଇବା ବେଳୁ ହିଁ ବୁଝିଯାଇଥାନ୍ତି ଯେ ଏ ଗୀତ ମୋ ଦେଶ ପାଇଁ, ମୋର ମାତୃଭୂମି ପାଇଁ। ତାର ଜୟଗାନ ମୋର ଆଉ ଗୋଟିଏ ଆନନ୍ଦର କାରଣ ପାଲଟିଯାଏ। ସେ ସ୍ୱାଧୀନତା ଦିବସର କଥା ହେଉ ବା ଗଣତନ୍ତ୍ର ଦିବସର ପ୍ୟାରେଡ୍ କିମ୍ବା କୌଣସି ରାଷ୍ଟ୍ରୀୟ ଉତ୍ସବ, ସବୁଠି ହାତରେ ଗୋଟେ ଗୋଟେ କୁନି ତିରଙ୍ଗା ଧରି ଯେତେବେଳେ ଦେଶଭକ୍ତିର ଗୀତ କଣ୍ଠରୁ ଝରି ଆସୁଥାଏ, ମୁହଁରେ ଏସବୁ ଯେତେବେଳେ ଝଲସି ଯାଉଥାଏ ଦେଶପ୍ରୀତିର ଭାବ, ସେତେବେଳେ ତାର ଭାବନା ଗୋଟେ ଅଲଗା, ତାର ରୋମାଞ୍ଚ ଗୋଟେ ଅଲଗା। ଜାତୀୟ ସଙ୍ଗୀତଠାରୁ ଆରମ୍ଭ କରିକି ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବେଶରେ, ଜାତୀୟ ସଙ୍ଗୀତ ଗାଇବାର କଥା କୁହନ୍ତୁ, ସେମାନଙ୍କ ବେଶରେ ଫ୍ୟାନ୍ସି ଡ୍ରେସ୍ କମ୍ପିଟିସନରେ ପାର୍ଟିସିପେଟର କଥା କୁହନ୍ତୁ, କେତେ ଅଭିନୟ, କେତେ ପୁଣି ଦେଶପ୍ରେମର ରଙ୍ଗରେ ରଙ୍ଗାୟିତ ମନକୁ କୁନି କୁନି ପାଦରେ ଦେଶଭକ୍ତି ଗାଇକି ତାର ତାଳେ ତାଳେ କେତେ ଗୀତ, କେତେ ନାଚ, ଏହିସବୁ ତ ଦେଶଭକ୍ତିର ସଞ୍ଚାର କରିଦିଏ ସେ କୁନି ମନ ଭିତରେ। ଶୈଶବରୁ ହିଁ ଆମ ମନ ଭିତରେ ଆମ ମା ମାଟି ପ୍ରତି ଗୋଟେ ଆବେଗ ସୃଷ୍ଟି କରେ ଏ ଦେଶଭକ୍ତିର ଗୀତ। ଏ ସୁରରେ, ଏ ତାଳରେ ଦେଶଭକ୍ତିର ସହିତ ଜୀବନର ପଥରେ ଆଗକୁ ଚାଲିବା ପାଇଁ ଏହି ସୁର, ଏହି ତାଳମାନେ ଭାରି ସାହାଯ୍ୟ କରନ୍ତି ଛୋଟବେଳେ, ନୁହେଁ କି ସାଥୀ?

ସାଥିରେ ସାଥି ଦେଶଭକ୍ତିର ଗୀତ ସାଥିରେ ଗୋଟେ ଅଦ୍ଭୁତ ଶିହରଣ ତ ସୃଷ୍ଟି କରିଦିଏ, କିନ୍ତୁ ତା ସହିତ ଏଇ ସୁରରେ ତାଳରେ ଲୟରେ ଆମ ଦେଶ ପାଇଁ ଆମର ମନରେ ଗୋଟେ ସମର୍ପଣ ଭାବନା ମଧ୍ୟ ଜାଗ୍ରତ କରିଦେଇପାରେ। ମୋ ପରିଚୟ ମୋ ଦେଶ, ଏଇ ଯେଉଁ ଭାବନା, ଏଇ ଯେଉଁ ଗର୍ବର ସହିତ ମୋ ଦେଶ ପ୍ରତି ମୋର ଭଲ ପାଇବାକୁ ଆହୁରି ଦ୍ୱିଗୁଣିତ କରିଦେବାର ଶକ୍ତି ଥାଏ ଏ ଦେଶଭକ୍ତି ଉପରେ ଆଧାରିତ ଥିବା ଗୀତଗୁଡ଼ିକରେ। ଦେଶ ପାଇଁ ଗୀତଟିଏ ଗାଇବା ବା ଦେଶଭକ୍ତିର ଗୀତଟିଏ ଶୁଣିବା, ଏସବୁ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କର ଶୋଭାଯାତ୍ରାରେ ଯେତେବେଳେ ଏହି ଗୀତଟିଏ ବାଜି ଉଠେ ନା, ଆଖି ସତେବେଳେ ଲୁହରେ ଭରିଯାଏ। ସିନେମା ହଲ୍ରେ ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ରଟିଏର ଯେତେବେଳେ କଥା ପଡ଼େ ବା ଯେତେବେଳେ ଦେଖିବା ପାଇଁ ଆମେ ଯାଉ, ପରଦାରେ ଯେତେବେଳେ ଦେଶଭକ୍ତି ଉପରେ ଆଧାରିତ ଗୀତଟିଏ ବାଜି ଉଠେ, ଆମ ଦେଶ ଆମ ଇଣ୍ଡିଆ ୟାର ଗୁଞ୍ଜରଣ ଯେତେବେଳେ ସେଇଠି ହୁଏ, ସେତେବେଳେ ମଧ୍ୟ ବହୁତ ଏକ୍ସାଇଟେଡ୍ ହେଇଯାଏ ପ୍ରତ୍ୟେକଟି ଭାରତୀୟ, ଭାବପ୍ରବଣ ହେଇଯାଏ ଭାରତୀୟ। କୃଷକର ସୁନାକ୍ଷେତର ଧାରଧାରଠାରୁ ଆରମ୍ଭ କରି ରେଡିଓରୁ ଭାସି ଆସୁଥିବା ସେ ପ୍ରତ୍ୟେକଟି ଗୀତ, ସ୍କୁଲ କଲେଜର ପ୍ରାଙ୍ଗଣଠାରୁ ବୀର ସୈନିକମାନଙ୍କର ପ୍ୟାରେଡ୍ ପର୍ଯ୍ୟନ୍ତ, ହାତର ମୋବାଇଲ ସ୍ପିକର ଏବଂ ରାସ୍ତାଘାଟରୁ ଦୋକାନରୁ ଭାସି ଆସୁଥିବା ସେ ଦେଶଭକ୍ତିର ଗୀତ, ସବୁ ଦେଶପ୍ରୀତିର ଆଉ ଗୋଟିଏ ଅନ୍ୟତମ ମାଧ୍ୟମ। ସବୁବେଳେ ଏହି ସୁରରେ ତାଳରେ ଲୟରେ ଆମମାନଙ୍କ ମନ ଭିତରେ ଦେଶଭକ୍ତିର ଭାବନା ଆହୁରି ଜାଗ୍ରତ ହେଉ, ଆହୁରି ଫୁଟୁଥାଉ, ଆହୁରି ହସୁଥାଉ, ଆମ ଦେଶକୁ ଆମେ ଆହୁରି ଅଧିକ ଭଲ ପାଉଥାଉ। ଏହି ସୁନ୍ଦର ବାର୍ତ୍ତା ସହିତ ସାଥି ମୋତେ ଦିଅନ୍ତୁ ବିଦା, କାରଣ ବର୍ତ୍ତମାନ ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆପଣମାନଙ୍କୁ ବିଦାୟ କହିବାର ସମୟ ହୋଇଯାଇଛି। ବଟ୍ ମୋ ପରେ ପରେ ଆଉ ଜଣେ

ୱିକେଣ୍ଡ ତ ଷ୍ଟାର୍ଟ ହେଇଯାଇଛି, ଆଉ ୱିକେଣ୍ଡରେ ଯେତେବେଳେ ପଡ଼ିଯାଏ କିଛି ପୂଜା କିଛି ପର୍ବପର୍ବାଣୀ, ସେତେବେଳେ ୱିକେଣ୍ଡଟା ସେଠି ଆଉ ଟିକେ ମଜାଦାର ହେଇଯାଏ, ଆଉ ଟିକେ ଜମିଯାଏ, ନା କଣ କହୁଛନ୍ତି? ଆଜିର ଏଇ ପବିତ୍ର ସାବିତ୍ରୀ ପୂଜା ଉପଲକ୍ଷେ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା। ସୋ ଚାଲନ୍ତୁ ଏଇ ୱିକେଣ୍ଡର ଆଫ୍ଟରନୁନ୍କୁ କରିବା ଆଉ ଟିକେ ମଜାଦାର। ପହଞ୍ଚୁଛି କିଛି ମିଠା ମିଠା ଗୀତ ଖାସ୍ ଆପଣମାନଙ୍କ ପାଇଁ, ଆପଣମାନଙ୍କ ପାଖରେ। ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଆଉ କହିଥାନ୍ତୁ ଆମ ସହିତ ଦିଲ୍ ସେ ଦିଲ୍ ତକ୍।

ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଆଉ ମୁଁ ଅଛି ଆପଣଙ୍କ ସାଥିରେ ଆପଣଙ୍କ ରେନ୍ବୋ ଶୁଭଶ୍ରୀ।

ୱେଡ୍ନେସ୍ଡେ କେତେ ଆମ ଉପରେ ବର୍ଡନ୍ ଥାଏ କହିଲେ, ମାନେ ମନ୍ଡେ ଠୁ ନେଇ ଫ୍ରାଇଡେ ଯାଏ ଅଫିସର କାମ, ଘର କାମ ସବୁ ଭିତରେ ଆମେ ପୁରା ଛନ୍ଦି ହେଇଯାଇଥାଉ ଯେମିତି। କିନ୍ତୁ କିନ୍ତୁ ୱିକେଣ୍ଡ ଆସିଲେ ମାନେ ଟିକେ ଆମେ ରିଲାକ୍ସ ହେଇଯାଉ, ଆଟଲିଷ୍ଟ ଅଫିସ କାମରୁ ତ ଟିକେ ଆମକୁ ଛୁଟି ମିଳେ ନା। ଏଇ ୱିକ୍ ଡେଜ୍ରେ ଡେଲି ଆମେ କେତେ କ'ଣ ସବୁ ଭାବିଥାଉ, କେମିତି କୋଉ କାମ ହବ, କୋଉ ୱେଜ୍ରେ ହବ, କ'ଣ କରିଲେ ହବ, କ'ଣ ନାଇଁ, କେମିତି ଟାର୍ଗେଟ୍ ପୂରଣ ହବ, ଏମିତି କେତେ କ'ଣ ସବୁ ଚିନ୍ତା ଥାଏ ଆମ ମନରେ। ଆଉ ସେଇ ଚିନ୍ତା ସବୁ ଯେ ଆମ ମନ ଆମ ମୁଣ୍ଡ ଭିତରେ ଏମିତି ରହିଯାଏ ଯେ ସେ ସବୁ ଆପେ ଆପେ ଓଭର ଥିଙ୍କିଂରେ କେତେବେଳେ ପରିଣତ ହେଇଯାଇଥାଏ, ଆମେ ସେଗୁଡ଼ା ଜାଣି ବି ପାରୁନା। ଏଇ ଯେମିତି ଆମେ ଗୋଟେ ଟାଇମ୍ରେ କେତେ କୁଆଡ଼ କଥା ଭାବିବସୁ ଏକା ସମୟରେ, ଆଉ ସେ ପାଇଁ ବି ଆମ ମୁଣ୍ଡର ଟ୍ରାଫିକ୍ଟା ପୁରା ଜାମ୍ ହେଇଯାଏ। ଆଉ ଡେଲି ଯେତେବେଳେ ଏତେ ଅଧିକା କଥା ଆମେ ଚିନ୍ତା କରିବସୁ ସେତେବେଳେ ତ ସବୁ ଗଡ଼ବଡ଼ ହିଁ ହେଇଯାଏ, ଆଉ ଆମେ ଡିସିସନ୍ ଗୁଡ଼ା ବି ସବୁ ଭୁଲ ନେଇବସୁ, ହୁଏ ନା ସାଥୀ ଏମିତି। ଆମ ବ୍ରେନ୍ ପ୍ରତିଦିନ ଅନେକ କଥାକୁ ପ୍ରୋସେସ୍ କରିଥାଏ, କିଛି ଥିଙ୍କ୍ କରେ ଆଉ ଆଉ କିଛିକୁ ଓଭର ଥିଙ୍କ୍ କରେ। ଆଉ ବ୍ରେନ୍ର ଟ୍ରାଫିକ୍ ଯେତେବେଳେ ଜାମ୍ ନ ରୁହେ ସେତେବେଳେ ହିଁ ସାଥୀ ସେ ଠିକ୍ ଡିସିସନ୍ସ ବି ନେଇପାରେ। ଆମ ମାଇଣ୍ଡ ଆମ ହାର୍ଟ ଯେତେବେଳେ ଠିକ୍ ରୁହେ ଆମ ବଡି ବି ଅଟୋମେଟିକାଲି ଠିକ୍ ରୁହେ, ଆଉ ମାଇଣ୍ଡ ଯେତେବେଳେ ୱିକ୍ କିମ୍ବା ଟାୟାର୍ଡ ହେଇଯାଏ ବଡି ବି ଅଟୋମେଟିକାଲି ଟାୟାର୍ଡ ହେଇଯାଏ। ଆଉ ଆମ ବଡି ଟାୟାର୍ଡ ହେଇଗଲେ ଆମକୁ ଅଲ୍ଟିମେଟଲି କିଛି କାମ କରିବାକୁ ଇଚ୍ଛା ହିଁ ହୁଏନି। ସେପାଇଁ ଆମର ଫାର୍ଷ୍ଟ ଆଣ୍ଡ ଫୋରମୋଷ୍ଟ କାମ ହେଉଛି ଆମ ମାଇଣ୍ଡକୁ ଠିକ୍ ରଖିବା, ଆମ ମାଇଣ୍ଡର ଠିକ୍ ଭାବେ ଖ୍ୟାଲ ରଖିବା। ଆପଣ ବି ଭାବୁଥିବେ କେମିତି ଆମ ମାଇଣ୍ଡ ତ ଏତେ କଥା ଚିନ୍ତା କରୁଛି, ଏତେ ଥିଙ୍କ୍ କରୁଛି, ଏତେ ଓଭର ଥିଙ୍କ୍ କରୁଛି, କିନ୍ତୁ ତାକୁ କେମିତି ଠିକ୍ ରଖିବା, ତାର ଖ୍ୟାଲ କେମିତି ରଖିବା, ସେ ବିଷୟରେ କହିବି ନିଶ୍ଚୟ କିନ୍ତୁ ଆଗକୁ। ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଆଉ କହୁଥାନ୍ତୁ ଦିଲ୍ ସିଂ ଦିଲ୍ ତାରକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋ କଟକ ତିଲସି ତିଲତାଗ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହୀ।

ଅପରାହ୍ନ ପାଞ୍ଚଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ନେଦରଲ୍ୟାଣ୍ଡସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କଲେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଓଡ଼ିଶା ଖଣି ନିଗମ ଓଡ଼ିଶାର ଅର୍ଥନୈତିକ ବିକାଶର ପ୍ରମୁଖ ସ୍ତମ୍ଭ ଭାବେ ଠିଆ ହୋଇଛି 71ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଆଲୋକ ଦିବସ। 1960 ପଦାର୍ଥ ବିଜ୍ଞାନୀ ଥିଓଡୋ ମୈମନ୍ ଲେଜର ରଶ୍ମିର କରିଥିଲେ ସଫଳ ପରୀକ୍ଷଣ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ଆଜି ରାଜ୍ୟରେ ପାଳିତ ହେଉଛି ସାବିତ୍ରୀ ବ୍ରତ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:00।

பேக் சதி ஜூன் கோச்சி 100.4 ஆகாஷ்வாணி எஃப்எம் ரெயின்போ கடக் தில்சி தில்தாக் ସମୟ ବର୍ତ୍ତମାନ ଅପରାହ୍ନ 5:03 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ଫେଭରେଟ୍ ଶୋ ଯାହାର ନାଁ ହେଉଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ୱିକେଣ୍ଡ ଆସିଲେ ମାନେ ଆମର ଡେଲି ଲାଇଫ୍ର ପ୍ରେସର ଟିକେ କମ୍ ହେଇଯାଏ, କାରଣ କାମରୁ ମିଳିଯାଏ ଛୁଟି ଆଉ ବାକି ଥିବା କାମ ସବୁକୁ ଚଟାପଟ ସାରିଦେବାକୁ ମନ କୁହେ, ଯାହା ପାଇଁ ସବୁ ବାକି କାମ ସରିବିଯାଏ ସେ ବି ଟାଇମଲି। ଆଉ ବାକି କାମ ସବୁ ସରିଗଲେ ମାନେ ବଳି ପଡ଼ିଯାଏ ବହୁତ ସାରା ଟାଇମ, ଆଉ ସେଇ ଟାଇମ ଥାଏ କେବଳ ନିଜ ପାଇଁ। ସେଇ ଟାଇମ

0: ସେଠି ଫର୍ଷ୍ଟ କଲର୍ ଆମ ସହିତ ଆଜି କିଏ ଯୋଡି ହେଇଛନ୍ତି ଆଉ କୋଉଠୁ କଲ୍ କରିଛନ୍ତି? ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲ୍ ଇନ୍ ଲାଇଭ ଚିଟ୍ ଚାଟ୍ କୁ।
1: ଆଜ୍ଞା,
0: କେମିତି ଅଛନ୍ତି?
1: ଭଲ ଅଛି, ଆପଣ?
0: ମୁଁ ବି ଭଲ ଅଛି, ଆପଣଙ୍କର ଆଶୀର୍ବାଦର, ଆପଣଙ୍କ ଭଲ ପାଇବା ପାଇଁ ମୁଁ ବି ବହୁତ ଭଲ ଅଛି। ତେବେ ଆଜିର ଡାଇଲିନର ଟପିକ ଯାହା ରହିଛି ସେ ବିଷୟରେ କଣ କହିବେ?
1: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ଭଲ ଅଛନ୍ତି।
0: ଆଜ୍ଞା,
1: ଆଉ ମୁଁ ପ୍ରଥମେ ଦେଖିଥିଲି ସୋଲେ।
0: ଆଜ୍ଞା,
1: ରମେଶ ସିପିଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ପ୍ରଥମ ପଡ଼ିଥିଲା, ମୁଁ ଦେଖିବାକୁ ଯାଇଥିଲି ସୋଲେ ପିକ୍ଚର।
0: ଆପଣ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିଥିଲେ?
1: ଆଜ୍ଞା।
0: ସେ ଦିନର ଏକ୍ସପିରିଏନ୍ସ ଟିକେ ଆମ ସହିତ ଶେୟାର କରନ୍ତୁ ନା।
1: ଥରେ ଦେଖିନି ଆଜ୍ଞା, ସେ ପିକ୍ଚରକୁ ମୁଁ 6-7 ଥର ଦେଖିଛି।
0: ଆଜ୍ଞା, ସେତେବେଳେ ଯୋଉ ଆମର ଯେମିତି ଟିକେଟ ମିଳୁଥିଲା, ଟିକେଟ ମିଳିବାରେ ଯୋଉ ଅସୁବିଧା ହଉଥିଲା, କେତେ କଷ୍ଟ କରିକି ଆପଣ ଟିକେଟ ପାଇଥିଲେ?
1: ଆଜ୍ଞା, ମୋ ହାତ ଖଣ୍ଡିଆ ହେଇଯାଇଥିଲା, ସେ ଯୋଉ ଟିକେଟ ବାକ୍ସରେ ଯୋଉ ଇଏ ଅଛି, ଜାଲି ଅଛି।
0: ଆଜ୍ଞା,
1: ତା ଭିତରେ ହାତ ଭର୍ତ୍ତି କରି ଯୋଉ ଟିକେଟ ଆଣିବାକୁ ଲାଇନ ଲଗେଇକି।
0: ଆଜ୍ଞା,
1: ମୁଁ ଲାଇନ ଲଗେଇକି ଟିକେଟ ଆଣିଲା ବେଳକୁ ମୋ ପଛରୁ ଆହୁରି ହାତ ପଶୁଥିଲା। ମୁଁ ହାତ ଟିକେଟ ଆଣିସାରି ହାତ ବାହାର କଲା ବେଳକୁ ମୋ ହାତ ଆଜ୍ଞା ଖଣ୍ଡିଆ ବି ହେଇଯାଇଥିଲା।
0: ତାହେଲେ ଆପଣ ଫିଲ୍ମ ଦେଖିବା ପାଇଁ ଏତେ ମାନେ ପୁରା ପାଗଳ ଥିଲେ?
1: ପୁରା ସମ୍ପୂର୍ଣ୍ଣ ଭାବରେ, ଶୁଣନ୍ତୁ, ମୋର ଅମିତାଭ ବଚ୍ଚନର ପୁରା ଫ୍ୟାନ ଥିଲି। ଆଉ ଅମିତାଭ ବଚ୍ଚନ ପିକ୍ଚର ଆସିବା ମାନେ ମୋ କୌଣସି ପିକ୍ଚର ଜୀବନରେ ଅମିତାଭ ବଚ୍ଚନଙ୍କର କୌଣସି ପିକ୍ଚର ମୁଁ ଛାଡି ନାହିଁ।
0: ଆଚ୍ଛା, ଆଉ ଗୋଟେ କଥା, ଯେ ଆପଣ ଯେତେବେଳେ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିବାକୁ ଯାଉଥିଲେ, ଘରେ କହିକି ଯାଉଥିଲେ ନା ଘରେ କିଛି ନ କହିକି ଲୁଚିକି ଯାଉଥିଲେ?
1: ନା, ଘରେ କିଛି କହୁନଥିଲି।
0: ଘରେ ଯେତେବେଳେ ଜାଣୁଥିଲେ ସେତେବେଳେ ଉତ୍ତମ ମଧ୍ୟମ ହଉଥିଲା?
1: ଆଉ ସେତେବେଳେ କହିବାକୁ ଅଛି ମାନେ ମାଡ ହଉନଥିଲା, ଗାଳି ହଉଥିଲା।
0: ଆଉ କିଛି ସେମିତି ଆଉ କୌଣସି ସେମିତି ଫିଲ୍ମ ଯାହାର ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଆପଣ ଦେଖିଥିବେ?
1: କଣ କହିଲେ?
0: ଆଉ କିଛି ଫିଲ୍ମ ଯୋଉଟାରେ କି ଆପଣ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିଥିବେ?
1: ନମକ ହଲାଲ ଦେଖିଛି, ଦେଶ ପ୍ରେମ ଦେଖିଛି, ଆଉ ଗୋଟେ ଥିଲା ମନୋଜ କୁମାର ହେମାମାଳିନୀଙ୍କର କ୍ରାନ୍ତି ପିକ୍ଚର ଦେଖିଛି।
0: ଆଜ୍ଞା, ଯେତେବେଳେ ହଲ୍ରୁ ବାହାରିକି ଆସୁଥିଲେ ସେତେବେଳେ ଡାଇଲଗ କିଛି ମନେ ରହୁଥିଲା?
1: ଡାଇଲଗ ଏତେ ମନେ ହଉଥିଲା, ସୋଲେର କିଛି ଡାଇଲଗ, ସେ ଯୋଉ ଅଙ୍ଗଦ ଖା ଭିଲିଆନ ଯୋଉ ଡାଇଲଗ ହଉଥିଲା,
0: ଆଜ୍ଞା,
1: ସେଇଥିରୁ ଟିକେ ଟିକେ ମନେ ରହିଯାଉଥିଲା। ଆଉ
0: ଆଜ୍ଞା,
1: ସେ ଟିକେ ନୂଆ ଶୈଳୀରେ ଭିଲିଆନ ଡାଇଲଗ କହୁଥିଲା,
0: ବା ଅବିକା ଯାଏ ବି ଆପଣଙ୍କର ଡାଇଲଗ ମନେ ଅଛି?
1: ସେ ଏମିତି କହୁଥିଲା।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣଙ୍କର ସ୍ମୃତି। ଆପଣ
1: ତିନି ଚାରି ଦିନ ହେଲାଣି ମୋର କଲ୍ ବିଲକୁଲ ଲାଗୁନଥିଲା, ଆଜି ପ୍ରଥମ କଲ୍ ଲାଗିଲା ମୋତେ ଆପଣଙ୍କ ସହିତ କଥା ହେଇକି।

0: ଖୁସି ଲାଗିଲା।
1: ଯା ହଉ ଆପଣଙ୍କ ଖୁସିରେ ଆମେ ବି ସାମିଲ ଅଛୁ, ଆପଣଙ୍କ ଖୁସି ଦେଖି ଆମକୁ ବି ଖୁସି ଲାଗୁଛି। ଆଉ କଣ କରିବା ସାଥି, ଆପଣଙ୍କ ଭଳି ଆମର ବି ଅଗଣିତ ଶ୍ରୋତା ବନ୍ଧୁ ମାନେ ଆମ ସହିତ ଯୋଡି ହେବା ପାଇଁ ଚାହାନ୍ତି, ସେଥିପାଇଁ ଲାଇନ ଟି ବିଜି ରୁହେ। ନିହାତି ନିହାତି, ଆପଣ ତ ବୁଝି ପାରୁଛନ୍ତି, ଆଉ ତଥାପି ଅଭିମାନ କାହିଁକି ଆମ ପ୍ରତି?
0: ନାଇଁ ଆପଣଙ୍କ ପ୍ରତି ଅଭିମାନ ନାହିଁ, ମୋର ଜୀବନ ହଉଛି ଏଫ ଏମ୍ ରେନ୍ବୋ ରେଡିଓ। ସକାଳ ଛଅରୁ ଅର୍ଘ୍ୟଥାଳିରୁ ମୁଁ ଶୁଣିବି ଯେ ନନ୍ଷ୍ଟପ୍ ଚାଲିଥିବ ମୋ ରେଡିଓ।
1: ଯାଉ ହଉ, ଶୁଣି ଏତେ ଭଲ ଲାଗିଲା ଯେ ଆପଣ ନିଜର ଡେଲି ଲାଇଫରେ ଆମକୁ ସାମିଲ କରିଛନ୍ତି, ନିଜ ପାଖେ ରଖିଛନ୍ତି ଏଫ ଏମ୍ ରେନ୍ବୋ କୁ। ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଯୋଡି ହେଲେ। ରହିଲି, ନମସ୍କାର,
0: ଧନ୍ୟବାଦ।
1: ଆପଣ ବି ଆମ ସହିତ କନେକ୍ଟ ହେଇକି କହିପାରିବେ ଯେ ଆପଣଙ୍କର ସେହି ସ୍ମୃତି ପଟରୁ କିଛି ଆମ ସହିତ ସେୟାର କରିପାରିବେ ଯେ ଆପଣ କୋଉ ଏମିତି ମୁଭି ଦେଖିଥିଲେ ଯୋଉଟା କି ଫର୍ଷ୍ଟ ଡେ ଫର୍ଷ୍ଟ ଶୋ ଥିଲା। ଆସିଯାଇଛି ନେକ୍ସଟ କଲ ଆମ ପାଖକୁ, ଦେଖିନବା କିଏ କଲ କରିଛନ୍ତି। ହ୍ୟାଲୋ
2: ପ୍ରେମ, ହ୍ୟାଲୋ ପ୍ରେମ, ପ୍ରେମ ଅଟେ ବିଶ୍ୱାସର ପ୍ରତୀକ, ପ୍ରେମ ଅଟେ ବିଶ୍ୱାସର ପ୍ରତୀକ, ପତିବ୍ରତା ଅଟେ ସାବିତ୍ରୀ ବ୍ରତର ପ୍ରତୀକ, ସାବିତ୍ରୀ ବ୍ରତରେ କଲେ ନିର୍ଜଳା ଉପବାସ, ସ୍ୱାମୀଙ୍କ ଆୟୁଷ ନ ହୁଏ ନାଶ, ସ୍ୱାମୀଙ୍କ ସ୍ୱାସ୍ଥ୍ୟ ରୁହେ ଅତୁଟ, ସଦା ନିରୋଗ ପତିବ୍ରତା ନାରୀ, ସଦା ସ୍ୱାମୀଙ୍କ ଚରଣେ କଲେ ପ୍ରଣାମ, ତାଙ୍କ ପାଦୁକା ପାଣି କଲେ ସେବନ, ସ୍ୱାସ୍ଥ୍ୟ ସଦା ରୁହେ ତାର ନିରୋଗ, ଦାମ୍ପତ୍ୟ ଜୀବନ, ଦାମ୍ପତ୍ୟ ଜୀବନ ହୁଏ ମଧୁର ହୁଏ ସୁଖମୟ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ସାବିତ୍ରୀ ବ୍ରତ, ଅନେକ ଅନେକ ବିଶେଷ ଆପଣଙ୍କୁ ମୁଁ ଗୋପପୁର ନିଶ୍ଚିନ୍ତ କରି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
1: ନମସ୍କାର, ଗୁଡ୍ ଇଭିନିଂ, ସ୍ୱାଗତ କରୁଛି ଆଜିର ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ। କେମିତି ଅଛନ୍ତି?
2: ମୋ ଟିକେ ଭଲ ଅଛି, ଆଉ ଟିକେ ଭଲ ନାହିଁ, କାହିଁକିନା ମୋ ହାତ ଟିକେ ଖଣ୍ଡିଆ ଯାଇଛି, ସେଥିପାଇଁ ମନ ଟିକେ ଦୁଃଖ ଅଛି। ଆଉ
1: ଓହୋ, ମୋ ମନ ଦୁଃଖ କରିବାର କିଛି ବି ନାହିଁ, ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଜଲ୍ଦି ହିଁ ଆପଣ ସୁସ୍ଥ ହେଇଯାନ୍ତୁ। ତେବେ ଆଜିର ଟପିକ ଉପରେ କଣ କହିବେ?
2: ଆଜି ଟପିକ ଉପରେ ତ କାହିଁକିନା ମୁଁ ଟିକେ ଯାତ୍ରା ଦେଖିବା ପାଇଁ ବି ବହୁତ ଭଲ ପାଏ, ଫିଲ୍ମ ବି ଦେଖିବା ପାଇଁ ବହୁତ ଭଲ ପାଏ, ଆଉ କହିବାକୁ ଗଲେ ମୁଁ ଗୋଟେ ଯାତ୍ରା ପ୍ରେମୀ, ବେଶୀ ଯାତ୍ରାକୁ ବେଶୀ ପ୍ରାଧାନ୍ୟ ଦିଏ, ଯାତ୍ରା ନାଟକ ଆଉ ଡାଇଲଗ ଭଲ ଲାଗେ, ଫିଲ୍ମ ଡାଇଲଗ ନାଟକ ବି ଭଲ ଲାଗେ, କିନ୍ତୁ ମୁଁ ସେଇ ଗୋଟେ ଫିଲ୍ମ ଡାଇଲଗ କହୁଛି ଆଉ ଯୋଉଟାରେ ସଦାଶିବ ରୋଲ କରିଥିଲେ, ଆଉ ମୁଁ ସେ ଫିଲ୍ମଟା ମଧ୍ୟ ଦେଖିବାକୁ ଯାଇଥିଲି ହଲ୍କୁ, ଫିଲ୍ମଟା ନାଁ ହଉଛି ସପନର ସୌଦାଗର, ଆଉ ସେଇଥିରେ ସଦାଶିବ ମହାପାତ୍ର ଯିଏକି ବହୁତ ବଢିଆ ଅଭିନୟ କରିଥିଲେ, ତାଙ୍କର ଗୋଟେ ଡାଇଲଗ ଥିଲା,
3: ତୁ ଗୋଟାଏ ମାରିଲେ ତୁ ତୁ ତୁ ହଜାରଟା ମାରିଲେ ମୁଁ ଗୋଟିଏ ମାରିବି, ଜାଗା ଦେଖି ମାରିବି ଶହେ ମାରିବେ। ଆଉ ଗୋଟେ ଡାଇଲଗ ଥିଲା ଆମର ଫିଲ୍ମ ଦେଖିଥିଲି ହର ପଟ୍ଟନାୟକ ର, ଆଉ ସେଇଟା ହେଲା ଅର୍ଜୁନ ଫିଲ୍ମ, ଅର୍ଜୁନ ଫିଲ୍ମର ଡାଇଲଗ ଥିଲା,
4: ନାଇଁ ନାଇଁ ନାଇଁ ମୋ ଆମ ଓଡ଼ିଶାରେ ଏମିତି ହୁଏନି, ଯା ବୋଲି ଯା ଚକ ମାର।
1: ବା ଯା ହଉ, ଆପଣଙ୍କର ଡାଇଲଗ ପ୍ରତି ଯୋଉ ଭଲ ପାଇବା ସେଟା ଆଜି ପର୍ଯ୍ୟନ୍ତ ବି ରହିଛି, ଆଉ ଆପଣଙ୍କର ମନେ ରହିଛି ସେ ଡାଇଲଗ ଗୁଡା ସବୁ?
2: ଆଜ୍ଞା, ମତେ ତ ଡାଇଲଗ ଏମିତି ଦେଖିଲେ ମୋର ସବୁ ମନେ ରହିଯାଏ, ଆଉ ବହୁତ ଭଲ ଲାଗେ, ଆଉ ସେଥିପାଇଁ ଡାଇଲଗ ଭଲ ଲାଗେ। କାହିଁକି ଗୋଟେ ଫିଲ୍ମ ଥିଲା ପୁସ୍ତା ଫିଲ୍ମ ଆମର, ଯେ କି ଅର୍ଜୁନ ଯିଏ ଆମର ରୋଲ କରିଥିଲେ, ଆମର ଅଲି ଅର୍ଜୁନ ରୋଲ କରିଥିଲେ, ସେଥିରେ ଗୋଟେ ଡାଇଲଗ ହେଲା,
4: ପୁସ୍ତାରେ ଅଛି ସାରା ଝୁକେଗା ନାହିଁ, କବି କିଛି କବି ହାତଟା ନାହିଁ କି କବି ଦଶଟା ନାହିଁ, ପୁଷ୍ପରାଜ ଝୁକେଗା
1: ନାହିଁ। ସାଥି, ଆପଣ ପୁଷ୍ପାରାଜ ଯେତେବେଳେ ଦେଖିବାକୁ ଯାଇଥିଲେ ତାର ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିଥିଲେ?
2: ହଁ, ସେଇଟା ତ ବହୁତ ବଢିଆ ହେଇଥିଲା, କମାଲ ଧମାଲ ମଚେଇଥିଲା, ତାର ସେଥିପାଇଁ ସେକେଣ୍ଡ ପାର୍ଟ ଗୋଟେ ପୁଷ୍ପାରାଜର ପୁଣି ସେକେଣ୍ଡ ପାର୍ଟ ବି ଗୋଟେ ଆଇଲା ଏବେ।
1: ଆଜ୍ଞା,
2: ଆଉ ମଧ୍ୟ ଆଉ ଗୋଟେ ଫିଲ୍ମ ଦେଖିଥିଲି ଟାଇଗର ଜିନ୍ଦା ହେ ର ଫିଲ୍ମ ର ଡାଇଲଗ ଥିଲା ସଲମାନ ଖାନ ର,
4: ଶିକାର କରନେ କେ ଲିଏ ବହୁତ ଆଦମୀ ହେ, ଶିକାର କରନେ କେ ଲିଏ ବହୁତ ଆଦମୀ ହେ, ଲେକିନ ଟାଇଗର ଜେସେ ଶିକାର କରତେ, ଟାଇଗର ଜେସେ ବେହତର ଶିକାର କରତେ, କୋଇ ନହିଁ ଏସେ କରତେ।
1: ବା, ଏତେ ସବୁ ଡାଇଲଗ ଆପଣଙ୍କର ମନେ ରହିଛି, ଯା ହଉ ଆପଣ ସେଇ ସ୍ମୃତି ସବୁ ଆମ ସହିତ ସେୟାର କରିଲେ, ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ରହୁଛି, ନମସ୍କାର।
2: ଆପଣ ବି ଏତେ ବଢିଆ ଟପିକ ରଖିଥିବାରୁ, ଆମକୁ ଟିକେ ଡାଇଲଗର ସୁଯୋଗ ଦେଇଥିବାରୁ, ଡାଇଲଗ ମାରିବାର, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି, ନମସ୍କାର।

0: हेलो आपा नमस्कार।
1: नमस्कार, किए कहते कौटू कल करते?
0: विजय कुमार दास सौरी हाट।
1: नमस्कार, स्वागत कर डायलिन लाइव चिट चैट को।
0: धन्यवाद।
1: केमती अच्छा?
0: पूरा बिंदास बढ़िया चोखा आज।
1: आज्ञा, ताहले आज टॉपिक उपर कौन कहबे?
0: हाँ, मुझे तो फास्ट देखी सोले।
1: आज्ञा,
0: प्रबल भिड़ सब सार्ट फाट भी चिटाला।
1: अच्छा, टिकट टा आपन को डायरेक्ट मिली जायतिला ना टिकट ब्लैक करके आपन जायतिले?
0: ब्लैक ब्लैक न त लाइन लगितलु 2टा खंडे ओ 3 घंटा लाइन लगेलु।
1: अच्छा, ताले कोन तो सेते बेले से जो टिकट आमे माने आपन माने करूथिले जो कष्ट करी करूथिले एबे तो सब ऑनलाइन रो दुनिया हे गलाणी, डिजिटल रो दुनिया हे गलाणी, बहुत इजीली भी मिली जाउचे टिकट। तो से सब जो पुराना स्मृति और नुआ स्मृति भीतर कोन सब डिफरेंस रोय छे?
0: डिफरेंस सेते बेले बतन तो सब सुविधा हे गलाणी, ଆପଣ ଘରେ ବସିକି ଦେଖିପାରିବେ। ସେତେବେଳେ ଏତେ ସୁବିଧା ନଥିଲା, ଆମେ ସାଇକେଲ ଯାଇକି 10 କିଲୋମିଟର 15 କିଲୋମିଟର ଯାଉଥିଲୁ ଦେଖିବା ପାଇଁ, ଫିଲ୍ମ ଦେଖିବା ପାଇଁ। ଘରୁ ଲୁଚିକି ବି ଯାଉଥିଲୁ।
1: ଆଉ ଯେତେବେଳେ ଘରେ ଜାଣୁଥିଲେ ସେତେବେଳେ
0: ମାଡ଼ ମାଡ଼ ପୁରା ଧୂମ ମାଡ଼,
1: ଏବେ ସେ ମାଡ଼ ଘର ମନେ ପଡିଲେ ଖୁସି ଲାଗେ?
0: କଣ ଆଉ ମନ ମନ ହସିବା କଥା, ଆଉ କାହାକୁ ଏ ମାଡ଼ କଥା କହିବୁ। ଲୁଚିକି ଯିବି ସବୁ ଶୋଇଯାଇ ପଡିଲେ ବେଳେ ମାନେ ଛାତ ଉପରେ ଲୁଚିକି ଚଢିକି ତଳକୁ ଆସିକି ଯିବି ନା ଯାତ୍ରା ଦେଖିବି।
1: ଆରେ ବା, ଆପଣ ତ ପୁରା ଏକାଥରେ ଯାତ୍ରା ଆଉ ଫିଲ୍ମ।
0: ବାପା ଜାଣିଲେ ବାଡ଼ିବେ, ବୋଉ ଜାଣିଲେ ବାଡ଼ିବେ, ଯିଏ ଜାଣିଲେ ବାଡ଼ିବେ, ସେ ଯଦି ଶୋଇଯାଇ ପଡିବେ ଲୁଚିକି ଦେଖିବାକୁ ପଡିବ, ଛାତ ଉପରେ ଚଢିକି ତଳକୁ ଓହ୍ଲେଇବି। ଏସବୁ ବ୍ୟବସ୍ଥା ଏସବୁ ଦିନରେ କେମିତି କଣ ବାଉଁଶ ରଖିକି କଣ କେମିତି ଓହ୍ଲେଇବି ତଳକୁ।
1: ଆଉ ଯେତେବେଳେ ଯାତ୍ରା ଦେଖି ଫେରିଲା ବେଳକୁ ତ ରାତି ଅଧ?
0: ନାଇଁ ନାଇଁ, ସକାଳେ ତ ଫେରିବି ଆଉ, ସକାଳେ ଫେରିଲେ ଆଉ ମାଡ଼ ହୁଅନ୍ତି, ଗାଳି ହୁଏ ଆଉ।
1: ଆଜ୍ଞା ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣଙ୍କର ସ୍ମୃତି ସବୁ ଆମ ସହିତ।
0: ଯାତ୍ରାର ଶାଗୁଣା ବସି ଡେଣା ବେଲେ
1: ଆଜ୍ଞା
0: ଡାଇଲଗ ଗୁଡା ଆଜି ବି ମନେ ଅଛି।
1: ନିହାତି ନିହାତି, କିଛି ସେୟାର କରିବେ ଡାଇଲଗ?
0: ହଁ, ଏ ତ ଖୁମ୍ପାଟା ମନର ଲେନ୍ସ ଭିତରେ ଗୋଟେ ଗାର ହେଇଗଲା, ଯେତେବେଳେ ଖୁମ୍ପା ଖାଉଥିବୁ ଏଇସବୁ ଆଉ ଏତେ ମନେ ନାହିଁ, ବହୁତ ଦିନ ଘଟଣା।
1: ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି ଏମିତି ନିଜର ମଜାଦାର ମଜାଦାର ସ୍ମୃତି ଆମ ସହିତ ସେୟାର କରିପାରିବେ। ଆଜିର ଟପିକ ରହିଛି ଯେ ଆପଣ କେବେ କୋଉ ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିଛନ୍ତି କି? ଯଦି ଦେଖିଛନ୍ତି ଆମ ସହିତ ନିଜର ସ୍ମୃତି ସେୟାର କରନ୍ତୁ। ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ଦେଖି ନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି ଆଉ କୋର୍ଟ ଯୋଡ଼ି ହେଇଛନ୍ତି। ହ୍ୟାଲୋ।
2: ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
2: ମୁଁ ସାଇ କହୁଛି, ବେଲପଡାରୁ।
1: ସାଇ, ୱେଲକମ୍ କରୁଛି ଆପଣଙ୍କୁ ଆଜିର ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ।
2: ଧନ୍ୟବାଦ।
1: ଆଜିର ଟପିକ ଉପରେ କଣ କହିବେ?
2: ମୁଁ ତ ମାନେ ଯେତେବେଳେ ବି ଫିଲ୍ମ ଦେଖିବାକୁ ଯାଏ ମତେ କମେଡି ଫିଲ୍ମ ଦେଖିବା ପାଇଁ ଭଲ ଲାଗେ, ଆଉ ଅନୁଭବଙ୍କର ଯଦି ଫିଲ୍ମ ଆସିଥାଏ ତ ତାଙ୍କର ଦେଖିବାକୁ ଯାଏ, ଆଉ ହିନ୍ଦୀରେ ମତେ ଗୋବିନ୍ଦଙ୍କର ଭଲ ଲାଗେ। ମୁଁ ତ ଯେତେବେଳେ ମାନେ ସ୍କୁଲରେ ପଢୁଥିଲି ସେଇ ଟାଇମରେ ଅନୁଭବଙ୍କର ଗୋଟେ ଫିଲ୍ମ ଆସିଥିଲା ମେଟ୍ରିକ ଫେଲ, ତ ସେଇଟାକୁ ଦେଖିବା ପାଇଁ ମୁଁ ପୁରା ସ୍କୁଲକୁ ନ ଯାଇକି ଯାଇଥିଲି ବୋଲି ମାଡ଼ ବି ଖାଇଥିଲି। ମୁଁ କଣ କରିଥିଲି, ଘରୁ ପୁରା ସ୍କୁଲକୁ ଯିବି ବୋଲି ପୁରା ରେଡି ହେଇକି ସ୍କୁଲ ୟୁନିଫର୍ମ ପିନ୍ଧିକି ଯାଇଥିଲି, ହେଲେ ବାଟରୁ କଣ କରିଥିଲି ଆମର ଏଠି ଯିଏ ସବୁ ଯାଉଥିଲେ ତାଙ୍କ ସାଙ୍ଗରେ ଆଉ ଗୋଟେ ମୁଁ କଣ କରିଥିଲି ବହି ନେଇ ନଥିଲି ବ୍ୟାଗ ଭିତରେ, ବ୍ୟାଗ ଭିତରେ କଣ କରିଥିଲି ଆଉ ଗୋଟେ ଗୋଟେ ଡ୍ରେସ ପୁରେଇ ନେଇଯାଇଥିଲି, ହେଲେ ଘରେ କେହି ଜାଣିନଥିଲେ। ମୁଁ ବାଟରୁ କଣ କରିଥିଲି ସେ ସ୍କୁଲ ଡ୍ରେସକୁ ବ୍ୟାଗରେ ପୁରେଇକିରି ନିଜେ ଯୋଉ ଡ୍ରେସ ଟା ନେଇଥିଲି ସେଇଟା ପିନ୍ଧିକିରି ସେମାନଙ୍କ ସହିତ ପଳେଇ ଯାଇଥିଲି, ତାପରେ ଆସିଲା ବେଳକୁ ସମସ୍ତେ ଜାଣି ଯାଇଥିଲା, ବହେ ମାଡ଼ ଖାଇଥିଲି ଆଉ।
1: ଆରେ ଆରେ, ତାହେଲେ ଫିଲ୍ମ ଦେଖାଟା ଟିକେ ମହଙ୍ଗା ପଡିଗଲା ଆପଣଙ୍କୁ ନାଇଁ?
2: ଆଜ୍ଞା, ମୁଁ କିନ୍ତୁ ମାନେ ସେ ମାଡ ଖାଇକିରି ବି ମତେ ଏତେ ମନ ଦୁଃଖ ହେଇନଥିଲା, କାହିଁକି ନା ଫିଲ୍ମ ଟା ଏତେ ମଜା ହେଇଥିଲା ଯେ ମାନେ ହସି ହସିକିରି ତ ପେଟ ଦରଜ ହେଇଯାଇଥିଲା।
1: ଆଚ୍ଛା, ସେଦିନ ମାଡ ଖାଇଲା ପରେ
2: ଫିଲ୍ମ କଥା ମନେ ପଡୁଥିଲା?
1: ସେଦିନ ମାଡ ଖାଇଲା ପରେ ପୁଣି ଏମିତି ଦୁଃସାହସିକ ପଦକ୍ଷେପ

0: ନେଇଛନ୍ତି?
1: ମୁଁ ତ ସେତେବେଳେ ମାନେ ଏତେ ଦୁଷ୍ଟ ଥିଲି, ମତେ ଯାହା ମନା କରା ହୁଏ ମୁଁ ସେଇଟା କରେ, ତାପରେ ମାଡ ଖାଏ, ପୁଣି କରିବିନି, ପୁଣି ସେଇ କାମ କରେ।
0: ଆରେ ଆରେ, ତାହେଲେ ଆପଣ ମାଡଖିଆ ବଳଦ କୁହାଯାଇପାରିବ ଆପଣଙ୍କୁ। ଯା ହଉ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ରହିଲି, ନମସ୍କାର।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ଆପଣମାନଙ୍କ ସହିତ କଥାବାର୍ତ୍ତା ତ ଏମିତି ଜାରି ରହିଥିବ, କିନ୍ତୁ ବର୍ତ୍ତମାନ ଗୋଟେ ନେଇଯିବା ମ୍ୟୁଜିକାଲ ବ୍ରେକ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଆଉ କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍।

0: ବହୁତ ହି ସୁନ୍ଦର ଲାଗିଲା ଗୀତଟି। ତେବେ ସୋଲେ ବ୍ୟତୀତ ଆଉ ଏମିତି କୋଉ ଫିଲ୍ମ ରହିଛି ଯାହାର ଆପଣ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିଛନ୍ତି?
1: ବହୁତ ଫିଲ୍ମ ଅଛି, ବହୁତ ଇଏ ଓଡିଆ ଫିଲ୍ମ ବହୁତ ଅଛି, ଆଉ ଟାଇମ୍ ତ ଗଲେ ବହୁତ ଇଏ ହବ।
0: ତେବେ ଏଇ ଯୋଉ ଫାଷ୍ଟ ଡେ ଫାଷ୍ଟ ଶୋ ଯୋଉ ଦେଖିଛନ୍ତି ତା ପଛରେ କିଛି ମିସ୍ଚିଭିୟସ୍ ସ୍ମୃତି ଅଛି କିଛି ମାନେ?
1: ଦୋସ୍ତ ମାନଙ୍କ ପାଇଁକି ଆପଣ ଏଇଟା ପଚାରିଲେ, ମୋର 1500 ଶ୍ରୋତା ଅଛନ୍ତି, ଶ୍ରୋତା ଭାଇଙ୍କୁ ପଚାରିଦେବେ ତୁମେ ନା କଣ। ଆଉ ଆପଣଙ୍କର ଆର୍ଯ୍ୟ ମାନେ ସବୁ ଅଛନ୍ତି ରେନ୍ବୋ ବିଦ୍ୟାର୍ଥୀ ଏବଂ କଟକର ପୁରୁଣା ଆର୍ଯ୍ୟ ମାନଙ୍କୁ ପଚାରିଦେବେ ତୁମେ ନା କଣ। ସେ କହିଲେ ପୁରା କଣ କହିବି, କଣ ସାଙ୍ଗ ମାନଙ୍କ ଦୋସ୍ତ ମାନଙ୍କ କଣ କରିଛି କଣ ଅଛି ସେ?
0: ନାଇଁ ନାଇଁ ଭାଇ, ନା ମୁଁ ସେ କଥା ପଚାରିନି, ମୁଁ ପଚାରିଲି ଯେ ଏଇ ଯୋଉ ଫିଲ୍ମ ଦେଖା ପଛରେ କିଛି ସେମିତି ସ୍ମୃତି ଅଛି ଯେମିତିକି ଅନ୍ୟ ଶ୍ରୋତା ବନ୍ଧୁ ମାନେ କହିଲେ ଆମେ ଘରେ ନ କହିକି
1: ଯାଇଛୁ? ମୋର ଜନ୍ମ କ୍ୟାପିଟାଲ ହାଇସ୍କୁଲରେ ପାଠ ପଢୁଥିଲି,

0: ପାଠପଢ଼ୁଥିଲି ମୁଁ ଖେଳ ଛୁଟି ଫିଲ୍ମ ଦେଖିବା ପାଇଁକି ପଳେଇଲି ଆମର ସତ୍ୟ ଛତ୍ରୀ ପଡ଼ିଥିଲା ଚିଆ କଳ୍ପନା ଦିଟା ଜାଗାରେ ପଡ଼ିଥିଲା ମୁଁ କଳ୍ପନା ଯାଇଥିଲି ଫିଲ୍ମ ଦେଖିବାକୁ ସୋଲେ ଦେଖିବାକୁ ଆଉ ସେ ଟିକେଟ୍ କାଟି ଦେଖିକି ଆସିକିରି ମାନେ ଫିଲ୍ମ ଦେଖିକିରି ଆସିକିରି ମାନେ ବାଡ଼ିଆ ପିଠା ମାନେ ଟିକେଟ୍ ହାଉସଫୁଲ୍ ବ୍ଲାକ୍ରେ ଆମେ ବ୍ଲାକ୍ରେ ଯୋଉ ପକେଟ୍ ଖର୍ଚ୍ଚ ନେଇଥିଲୁ ଖାଇବା
1: ପାଇଁ
0: ତାକୁ ଦେଖିକି ଆସିକିରି ଘରେ ପହଞ୍ଚାଳୁ ଘରେ ନୋଟିସ୍ ଆସିଯାଇଛି ଯେ ବାବୁ ନାହାନ୍ତି ସ୍କୁଲ୍
1: ତାପରେ
0: ଉତ୍ତମ ମାଧ୍ୟମ ଆଉ କଣ
1: ଯା ହଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
0: ଯିବା ଆଗରୁ ଆଉ ଥରେ ମା ଶରଣଙ୍କ ପାଖରେ ପ୍ରାର୍ଥନା କରୁଛି ମା ଶରଣ ଆପଣଙ୍କୁ ଖୁସିରେ ଭଲ ରଖନ୍ତୁ ମା ଶରଣ
1: ଆଜ୍ଞା ରହିଲି ନମସ୍କାର ଆପଣ ବି ଆମ ସହିତ କନେକ୍ଟ ହେଇପାରିବେ ନମ୍ବର ହେଉଛି 06712303153 କନେକ୍ଟ ହେଇ ଆପଣ କହିପାରିବେ ଯେ ଆପଣ କୋଉ ମୁଭିର ଫର୍ଷ୍ଟ ଶୋ ଦେଖିଥିଲେ ଦେଖିନବା ନେକ୍ସଟ କଲର ଆମ ସହିତ କିଏ ଯୋଡି ହେଇଛନ୍ତି ଆଉ କୋଉଠୁ କଲ୍ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କଲ୍ କରିଥିଲେ ନମସ୍କାର ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ ଚାଟ୍ କୁ ନମସ୍କାର ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ ଚାଟ୍ କୁ
2: ମୁଁ ଦେଖିଛି ହାତିମିରା ସେତୁ 9 ଥର ଜଗାତର ପଘା 9 ଥର ଦେଖିଛି ଆଉ ବଳିଦାନ 3 ଥର ଦେଖିଛି
1: ଆଜ୍ଞା ଆପଣ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିଛନ୍ତି ସବୁଯାକ
2: ନାଇଁ ଅପା ମୁଁ ଫାଷ୍ଟ ହାତିମିରା ସେତୁ ଦେଖିଛି ଫାଷ୍ଟ ଡେ ଫାଷ୍ଟ ରେ କିନ୍ତୁ ଟିକେଟ୍ରେ ଟଙ୍କାଟା 2 ଟଙ୍କା ଦାମ ତମର ମତ ଆସି ହେଲା 67 ବର୍ଷ 9 ବର୍ଷରେ ମୁଁ ଯାଇଥିଲି କ୍ୟାପିଟାଲ ସିନେମା ଦେଖିବାକୁ ହାତିମିରା ସେତୁ
1: ଆଜ୍ଞା
2: ସେତେବେଳେ ଅପା ଏତେ ଭିଡ଼ କ୍ୟାପିଟାଲ ସିନେମା ବକ୍ସି ବଜାର ପାଖରେ ଥିଲା ସେତେବେଳେ ଅଫିସ୍ ଆସିଥିଲି
1: ଟିକେଟ ଥିଲା ନା
2: ତେଲୁଗୁ ଟୋକା ମାନେ ବ୍ଲାକ୍ କରନ୍ତି ମୁଁ ଜବରଦସ୍ତ ଯାଇକି ହାତ ପୁରେଇ ମୋ ହାତ ପୁରା ନଖ ଦାଟୁଛି ମାଂସ ଉପାଡି ପକେଇଲେ
1: ସେତେବେଳେ ଯୋଉ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାର ଯୋଉ କ୍ରେଜ ଗୋଟେ ଥିଲା ଯୋଉ ଖୁସି ଗୋଟେ ଥିଲା ଆଜି ଆଜି ସେଇ ଯୋଉ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାର ଖୁସି ଅଛି
2: ନାଇଁ ଅପା ତାର କିଛି ମୂଲ୍ୟ ନାହିଁ
1: କାହିଁକି
2: ଟିକେଟ୍ 100 ଟଙ୍କା 150 ଟଙ୍କା କିନ୍ତୁ ଲୋକ ଆରାମସେ ଅନଲାଇନରେ ନେଇଯାଉଛନ୍ତି କିନ୍ତୁ ସେ ମଜା ଆଉ ନାହିଁ କିଛି
1: କାହିଁକି ଆପଣଙ୍କୁ କାହିଁକି ସେ ଡିଫରେନ୍ସ ଟା କାହିଁ ଫିଲ୍ ହଉଛି
2: କାହିଁ ହଉଛି ନା ସାଙ୍ଗେ ସାଙ୍ଗେ ମଜା ହଉଛି କଣ ଯୋଉ ଭିଡ଼ ଯୋଉ ଟିକେଟ ଆଣିବେ ଆଉ ଫାଙ୍କା ଅନଲାଇନ୍ ଆଣି ଯୋଉ ଟିକେଟ ସେ ସାଙ୍ଗରେ ପାଇଲେ ଆପଣଙ୍କୁ ଚାଲିଗଲେ କିନ୍ତୁ ଭିଡ଼ରେ ଟିକେଟ ଆଣିବା ତାଙ୍କୁ ବହୁତ ମୁସ୍କିଲ ମାନେ ଦିନ ଗୋଟାଏରୁ ମୁଁ ଦିନ 3ଟା ପର୍ଯ୍ୟନ୍ତ ନଖାଇ ନପିକିରି ରାତି ବିଜାରି ହେଇକି 77 ଜଣ ପଛରେ ମୁଁ ଅଛି
1: କିନ୍ତୁ ଆପଣ ସେତେବେଳେ ଯେତେବେଳେ ଟିକେଟ ପାଇଁ ଲାଇନ୍ କରୁଥିଲେ ଆପଣଙ୍କୁ ସେତେବେଳେ ଲାଗୁଥିଲା କାଶ ଟିକେ ଭିଡ଼ଟା କମ ହେଇଯାନ୍ତା ବହୁତ ଜଲ୍ଦି ଜଲ୍ଦି ମିଳିଯାନ୍ତା କିନ୍ତୁ ଅବିକା ତ ସେଇ ଜିନିଷ ହେଇଯାଉଛି ତ ଅବିକା କାହିଁକି ଖୁସି ରହୁନି
2: କିନ୍ତୁ ଘରେ ଖୋଜିଥାନ୍ତି ମୋତେ ମୁଁ ସ୍କୁଲ ଯାଇନଥାଏ ମୁଁ ଯାଇଛି ସିଧା କ୍ୟାପିଟାଲ ସିନେମା କ୍ୟାପିଟାଲ ସିନେମା ଯାଇକି ସେଠି ଦିନ ଗୋଟାଏରୁ ରହିଛି 3ଟା ପର୍ଯ୍ୟନ୍ତ ଘରେ ବାପା ମା ଖୋଜୁଛନ୍ତି ମୋ ପୁଅ କୁଆଡେ ଗଲା ବୋଲି କିନ୍ତୁ ସେଥିରେ ହାତକୁ ଆସି ଭାରି ଜୋରେ ବ୍ଲାକ୍ ହଉଥାଏ ତାର ପ୍ରଥମ ଗୀତରେ ଅଛି ନପୁରୀ ଦୁନିଆ ଯୋଉ ଛୋଡ଼ିକି ଚାଲେ ସେଇ ଗୀତଟା ମୋତେ ଭାରି ଇଣ୍ଟରେଷ୍ଟ ଆଖିରୁ ନୁହଁ ହୋଇଯାଇଥାଏ ମୁଁ 9 ଥର ଦେଖିଛି ବାପା ସେଇ ଗୀତଟା
1: ଯା ହଉ ଆପଣ ମାନଙ୍କ ପରି ଏମିତି ସବୁ ଯଦି ମୁଭି ପ୍ରେମୀ ଜଣେ ଜଣେ ବାହାରିବେ ଜଣେ ନୁହଁ ମ୍ୟାକ୍ସିମମ ଯଦି ବାହାରିବେ ତାହେଲେ ଏମିତି ଆମର ଚଳଚ୍ଚିତ୍ର ଜଗତ ବଞ୍ଚିଥିବ ଯା ହଉ ଆପଣ କହିପାରିବେ କୋଉ ରୋଲ କରୁଛନ୍ତି ଯା ହଉ ବହୁତ ହିଁ ଭଲ ଏମିତି ଆମ ସହିତ କନେକ୍ଟ କରିଥାନ୍ତୁ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
2: ନମସ୍କାର ନମସ୍କାର

0: ଜୟ ଜଗନ୍ନାଥ ନମସ୍କାର।
1: ଜୟ ଜଗନ୍ନାଥ ନମସ୍କାର। କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
0: ମୁଁ ତ ସେଇ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତିକା ବଜାର ଜଗତସିଂହପୁର।
1: ଆଜ୍ଞା ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲ ଇନ ଲାଇଭ ଚିଟଚାଟ କୁ। କେମିତି ଅଛନ୍ତି?
0: ଏଇ ଯୋଉ 40 ଡିଗ୍ରୀ ଟେମ୍ପରେଚରରେ ମୁଁ ତ ପୁରା ବିନ୍ଦାସ ଅଛି, ପୁରା ଝାଳ ନାଳ ଆଣ୍ଠି। ଆପଣ କେମିତି ଅଛନ୍ତି?
1: ନିହାତି ନିହାତି, କେବଳ ଆପଣଙ୍କ ଏରିଆରେ ନୁହଁ, ପୁରା ଓଡ଼ିଶାରେ ତାପମାତ୍ରା

0: ମୁଁ ତ ବହୁତ ଫିଲ୍ମ ଦେଖିଛି, ପ୍ରାୟ 90s ଫିଲ୍ମ ଗୁଡା ମୁଁ ବହୁତ ଦେଖେ। ଆଉ ଗୋଟେ କଥା ହଉଛି, ଯେତେବେଳେ ମୁଁ ଶ୍ରୀକୃଷ୍ଣ ଏକାଡେମୀ ଜଗତସିଂହପୁରରେ ପଢୁଥିଲି, ଆମର ସାର ସୁର ସାର ଥିଲେ ହେଡମାଷ୍ଟର, ସୁର ପ୍ରସାଦ ମହାପାତ୍ର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ। ଆଉ ସେ ଗୋଟେ ଗୋଟେ ପିକ୍ଚର 8-10 ଆମେ ଦେଖିଛୁ, ପୁରା ଖେଳ ଛୁଟିରେ ବହି ବସିଥାନି ପାଚେରୀ, ସେପଟୁ ଫୋପାଡ଼ି ଦବୁ, ଡିଆ ମାରି ପଳେଇବୁ। ଏଠି ଲୋକାଲରେ ଆମର ଥିଲା ରଶ୍ମି ହଲ, ସୁଭଦ୍ରା ହଲ, ଅଳକା ହଲ, ରାହାମାରେ ଗୋଟେ ହଲ ଥିଲା। ଆଉ ଯଦି ବି ଟାଇମ ମିଳେ ପଳେଇ ଯାଉ ଡାଇରେକ୍ଟ ବସ୍ରେ ଉଠି କଟକରେ ପଳାଉ, କଟକ ପଳାଉ, ସମ୍ରାଟ, ବୃନ୍ଦାବନ, ବିଭିନ୍ନ ହଲରେ ଫିଲ୍ମ ସବୁ ଦେଖୁ। ଆଉ ସେ କ୍ୱଚିତ ମୁଁ ଗୋଟେ ଦିଟା ପିକ୍ଚର ଦେଖିଛି, ଯୋଉଟାକ ଆପଣ କହନା ପ୍ୟାର ହେ, ଆଉ ଯୋଉଟାକ ଗୋବିନ୍ଦାଙ୍କର ପିକ୍ଚର ଗୁଡାକ, ଅନିଲ କାପୁରଙ୍କର, ମିଥୁନ ଚକ୍ରବର୍ତ୍ତୀଙ୍କର, ଏଇ ପିକ୍ଚର ଗୁଡା ମତେ ଦେଖିବା ଭଲ ଲାଗେ। କାଦର ଖାନଙ୍କର ଯୋଉଟା କମେଡି ଟାଇପର ପିକ୍ଚର ଥିବ, ଯେମିତିକି ବେଟା, ଆଉ ଗୋଟେ ଥିଲା ଯୋଉଟା ପାପା କହିଛି ବଡ଼ ନାମ କରେଗା, ସେ ଯୋଉ ଅମୀର ଖାନଙ୍କର ସେ ପିକ୍ଚରଟା, ଏ ବହୁତ ଗୁଡାଏ ପିକ୍ଚର ମୁଁ ଦେଖିଛି।
1: ଆଚ୍ଛା ଭାଇନା, ଯେତେବେଳେ ଗୋଟେ ଗୋଟେ ଫିଲ୍ମର ଏମିତି କ୍ରେଜ ଥାଏ ଯେ କିଛି ଗୋଟେ ସ୍ୱତନ୍ତ୍ର ଆକ୍ଟିଂ ସେତେବେଳେ ଦେଖିବାକୁ ମିଳେ, ହିରୋ ମାନଙ୍କର କିଛି ଷ୍ଟାଇଲ ହେଲା, ଭିଲିଆନ ମାନଙ୍କର କିଛି ଷ୍ଟାଇଲ ହେଲା, ସେମିତି କିଛି ହଲ୍ରୁ ବାହାରିଲା ବେଳେ ସେମିତି କିଛି ସ୍ପେଶିଆଲ ଷ୍ଟାଇଲ ଆପଣଙ୍କ ମାଇଣ୍ଡରେ ରହିଯାଇଛି କେବେ, ଘରେ ଆସିକି ସେଗୁଡାକୁ ନିଜେ ନିଜେ ଆକ୍ଟିଂ କରିଛନ୍ତି?
0: ନା ନା, ମୁଁ ତ ଆକ୍ଟର ଆକ୍ଚୁଆଲି ନୁହଁ, ଫିଲ୍ମ ପ୍ରେମୀ। ଆକ୍ଚୁଆଲି କଥା ହେଉଛି, ମୁଁ ଭାରି କ୍ରିକେଟର, ମୁଁ ମାନେ ଇଣ୍ଟର କଲେଜ ଆଉ ମାନେ ଷ୍ଟେଟ ଲେବୁଲ ଖେଳିଛି ଡ୍ୟୁଜ୍ ବଲ୍ରେ, କିନ୍ତୁ କିଛି ଯେମିତିକି ଆପଣଙ୍କର ଯେମିତି ଗଡ୍ ଫାଦର ନଥିଲା ଆପଣ ଆଗକୁ ବଢି ପାରିବେନି, ମୁଁ ତ ସେଇଠି ବ୍ରେକ୍ ମାରିଗଲି। ବର୍ତ୍ତମାନ ମୁଁ ରିଏଲ ଇଷ୍ଟେଟ କାମ, ଅନ୍ୟାନ୍ୟ କାମ ସବୁ କରୁଛି। ଫିଲ୍ମ ଟିକେ ବହୁତ ଦେଖିବା ବହୁତ ଭଲ ଲାଗୁଥିଲା, ଏବେ ତ ଆପଣ ଦେଖୁଥିବେ ହଲ୍ ଫଲ୍ ସବୁ ବନ୍ଦ ବାନ୍ଦ ହେଇଗଲାଣି, ମୋବାଇଲ ରେ ଫିଲ୍ମ ପଳେଇ ଆସୁଛି। ଏବେ କାଇଁ ହଲ ଦୁଆର ମୁହଁକୁ ମୁଁ ପ୍ରାୟ 7 ହେଲାଣି ଯାଇନି, ଚାଲିଛି ରଶ୍ମି ସିନେପ୍ଲେକ୍ସ, ଆଉ ସବୁ ବନ୍ଦ ହେଇଗଲାଣି, ମୋବାଇଲରେ ତ ଚାଲି ଆସୁଛି। ମୁଁ ଭାବୁଛି ଯାଇନି, ଆପଣଙ୍କ ଠାରୁ ଶୁଣିଲା ପରେ ଭାଇ ଗୋଟେ ଫିଲ୍ମ ଯାଇ ଦେଖିବି ବୋଲି ଭାବୁଛି। ଆଉ
1: ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ମୁଭି ଦେଖନ୍ତୁ, ହଲ୍ରେ ଦେଖିବାର ମଜା ଟିକେ ଅଲଗା। ତେବେ ଯାହା ହଉ, ଆପଣ ଆମ ସହିତ କନେକ୍ଟ ହେଇଥିଲେ, ନିଜର ସ୍ମୃତି ଆମ ସହିତ ସେୟାର କରିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର
0: ଆପଣଙ୍କୁ, ମା ଶାରଳା ଘଣ୍ଟ ବଢେଇଥାନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।

हेलो हेलो हेलो, की कोथले कोड कॉल कोथले।

0: ହ୍ୟାଲୋ
1: ହ୍ୟାଲୋ ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ସାଲେଶ୍ୱରରୁ।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟଚାଟ କୁ।
1: ନମସ୍କାର ଦିଦି।
0: ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି ଦିଦି।
0: ଆଜିର ଟପିକ ଉପରେ କଣ କହିବେ?
1: ଟପିକ ତ ଆଗରୁ ଛୋଟ ବେଳରୁ ବହୁତ ଫିଲ୍ମ ବହୁତ ପ୍ରକାର ଦେଖା ହେଇଛି।
0: ଆଜ୍ଞା,
1: ଆଜିକା ଯେଉଁ ଦେଖା ହେଇଛି, ତାପରେ ହେଲା କରେନ ଯେଉଁ ଦେଖା ହେଇଛି, ତାପରେ ହେଲା ଅମିତାଭର ବହୁତ ଫିଲ୍ମ ଦେଖା ହେଇଛି।
0: ସବୁ ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋ ଯାଇଛନ୍ତି ଦେଖିବାକୁ?
1: ଗୋଟେ ହେଲା ଗୁରୁ ଦକ୍ଷିଣା, ଗୋଟେ ବଙ୍ଗଳା ଫିଲ୍ମ ଦେଖିବାକୁ ଯାଇଥିନି। ମତେ ଗୁରୁ ଦକ୍ଷିଣା ଫିଲ୍ମଟା ବଢିଆ ଲାଗିଲା ଏକଦମ।
0: ଆପଣ ପୁରା ଫାଷ୍ଟ ଶୋ ଦେଖିଥିଲେ?
1: ହଁ, ଫାଷ୍ଟ ରୁ ଲାଷ୍ଟ ଅବଧି ସେ ହିରୋର ଅଭିନୟଟା ବଢିଆ ଲାଗିଲା ମତେ। ଆଉ
0: ଆଜ୍ଞା, ଆଉ ସେମିତି କିଛି ଓଡିଆ ଫିଲ୍ମ କିମ୍ବା ହିନ୍ଦୀ ଫିଲ୍ମ?
1: ନା, ଓଡିଆ ଫିଲ୍ମ ଏତେ ମୁଁ ଦେଖିନି, କାହିଁକିନା ମୁଁ କଲିକତାରେ ଆମ ବାପା ଦୋକାନ କରିଥିଲେ, ତ ସେତେବେଳୁ ଗାଁ ଆଉ କଲିକତା ଯିବା ଆସିବା କରୁଥିଲି।
0: ଆଜ୍ଞା,
1: ଆଉ ଏ ଭୁବନେଶ୍ୱର 2003 ହେଇଛି, ମୁଁ ଏଇଠିକି ଆଇଛି, ଆଉ ଏଇଠି ପିଲା ଛୁଆ ସଂସାର ନେଇକି ମୁଁ ଦୋକାନ କରିକି ଚଳିଛି।
0: ତାପରେ ଆଉ କେବେ ଦେଖିନାହାନ୍ତି?
1: ନା, ଆଉ 2003 ରୁ ଆଉ ମୁଁ ଫିଲ୍ମ ଦେଖିନାହିଁ। ଏଇ ଆପଣଙ୍କର ଦୋକାନରେ ପ୍ରୋଗ୍ରାମ ଶୁଣିକି ବହୁତ ଭଲ ଲାଗୁଛି।
0: ଯାହା ହଉ, କିନ୍ତୁ ସାଥୀ, କେବେ ନା କେବେ ନିଜର ସେଇ କର୍ମ ବ୍ୟସ୍ତତା ଭିତରୁ ସମୟ କାଢିକି ଟିକେ ମୁଭି ଦେଖିବାକୁ ଚେଷ୍ଟା କରନ୍ତୁ, ହଲ୍ ଯିବା ପାଇଁ ଟିକେ ଚେଷ୍ଟା କରନ୍ତୁ।
1: ଫିଲ୍ମ ଦେଖିବାକୁ ଭଲ ଲାଗିବ ନାହିଁ, କାହିଁକି ନା ପିଲାମାନେ ବଡ଼ ହେଇଗଲେଣି, ସେ ମୋବାଇଲ ଦିଟା ଧରିଛନ୍ତି, ଆଉ ତାପରେ ମୁଁ ବେପାର କରୁଛି, ଦୋକାନଦାରୀ କରୁଛି, ଆପଣଙ୍କ ପ୍ରୋଗ୍ରାମ ଶୁଣିକି ବହୁତ ବହୁତ ଭଲ ଲାଗୁଛି। ଆଗକାଳିଆ ପ୍ରୋଗ୍ରାମ ସବୁ କହୁଛନ୍ତି କଥାବାର୍ତ୍ତା, ମତେ ଭାରି ଭଲ ଲାଗୁଛି।
0: ଯାହା ହଉ, ବହୁତ ବହୁତ ଧନ୍ୟବାଦ, ଆପଣ ଆମକୁ ଟ୍ୟୁନ୍ କରି ରଖିଛନ୍ତି। ତେବେ ଆପଣ
1: ଆଉ ଦିଦି, ଗୋଟେ ଗୁରୁ ଦକ୍ଷିଣାର ବଙ୍ଗଳା ଫିଲ୍ମ ତାପସ ପାଲର,
0: ଆଜ୍ଞା,
1: ସିଏ ତାଙ୍କ ଗୁରୁ ଥିଲେ, ସିଏ ତାଙ୍କୁ ଗୋଟେ ଗୀତ ଗାଇବାକୁ ଶିଖେଇବାକୁ ରଖିଥିଲେ ତାପସ ପାଲକୁ, ସେ ଲାଷ୍ଟକୁ ସେ ଗୀତଟାକୁ ବିକ୍ରି କରିଦେଲା ଗୁଣ୍ଡାଟା ପାଖରେ। ସେ ଦିନ ସାରା ଆଉ ସେ ଗୀତ ଗାଇଲା ନାହିଁ, ସେ ଗୁଣ୍ଡା ଲାଷ୍ଟକୁ କହିଲା, ତାପରେ ସେ ଗୀତ ଗାଇଲା।
0: ତ ଆପଣଙ୍କର ସେଇ କାହାଣୀଟା ମନେ ରହିଯାଇଛି ଆଜି ପର୍ଯ୍ୟନ୍ତ?
1: ଆଜ୍ଞା ଆଜ୍ଞା, ଭାରି ଦୁଃଖ ଫିଲ୍ମଟା ସେ ତାପସ ପାଲର ଗୁରୁ ଦକ୍ଷିଣା।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆମ ସହିତ ଆଜି କନେକ୍ଟ ହେଇଥିଲେ, ରହିଲି, ନମସ୍କାର।
1: ନମସ୍କାର ଦିଦି।

0: ଲେକିନ ଓ ସେଠି ନେକ୍ସଟ କଲର ଆମ ସହିତ କିଏ ଯୋଡି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍, ନମସ୍କାର।
0: ନମସ୍କାର, ସୁସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମ୍ୟାମ ମୁଁ ସାଲେପୁର କହୁଥିଲି, ନିହାଲ କୁମାର ସାହୁ।
0: ମ୍ୟାଡାମ ଆଉ ଥରେ ନାଁଟା କହିବେ।
1: ମୁଁ ସାଲେପୁର କହୁଥିଲି, ନିରୁପମା ସାହୁ।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ ଚାଟ୍ କୁ।
1: ଆଜ୍ଞା, ଧନ୍ୟବାଦ।
0: କେମିତି ଅଛନ୍ତି
1: ମ୍ୟାଡାମ? ମୁଁ ଚୋଖା ଅଛି, ଆଶା କରୁଛି ଆପଣ ବି ଚୋଖା ଥିବେ, ଆଉ ସମସ୍ତେ ଶ୍ରୋତା ଭାଇ ଭଉଣୀ ମାନେ ସବୁମତି ବିନ୍ଦାସରେ ଚୋଖା ରୁହନ୍ତୁ, ଆଜି ଜୀବନ କାଲିକି ନାହିଁ।
0: ଆଜ୍ଞା, ନିହାତି ମୁଁ ବି ବହୁତ ଭଲ ଅଛି। ତାହେଲେ ଆଜିର ଟପିକ ଉପରେ କଣ କହିବେ ଆପଣ? କେବେ ଯାଇଛନ୍ତି ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖିବା ପାଇଁ?
1: ହଁ ଯାଇଛି।
0: କୋଉ ମୁଭି ଥିଲା ସେଟା?
1: ମୁଁ ଫାର୍ଷ୍ଟ ଦେଖିଛି ଆମର ଓଡିଆ ଫିଲ୍ମ ଜନନୀ। ବହୁତ ଫିଲ୍ମ ଦେଖା ହେଇଛି, କିନ୍ତୁ ସାଙ୍ଗରେ ଯାଆନ୍ତି ଆଉ, ମୋ ମା ଯାଆନ୍ତି, ଆମ ଖୁଡ଼ି ଯାଆନ୍ତି, ଆମର ଟିକେ ଜଏଣ୍ଟ ଫ୍ୟାମିଲି।
0: ଆଜ୍ଞା,
1: ମୁଁ ତାଙ୍କ ସହିତ ଯାଇଛି ଆଉ। ମୋର ଫାର୍ଷ୍ଟ ଫିଲ୍ମ ହଉଛି ଅମରାବାଦ, ସେତେବେଳେ ମାନେ ଫିଲ୍ମ ହଲ ଏତେ ନଥିଲା।
0: ଆଜ୍ଞା,
1: ପରଦାରେ ସବୁ ଚାଲୁଥିଲା ଫିଲ୍ମ। ପରଦାରେ ଫିଲ୍ମ ଚାଲେ ବୋଲିକି ସ୍କୁଲକୁ ଯୋଉ ପଇସା ଦିଅନ୍ତି ମାନେ ଯାହା ଗୋଟେ ମାନେ ଚଟାପଟ ଜିନିଷ ଖାଇବା ପାଇଁ, ସେ ପଇସାକୁ ରଖିକିରି ମୁଁ ପଳାଏ ଫିଲ୍ମ ଦେଖିବାକୁ। ତିନି ଚାରି ଜଣ ସାଙ୍ଗ ହେଇଯାଉ ଆମର, ଦେଖିବୁ ଯୋଉଠି ଏଇ ପାଖାପାଖି ପଡିବ, ବୋଉକୁ କହିଦେଇକି ମୁଁ ପଳେଇବି। ମୋ ତଳେ ସାନ ଭଉଣୀ ଆଉ ଦି ଜଣ ଚାରି ଭଉଣୀ ଆମେ ଦାଦା ଯେତେବେଳେ ଜାଣିବେ ମାନେ ମୁଁ ସାଡୁ ଆସିବି, ପଇସା ଦିଆଥିଲା ଖାଇବାକୁ ସ୍କୁଲରୁ ଆସିକିରି, ଆଡେ ପାଠ କଣ ଦିଆହେଇଛି କଣ ପଢାପଢି ନାହିଁ, ଫିଲ୍ମ ଦେଖିବା ସାଙ୍ଗ ହେଇକିରି ପଳେଇଛୁ। ଗୋଟେ ଗୁଡିଆ ହାର ଝିଅ, ଗୋଟେ ତେଲିଆର ଝିଅ, ଆଉ ଗୋଟେ କମାରର ଝିଅ, ଆମ ଘର ପାଖରେ ତିନି ଜଣଙ୍କର ପୁରା ବେଷ୍ଟ ଫ୍ରେଣ୍ଡ। ମୁଁ ଯଦି ପଇସା ଆଦାୟ କରିକିରି ତିନି ଜଣଙ୍କର ଦେଇଦେବି ଦିନେ, ଆଉ ଥରେ ଗଲେ ସିଏ ଦେଇଦେବେ। ସେଇ ଫାର୍ଷ୍ଟ ଫିଲ୍ମ ଯାଇଥିଲୁ ଦେଖିବାକୁ, ଦାଦାଙ୍କର କି ରାଗ, ବାପା ମୁଁ ଦୀପ ଛୁଅନ୍ତିନି, କିନ୍ତୁ ଦାଦାଙ୍କର ଯୋଉ ମାଡ ଜାଉଳି ବେତ
0: ସେତେବେଳେ ଟିକେଟ

0: କେତେ ଟଙ୍କା ଥିଲା?
1: ଜନନୀ ଫିଲ୍ମ, ତାପରେ ଜଗା ଭଳିଆ ଫିଲ୍ମ ଦେଖିଛି, ମାନେ ବହୁତ ଫିଲ୍ମ, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଓଡିଆ ଫିଲ୍ମ ବହୁତ ଦେଖିଛି, ଏମିତି ଦେଖିଛି ଟିଭିରେ ପକେଇକି ହଲ୍କୁ ଟିକେ ଏତେ ମାନେ ଝିଅ ଛୁଆଙ୍କୁ ମାନେ ଛାଡନ୍ତିନି, ଗଲେ ସାଙ୍ଗରେ ଯାଇକି ଯାଉ।
0: ଆଚ୍ଛା ଶ୍ରୋତା ଭଉଣୀ, ବର୍ତ୍ତମାନ ଆପଣ ଯାଉଛନ୍ତି ଫାଷ୍ଟ ଶୋ ଦେଖିବା ପାଇଁ?
1: ନା ମ୍ୟାଡମ, ଆଉ କିଏ ଯାଉଛି ଆଉ ଫିଲ୍ମ ଦେଖିବାକୁ? ମୋର ଲାଷ୍ଟ ମାନେ ଫିଲ୍ମ ହଉଛି ବାବୁସାନର ସିଷ୍ଟର ଶ୍ରୀଦେବୀ।
0: ଜନନୀ ଫିଲ୍ମ କନେକ୍ଟ ହେଲେ ବହୁତ ଭଲ ଲାଗିଲା, ରହିଲି ନମସ୍କାର।
1: ଜନନୀ ଫିଲ୍ମ ଯୋଉ ଦେଖିବାକୁ ଯାଇଥିଲୁ, ତାର ଗୋଟେ ଭଲ ମାନେ ଡାଇଲଗ ଥିଲା, ଅପରାଜିତା ସହିତ ତାର ଯିଏ ମାନେ ସାଙ୍ଗ ଥିଲା, ଯେକୌଣସି ଜାଗାକୁ ଯିବେ ଡକାଡକି ହେଇକି ଯିବେ, ଅପରାଜିତା ଆଗ କହିବ ଚାଲୁନୁ, ସାଙ୍ଗ ଯିଏ କହିବ ଆସୁନୁ।
0: ଆଜ୍ଞା ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି ନମସ୍କାର।
1: ଆଜ୍ଞା ରହିଲି ମ୍ୟାଡମ, ନମସ୍କାର।

0: ଦେଖିନ ବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁମାରପାଳ ମାଣିଆମ୍ଭ।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
1: ମ୍ୟାମ
0: କେମିତି ଅଛନ୍ତି?
1: ମ୍ୟାମ ବହୁତ ବଢିଆ ଅଛି।
0: ଆପଣଙ୍କ ଆଡେ ପାଗ କେମିତି ଦେଇଛି, ଖରା ଆଜି କେତେ?
1: ମ୍ୟାମ ଗରମରେ ତ ଆମେ ସିଝୁଛୁ, ଆଉ ପାଗ କଥା କଣ କହିବୁ, ତିନି ଚାରି ଦିନ ହେଲାଣି ପୁରା ସିଝୁଛୁ ଖରାରେ।
0: ଆଜ୍ଞା, ପୁରା ଓଡିଶାର ଅବସ୍ଥା ସେଇଆ, ଓଡିଶାବାସୀଙ୍କ ଅବସ୍ଥା ହିଁ ସେଇଆ। ତାହେଲେ ଆଜିର ଟପିକ ଉପରେ କଣ କହିବେ, କୋଉ ଫିଲ୍ମ ଯାଇଛନ୍ତି ଫର୍ଷ୍ଟ ଡେ ଫର୍ଷ୍ଟ ଶୋ?
1: ମ୍ୟାମ ପ୍ରଥମ ଆମର ଏଠି ରିଲିଜ ହେଇଥିଲା ପ୍ରଥମ ଫିଲ୍ମ ସପନ ବଣିକ।
0: ଆଜ୍ଞା,
1: ରିଲିଜ ହେଇଥିଲା ସେଦିନ, ଯେତେ ସିନେମା ରିଲିଜ ହେଇଛି ପାଖାପାଖି କୋଉ ସିନେମା ତା ଛାଡ଼ିବାରେ ଫାର୍ଷ୍ଟ ଶୋ ଫାର୍ଷ୍ଟ ଶୋ ଦେଖା ହବାଟା ସତ। ଆଉ ଆମର ଏଠି ଯୋଡ଼ିଏ ସିନେମା ହେଲା ଦେଲା, ଗୋଟେ ହଉଛି ଅଶୁଭାଟ କିଛି, ଗୋଟେ ହଉଛି ପାର୍ବତୀ ଟକିଜ। ପାର୍ବତୀ କିଛି ବହୁତ ପୁରୁଣା, ତାପରେ ଅଶୁଭାଟ କିଛି, କିନ୍ତୁ ଯୋଉଟା ରିଲିଜ ହବ ଆମେ ଦେଖିବାଟା ସତ ଫାର୍ଷ୍ଟ ଦିନ ଫାର୍ଷ୍ଟ ଶୋ।
0: ଆପଣ କେବେ କଟକ ଆସିକି ଫିଲ୍ମ ଦେଖିଛନ୍ତି?
1: କଟକରେ?
0: ଆଜ୍ଞା
1: ହଁ, କଟକରେ ଦେଖିଛି, ଜୟଶ୍ରୀ ଦେଖିଛି, ଆଉ ଜୟଶ୍ରୀ ଦେଖିଛି, ଏଇଟା ପାତ୍ରୀ ଉଠିଲା ମଝିଦୁଆରୁ, ଆଉ ଗୋଟେ ହିନ୍ଦୀ ଫିଲ୍ମ ଦେଖିଛି ଦେବୀ ଦେବୀ ଦୁର୍ଗା, ସେଠାରେ ଦେଖିଥିଲି ଖୋଜ ବୋଲି ଗୋଟେ ଜିତେନ୍ଦ୍ର ଗୋଟେ ସିନେମା, ଆଉ ଗ୍ରାଣ୍ଡରେ ଦେଖିଛି ଲକ୍ଷ ବୁଝି ପାଇଯିବ, ସମ୍ରାଟରେ ଗୋଟେ ଦେଖିଛି ଏଟା ମନେ ନାହିଁ, ସମ୍ରାଟ ନୁହଁ ସାଗର ସଙ୍ଗମ ସେଥିରେ ଦେଖିଛି ଗୋଟେ, ସେ ସିନେମାଟା ମୋର ମନେ ନାହିଁ। ହିନ୍ଦୀରେ ଗୋଟେ ଦେଖିଥିଲି ସେ ଚାଲୁଥିଲା ମନେ ନାହିଁ, କିନ୍ତୁ ବାକି ଏରା ସବୁ ଦେଖିଛି। ଆଉ
0: ଯାହା ହଉ, ଏମିତି ହିଁ ଫିଲ୍ମ ଦେଖୁଥାନ୍ତୁ, ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଦେଖୁଥାନ୍ତୁ। ଆମ ସହିତ କନେକ୍ଟ ହେଇଥିଲେ, ବହୁତ ଭଲ ଲାଗିଲା କଥା ହେଇ, ରହିଲି, ନମସ୍କାର।
1: ନମସ୍କାର ମ୍ୟାମ।
0: ସାଥି, ସମୟ ଆଉ ଅଳ୍ପ ହିଁ ବାକି ରହିଲା, ଆପଣ ଜଲ୍ଦି ଜଲ୍ଦି ଆମ ସହିତ କନେକ୍ଟ ହେଇ ନିଜର ସ୍ମୃତି ଆମ ସହିତ ସେୟାର କରିପାରିବେ, ଜଣେଇ ପାରିବେ ଯେ ଆପଣ କୋଉ ଏମିତି ଫିଲ୍ମ ଥିଲା ଯାହାର ଫର୍ଷ୍ଟ ଡେ ଫର୍ଷ୍ଟ ଶୋ ଦେଖିଥିଲେ। ଦେଖି ନବା ପରବର୍ତ୍ତୀ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ।

0: ଆମର ଝଗଡା ଝାଣ୍ଟି ହୁଏ
1: ଆଜ୍ଞା,
0: ହଁ ମୂଳରୁ ଫାଷ୍ଟ ଯାଇକି ଆମେ କଲ୍ ଲଗେଇବୁ, ଆମ ପିଲା ଯାଇଥିବୁ ସବୁ ଚାନ୍ଦା ଫାନ୍ଦା ଆଦାୟ କରିକି ଲାଇନ୍ ଲଗେଇବୁ, ଯେ ଝଗଡା ହେଲା ଝଗଡା ଫଗଡା କରିବେ, କିନ୍ତୁ ଟିକେଟ୍ କିନ୍ତୁ ଆଣିବା କଥା ଆଣିବେ। ଏଇଟା କମ୍ପାଉଣ୍ଡ ଯାହାକି ହେଇଯାଉ, କୁମାର ସମ୍ରାଟ ହଲ୍ ଜାଣିଛନ୍ତି ନିଙ୍ଗରୋଡ।
1: ଆଚ୍ଛା ଏବେ ଦେଖୁଛନ୍ତି ଆପଣ? ଆଜ୍ଞା, ଏବେ ଆପଣ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖୁଛନ୍ତି?
0: ମୁଁ ଏଇଟା ଫାଷ୍ଟ ଟାଇମ୍ ଦେଖିଛି, କରିଛି ମୋର କଲ୍ଟା ଲାଗିଛି।
1: ଆଜ୍ଞା, ବହୁତ ବହୁତ ସ୍ୱାଗତ।
0: ଆଜ୍ଞା, ନୂଆ ମୋବାଇଲଟା କିଣିଲି, 6 ମାସ ହେଲାଣି ଲଗଉଛି, ଲାଗୁନି, ଆଜି ଲାଗିଯାଇଛି।
1: ଆପଣ କେବେ ଯୋଉ ଆଗରୁ ତ ଦେଖୁଥିଲେ ଫାଷ୍ଟ ଡେ ଫାଷ୍ଟ ଶୋ, କିନ୍ତୁ ବର୍ତ୍ତମାନ ଯୋଉ ସବୁ ଫିଲ୍ମ ପଡୁଛି ହଲ୍ ମାନଙ୍କରେ
0: ଯାଉନି, ହଲ୍ ଫଲ ଯାଉନି, ଘରେ ଭିତରେ ବୁଲିବା କଥା।
1: ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହିଲି।
0: ମୁଁ ଏଇ ପୋଲିସ କାମ କରେ, ଆମର ରଘୁନାଥପୁର ଯୋଉ ଟାୱାର ଅଛି, ସେ ଟାୱାର କାମ ଚାଲିଛି, ଟାୱାର ଆସିଲି ଲଗେଇଦେଲି ଟାୱାର, ସେଠି ବି ଲାଗିଲାନି, ମୁଁ କଣ ଲାଗି ଘରକୁ ଯାଏ, ଘରକୁ ଆସିଲି ଗାଧେଇବା ବାହାରି ମୁଁ ଲଗେଇ ଦେଖେ ଦିଦି ଲାଗୁଛି କି ନାହିଁ।
1: ଯାହା ହଉ, ଆଜି ଆପଣଙ୍କର କଲ୍ ଲାଗିଯାଇଛି, ରହିଲି, ନମସ୍କାର।
0: ଆଜ୍ଞା।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଦିନିକିଆ ସରକାରୀ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଦରଲ୍ୟାଣ୍ଡସ୍ର ହେଗ୍ଠାରେ ଭାରତୀୟ ସମ୍ପ୍ରଦାୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଓଡ଼ିଶା ଖଣି ନିଗମ ଓଡ଼ିଶାର ଅର୍ଥନୈତିକ ବିକାଶର ପ୍ରମୁଖ ସ୍ତମ୍ଭ ଭାବେ ଠିଆ ହୋଇଛି। 71ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ, ଚଳିତ ବର୍ଷ ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଆଲୋକ ଦିବସ। 1960 ପଦାର୍ଥ ବିଜ୍ଞାନୀ ଥିଓଡୋ ମୈମନ୍ ଲେଜରଶ୍ମିର କରିଥିଲେ ସଫଳ ପରୀକ୍ଷଣ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ଆଜି ରାଜ୍ୟରେ ପାଳିତ ହେଉଛି ସାବିତ୍ରୀ ବ୍ରତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25।

ରାତି 8ଟାରେ ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10ଟାରେ ଶୁଣିପାରିବେ ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟତାଳି ଶୁଣିପାରିବେ ସକାଳ 6:05 ଅତିପଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ନୀରବ ଘାତକ ଉଚ୍ଚ ରକ୍ତଚାପ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଶିଶୁ ଶଙ୍କର ମିଶ୍ର। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30। ସକାଳ 9:00 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତାମତ ଆପଣ ରଖିପାରିବେ। ରେନ୍ବୋ ଏସ୍ମେସ୍ ଶୁଣିପାରିବେ ଦିନ 10:00। ଦିନ 11:00 ଶୁଣିପାରିବେ କାର୍ଯ୍ୟକ୍ରମ ପୋଷ୍ଟ ବକ୍ସ ନମ୍ଘର 111 ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଦିନ 12:00 ଏଥିରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣମାନେ ଶୁଣିପାରିବେ। ଦିନ 1:10 ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ଆପଣ ନିଜର ମତାମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ମୋ ଦେଶ କାର୍ଯ୍ୟକ୍ରମ ରହିଛି ଅପରାହ୍ନ 3:00 ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିପାରିବେ ଅପରାହ୍ନ 4:50 ଅପରାହ୍ନ 5:02 ରହିଛି କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 20ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର 7:25 ରାତି 8:00 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତି ରାତି 9:15 ଏବଂ ରାତି 10:00 ରହିଛି କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ।
1: एपिसोड 19 1 9।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଉଣେଇଶତମ ଭାଗ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେଇଁ ବୁକଟେକ୍ ଦିଲ୍ ସେ ଦିଲ୍ ତକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ఎఫ్ఎం 100.4 ఆకాశవాణి ఎఫ్ఎం రెయిన్బో కటక్ తెలిసి తెలుతా స్టూడియో ఘంటారి సమయ వర్తమాన సంధ్యా 6:31 ଆରମ୍ଭ ହୋଇଯାଇଛି ଶୋ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା ଆଜିର ଏହି ପବିତ୍ର ସନ୍ଧ୍ୟାରେ ସମସ୍ତଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା

0: ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ। ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି

0: ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ଷୋଡ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ଷୋଡ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ଷୋଡ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ଷୋଡ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଂକଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

ସନ୍ଧ୍ୟା 7ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପକଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଡେଙ୍ଗୁ ଦିବସ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କଲା ବିଭାଗ। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା। ଚଳିତ ବର୍ଷ ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଆଲୋକ ଦିବସ। 1960 ମସିହାରେ ପଦାର୍ଥ ବିଜ୍ଞାନୀ ଥିଓଡୋ ମୈମନ୍ ଲେଜରଶ୍ମିର କରିଥିଲେ ସଫଳ ପରୀକ୍ଷଣ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ଆଜି ରାଜ୍ୟରେ ପାଳିତ ହେଉଛି ସାବିତ୍ରୀ ବ୍ରତ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

0: ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟାନ୍ସର ବୋଲିଂ ନିଷ୍ପଭି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହେ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହେ। ହମ ସଭି ଦେଖ ରହେ ହେଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହି ବଦଲି ଗଇ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
0: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
1: ନେଦରଲ୍ୟାଣ୍ଡ କେ ସମାଜ ଔର ୟହାଁ କେ ଇକୋନୋମି ମେଁ ଜୋ କଣ୍ଟ୍ରିବ୍ୟୁଟ କର ରହେ ହେଁ ଉସ ପର ହର ଭାରତବାସୀ କୋ ଗର୍ବ ହେ। ମେଁ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ୟହାଁ କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
0: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳୟିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେଜ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡିଆ, ଗୋଟା, ଚାନ୍ଦଲୋଡିଆ ଏବଂ ଥାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡନନ୍ଦ ଏବଂ ଶାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି।

ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50ଟି ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14ରୁ 18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14ରୁ 18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପଭି।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଅସର ସନ୍ଧ୍ୟା ଅସରରେ ପ୍ରଥମ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଶୁଭ ସନ୍ଧ୍ୟା ସାଥି ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଲେଖିଛନ୍ତି ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ଭଗବାନ ତାଙ୍କ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ ଆପଣ ବି ବହୁତ ହିଁ ଭଲ ଥାନ୍ତୁ ସୁସ୍ଥ ଥାନ୍ତୁ ତେବେ ଭାଇନା ଲେଖୁଛନ୍ତି ଯେ ଶୁଭ ସନ୍ଧ୍ୟାରେ ଆଭାସ ଭାଇ ମୁନା ଭାଇ ରାଜେଶ ଭାଇ ଅଞ୍ଜନ ଭାଇ ଚିନ୍ତାମଣି ଭାଇ ଉମେଶ ଭାଇ ବାମଦେବ ଭାଇ କ୍ରିତିଶ ଭାଇ ସୁନୀଲ ଭାଇ ରଶ୍ମି ଭାଇ ସୁଚିତ୍ରା ସେନାପତି ସନ୍ଧ୍ୟା ଅପା ବାସନ୍ତୀ ଭଉଣୀ ସାବିତ୍ରୀ ଭଉଣୀ ଦୁଇ ଉର୍ମିଳା ଭଉଣୀ ଏବଂ ସମସ୍ତ ଭାଇ ଭଉଣୀମାନଙ୍କୁ ମା ସରଳା ଭଲରେ ଏବଂ ଖୁସିରେ ରଖନ୍ତୁ ଏତିକି

ਵੈਲਕਮ ਬੈਕ ਸਤੀ ਟਿਊਨ ਖੁਸ਼ ਹੁੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਤੁਲਸੀ ਦਿਲ ਤਾਕ ਬਤਮਨ ਸ਼ੋ ਚਾਲਿਛି ਸੰਧ୍ୟା ଆସର ନେକ୍ସଟ ମେସେଜ ଟି କରିଛନ୍ତି ସତ୍ୟ ବାଙ୍ଗାଲୋରରୁ ଲେଖୁଛନ୍ତି ଏବଂ ଜଣାଉଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ସାଥି ସମସ୍ତଙ୍କ ତରଫରୁ ଆମ ତରଫରୁ ମଧ୍ୟ ଆପଣଙ୍କୁ ଭେରି ଗୁଡ୍ ଇଭିନିଂ ତେବେ ସାଥି ଲେଖୁଛନ୍ତି ଯେ ଆଜି ସାବିତ୍ରୀ ବ୍ରତ ଉପଲକ୍ଷେ ତାଙ୍କ ୱାଇଫ୍ ଯିଏ ଅଛନ୍ତି ବର୍ତ୍ତମାନ ତାଙ୍କ ଘରେ ଭଦ୍ରକରେ ସିଏ ତାଙ୍କ ପାଇଁ ଉପବାସ କରିଛନ୍ତି ଆଉ ସେଥିପାଇଁ ସେ ତାଙ୍କୁ ଥ୍ୟାଙ୍କ ୟୁ ଜଣାଇଛନ୍ତି ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ ତେବେ ସାଥି ଆପଣଙ୍କ ଥ୍ୟାଙ୍କ ୟୁ ମୁଁ ପହଞ୍ଚାଇ ଦେଲି ଆପଣଙ୍କ ୱାଇଫ୍ଙ୍କ ପାଖରେ ଯଦି ସେ ବର୍ତ୍ତମାନ ଶୁଣୁଛନ୍ତି ଆମକୁ ତ ନିଶ୍ଚୟ ଆପଣଙ୍କ ଥ୍ୟାଙ୍କ ୟୁ ମେସେଜଟି ତାଙ୍କ ପାଖରେ ପହଞ୍ଚି ସାରିଛି ତେବେ ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଥିବାରୁ କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ବିଜୟ କୁମାର ଦାସ ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଲେଖୁଛନ୍ତି ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା ସାଥି ଆପଣଙ୍କୁ ବି ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା ତେବେ ଲେଖୁଛନ୍ତି ଯେ ଆଜି ଆମ ସାଙ୍ଗ ବିଜୁ ଏବଂ ମିତାର 25ତମ ବିବାହ ବାର୍ଷିକୀ ସେହି ଶୁଭ ଅବସରରେ ଲେଖିଛନ୍ତି ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇଛନ୍ତି ଶୁଭେଚ୍ଛା ଜଣାଇଛନ୍ତି ଏବଂ ଲେଖୁଛନ୍ତି ପ୍ରଭୁ ଜଗନ୍ନାଥ ତାଙ୍କୁ ଘଣ୍ଟ ଘୋଡ଼େଇକି ରଖନ୍ତୁ ସାଥି ଆଜି ଆପଣଙ୍କ ସାଙ୍ଗ ବିଜୁ ଏବଂ ମିତାଙ୍କର 25ତମ ଶୁଭ ବିବାହ ବାର୍ଷିକୀ ଆଉ ସେହି ଶୁଭ ଅବସରରେ ଆମ ତରଫରୁ ଆମର ପୌରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତେବେ ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଲେ ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ସମସ୍ତଙ୍କୁ ଗୁଡ୍ ୱିଶେସ୍ ବି ଜଣାଇଛନ୍ତି ବହୁତ ବହୁତ ଧନ୍ୟବାଦ ସାଥି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ସେୟାର କରିଛନ୍ତି ତେବେ ମୋ ତରଫରୁ ଆପଣଙ୍କୁ ଭେରି ଗୁଡ୍ ଇଭିନିଂ ଏବଂ ମୋ ତରଫରୁ ପ୍ରତି ନମସ୍କାର

ଜାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳସ୍ଥିତ ବିଶ୍ୱ ପରିବେଶ ଦିବସ ଅବସରରେ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳୀର ଆନ୍ତର୍ଜାତୀୟ ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ରାଜ୍ୟ ସରକାର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କଲା ବିଭାଗ।

ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲରେ ପ୍ରବେଶ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

வெல்கம் பேக் சதி. டியூன்கோச் வந்து 100.4 ஆகாஷ்வாணி எஃப்எம் ரெயின்போ கட்டக் தில் சி தில் தாக் ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଛୋଟ ଶିଶୁଟି ଯେତେବେଳେ ତାର କୁନି ପାଦରେ ଧୀରେ ଧୀରେ ଚାଲିବାକୁ ଚେଷ୍ଟା କରେ ସେତେବେଳେ ସେ ପଡ଼ିଯାଏ, କିନ୍ତୁ ପୁଣି ଥରେ ଉଠି ଠିଆ ହେବାକୁ ଚେଷ୍ଟା କରେ। ଯେତେ ଥର ସେ ଭୂଇଁ ଉପରେ ପଡ଼େ ସେତେ ଥର ଧୈର୍ଯ୍ୟ ଧରି ଅଧୈର୍ଯ୍ୟ ନ ହୋଇ ପୁଣି ଉଠେ ଆଉ ପୁଣି ଚାଲିବାକୁ ଚେଷ୍ଟା କରେ। ଆପଣ ଦେଖିଥିବେ ପିମ୍ପୁଡ଼ିଟି ହଉ କି ହଉ ସେ ଚନ୍ଦା, ତା ରାସ୍ତାକୁ ଯେତେବେଳେ ଅଟକାଇ ଦିଆଯାଏ ସେ କ'ଣ ଅଟକି ରହିଯାଏ କି? ନା, ସେ ପୁଣି ନିଜର ନୂଆ ରାସ୍ତା ଖୋଜିନିଏ। ଆପଣ ଦେଖିଥିବେ ଯଦି ପିମ୍ପୁଡ଼ିଟିକୁ ଟିକେ ଉଚ୍ଚ ସ୍ଥାନରୁ ଆମେ ତଳକୁ ପକାଇ ଦଉ ତେବେ ମଧ୍ୟ ପିମ୍ପୁଡ଼ିଟି କାଳ ବିଳମ୍ବ ନ କରି ଟିକେ ବି ଡେରି ନ କରି ପୁଣି ଉଠି ପଡ଼ି ନିଜ ଲକ୍ଷ୍ୟ ପଥରେ ବାହାରିଯାଏ। କିନ୍ତୁ ସାଥୀ, ଆମେ କ'ଣ କରୁ ଟିକେ କୁହନ୍ତୁ ତ? ଆମ ଜୀବନରେ ଯେତେବେଳେ କିଛି ବାଧା ବିଘ୍ନ ଆସେ ସେତେବେଳେ ଆମେ ଧୈର୍ଯ୍ୟ ହରା ହେଇଯାଉ ଆଉ ପୁରା ଭାଙ୍ଗି ପଡ଼ିଯାଉ ସାଙ୍ଗେ ସାଙ୍ଗେ। ଯାହା କାମ କରିବା ଉଚିତ ତାକୁ ନ କରି ମନ ଦୁଃଖ କରି ଗୋଟେ ଜାଗାରେ ବସିଯାଉ।

ପିମ୍ପୁଡ଼ିଟି ପଡ଼ିଗଲା ପରେ ଯଦି ଠିକ୍ ଏଇଆ ଭାବି ବସିଯିବ ଆଉ ନିଜ ସ୍ଥାନରୁ ନ ଉଠି ନିଜ ଲକ୍ଷ୍ୟ ପଥରେ ବାହାରି ନ ଯିବ ବା ନିଜ ଖାଦ୍ୟ ଯୋଗାଡ଼ କରିବା ପାଇଁ ସିଏ ଖାଦ୍ୟ ଖୋଜିବା ପାଇଁ ନ ଯିବ, ତାହେଲେ ସିଏ କ'ଣ କେବେ ବି ତା ଖାଦ୍ୟ ଠିକ୍ ଟାଇମ୍ରେ ପାଇପାରିବ କି? ନାଇଁ ନା। ଯଦି ଆମ ଭଳି ସେ ଜନ୍ଦା ହଉ କି ପିମ୍ପୁଡ଼ିଟିଏ ହଉ ବସି ଭାବିବ ଯେ ଆରେ ରାସ୍ତା ତ କାହିଁ ଦେଖାଯାଉନି, ରାସ୍ତା ତ ବନ୍ଦ ହେଇଯାଇଛି, ମୁଁ କେମିତି ଯିବି? ଆଉ ରାସ୍ତା ଖୋଜିବା ବଦଳରେ ସେ ଯଦି ସେଇ ପୁରୁଣା କଥାକୁ ବସି ଭାବିବ ତାହେଲେ କ'ଣ ତାକୁ ଆପେ ଆପେ ରାସ୍ତା ମିଳିଯିବ କି? ନା ତାକୁ ତା ଖାଦ୍ୟ ଆପେ ଆପେ ମିଳିଯିବ? ଆଚ୍ଛା, ସବୁଠୁ ଇମ୍ପୋର୍ଟାଣ୍ଟ କଥା ଆଉ ମେନ୍ କଥା, ତା ସିଚୁଏସନ୍ଟା ବଦଳିଯିବ କି ଏମିତି ଯଦି ସେ ଖାଲି ବସି ବସି ସେଇ କଥାକୁ ସେଇ କଥାକୁ ଭାବିବ? ନାଇଁ ନା। ତାକୁ ଉଠି ତା ନିଜ କାମରେ ବାହାରି ଯିବାକୁ ହିଁ ପଡ଼ିବ। ତାହେଲେ ସାଥି ଆପଣ କାହିଁକି ନୁହନ୍ତି, ଜୀବନରେ ଅନେକ ଝଡ଼ଝଞ୍ଝା ଆସେ କିନ୍ତୁ ତାପରେ ପରିସ୍ଥିତି ସବୁ ନର୍ମାଲ ବି ହେଇଯାଏ। ହଁ, କିଛି ସମୟ ଲାଗେ ସତ, କିନ୍ତୁ ତା ମାନେ ନୁହେଁ ଯେ ଆମେ ସେହିସବୁ ପୁରୁଣା କଥାକୁ ଧରି ହିଁ ବସି ରହିଥିବା। ଜୀବନରେ ଆଗକୁ ବଢ଼ିବା ବି ଦରକାର, ସିଏ ବି ଠିକ୍ ଟାଇମ୍ରେ ଠିକ୍ ମୋମେଣ୍ଟରେ।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 9:16 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ ଅଭୁଲ୍ୟ ସ୍ମୃତି।

ସୋ ଆସନ୍ତୁ ଅଭୁଲ ସ୍ମୃତିରେ ଶୁଣିବା କିଛି ପୁରୁଣା ଓଲ୍ଡ କ୍ଲାସିକ ମୁଭିଜ୍ର ଗୀତ। ପ୍ରଥମ ଗୀତରେ ଶୁଣିପାରିବେ କିଶୋର କୁମାରଙ୍କ କଣ୍ଠରେ କଥାଚିତ୍ର ଅନ୍ଦାଜରୁ, ଯାହାକୁ ଲେଖିଛନ୍ତି ହସରତ ଜୟପୁରୀ ଏବଂ କମ୍ପୋଜ୍ କରିଛନ୍ତି ଶଙ୍କର ଜୟକିଶନ।

0: ମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଅଭୁଲା ସ୍ମୃତି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ରାତି 10:00ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ବିଶ୍ୱ ପରିବେଶ ଦିବସ ଅବସରରେ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ମୀରାମଣ୍ଡଳୀର ଆନ୍ତର୍ଜାତୀୟ ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି। ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସଂଗ୍ରହ କରିଥିବା ବେଳେ ଗୁଜରାଟ ଟାଇଟନ୍ସ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 4.1 ଓଭରରେ 1 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 49 ରନ୍। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ରାଜ୍ୟ ସରକାର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

କରିବାକୁ ଯାଉଛୁ କାର୍ଯ୍ୟକ୍ରମ ରେନ୍ବୋଏସମେନ୍ସ। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିପାରିବେ। ତେବେ ଫୋନ୍ର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, କୋଉ ଗୀତଟି ଶୁଣିବାକୁ ଚାହୁଁଛନ୍ତି, ଗୀତଟିର ନାଁ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ କୋଉ ଫିଲ୍ମ ବା କୋଉ ଆଲବମ୍ ତାକୁ ଭଲସେ ମେନ୍ସନ୍ କରନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ୍ ନମ୍ବର 0949596320 ଏବଂ ଆପଣ ଆମକୁ ଚାହିଁଲେ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ସାଥୀ। ତେବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସୀ ତିଲତା ଶୁଣିଗଡ଼ିରେ ସମୟ ବର୍ତ୍ତମାନ ରାତି 10:02 ଆଉ 35 ସେକେଣ୍ଡ ଆଉ ଏହା ସହିତ ଆପଣଙ୍କର ଅପେକ୍ଷାର ଅନ୍ତ ଘଟି ଆରମ୍ଭ

କାର୍ଯ୍ୟକ୍ରମରେ ପରବର୍ତ୍ତୀ ମେସେଜଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଁଲୋ କଟକରୁ, ଇନ୍ଦ୍ରମଣି ବେହେରା ବସ୍ତାପଡ଼ା କଟକରୁ, ଏବଂ ନେକ୍ସଟ ମେସେଜଟି କରିଛନ୍ତି କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ସୁଦାମ ଚରଣ, ଆର୍ୟନ ବେହେରା, ସପନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟଣା ସାଲିପୁରରୁ। ସାଥୀ ପହଞ୍ଚିଲି ଆପଣମାନଙ୍କ ପସନ୍ଦର ଗୀତ।

କହୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତାକ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜଟି କରିଛନ୍ତି ଅଭିଜିତ ଭୁବନେଶ୍ୱରରୁ ନେକ୍ସଟ ମେସେଜଟି କରିଛନ୍ତି ଦୁର୍ଗାପ୍ରସାଦ ଦଳେଇ ଚୋପ୍ରା ପାରିସୋର ସାହି କଲେଜ ସ୍କୋୟାର କଟକରୁ ଏବଂ ତେଲେଙ୍ଗାପେଣ୍ଠ କଟକରୁ ମେସେଜଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ସାଥୀ ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

ଗୀତରେ ଶୁଣୁଛନ୍ତି ଅନାଡି କଥାଚିତ୍ରରୁ, ଯାହାକୁ ଶୁଣିବା ପାଇଁ ରିକ୍ୱେଷ୍ଟ କରିଥିଲେ ରାକେଶ ତାନ୍ତି, ଦେବେନ୍ଦ୍ର ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା, ଦୀପାଲି କୁମାରୀ ଏବଂ ଦେବେନ୍ଜୀ ସୁପାଇ ସାଇଗାଓଁରୁ ଝାଡ଼ଖଣ୍ଡରୁ। ତେବେ ଆହୁରି ମଧ୍ୟ ଅନ୍ୟ ସାଥୀମାନେ ଆମ ସହିତ ଯୋଡ଼ି ହୋଇଥିଲେ, ସେମାନେ ହେଉଛନ୍ତି ସୁକାନ୍ତ ମାଝୀ ବିଶୋଇ ମୟୂରଭଞ୍ଜରୁ, ଜିତେନ୍ଦ୍ର ନିଆଳି ମାଧବରୁ, ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମାପୁର କଟକରୁ, ହାଲୁ ଭାଇ ସେୟା ନାଠଗଡ଼ରୁ ଏବଂ କଳ୍ପନା ମହାନ୍ତି ସୋମପ୍ରକାଶ ଭାରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ।

0: ने कहा कि कुलकर्णी विषय विशेषज्ञ थे और 2026 के नीट स्नातक प्रश्न पत्र को तैयार करने में शामिल थे। सीबीआई ने कहा कि सह आरोपी धनंजय लोखंडे ने मनीषा वाघमारे से लीक सामग्री एकत्र की थी। केंद्रीय माध्यमिक शिक्षा बोर्ड सीबीएसई ने 1 जुलाई से कक्षा 9वीं के विद्यार्थियों के लिए 3 भाषाओं का अध्ययन अनिवार्य कर दिया है। बोर्ड ने एक वक्तव्य में कहा कि राष्ट्रीय शिक्षा नीति 2020 और राष्ट्रीय विद्यालय शिक्षा पाठ्यक्रम 2023 के अनुरूप इन 3 भाषाओं में से कम 2 भारतीय मूल की भाषाएं होनी चाहिए। भारत ने अवैध रूप से गठित मध्यस्थता न्यायालय सीओए के सिंधु जल संधि पर हालिया तथा कथित फैसले को खारिज कर दिया है। भारत इस न्यायालय के पहले के भी सभी निर्णयों को सख्ती से अस्वीकार कर चुका है। विदेश मंत्रालय के प्रवक्ता रणधीर जायसवाल ने कहा कि तथाकथित सीओए ने कल अधिकतम जल भंडारण क्षेत्र से संबंधित एक फैसला जारी किया था। उन्होंने कहा कि इसके द्वारा जारी कोई भी कार्यवाही या निर्णय अमान्य है। गुजरात के गांधीनगर में एशियाई भारोत्तोलन चैंपियनशिप में भारत की संजना ने महिलाओं के 77 किलोग्राम वर्ग में कांस्य पदक जीत लिया है। संजना ने स्नैच में 96 किलो, क्लीन एंड जर्क में 124 किलो और कुल 220 किलो का वजन उठाकर 3 कांस्य पदक अपने नाम किया। इसके साथ ही ये समाचार बुलेटिन समाप्त हुआ।
1: ରାତି 11:05 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତାରେ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ବିଶ୍ୱ ପରିବେଶ ଦିବସ ଅବସରରେ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଆରମ୍ଭ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ରାଜ୍ୟ ସରକାର। ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱେଶାଲ ଡ୍ରାଇଭ ସମାପ୍ତ। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ଭାରତକୁ ଏକାଦଶ ଶତାବ୍ଦୀର ଐତିହାସିକ ଚୋଳବଂଶର ତାମ୍ରଫଳକ ପ୍ରଦାନ କଲା ନେଦରଲ୍ୟାଣ୍ଡସ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସଂଗ୍ରହ କରିଥିବା ବେଳେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଗୁଜରାଟ ଟାଇଟନ୍ସ 16 ଓଭରରେ 1 ୱିକେଟ୍ ହରାଇ କରିଛି 177 ରନ୍। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

ସକାଳ 7:10 ରେ ଏଥିରେ ବିଷୟ ରହିଛି ନିରବ ଘାତକ ଉଚ୍ଚ ରକ୍ତଚାପ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଶିଶୁ ଶଙ୍କର ମିଶ୍ର। ସକାଳ 7:25 ରେ ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ରହିଛି ସକାଳ 8:30 ରେ। ସକାଳ 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତାମତ ଆପଣମାନେ ରଖିପାରିବେ। ସେହିପରି ଭାବରେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00 ଦିନ 11:00 ଶୁଣିବେ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12:00 ଏଥିରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ଦିନ 1:10 ରହିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ଆପଣ ସେୟାର କରିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ମୋ ଦେଶ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:00 ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଷ୍ଟୁଡ଼ିଓରେ ସମୟ ବର୍ତ୍ତମାନ 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ରହୁଛି ନମସ୍କାର, ଶୁଭରାତ୍ରୀ।

ଶୁଣୁଛନ୍ତି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଧାଡ଼ି ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଠକ ତେଲସେ ଦେଲତାକରୁ। ହିନ୍ଦୁ ଧର୍ମରେ ଦେବୀ ପୂଜାର ପରମ୍ପରା ଅନେକ ପ୍ରାଚୀନ କାଳରୁ ରହିଆସିଛି। ଋଗ୍ବେଦରେ ପୃଥିବୀ, ଆଦିତି, ବାକ୍, ନିରତି, ସରସ୍ୱତୀ ପ୍ରଭୃତି ଦେବୀଙ୍କର ଉପାସନାର ବର୍ଣ୍ଣନା ମଧ୍ୟ ରହିଛି। ଆଉ ବର୍ତ୍ତମାନ ହିନ୍ଦୁମାନଙ୍କ ଦ୍ୱାରା ଦୁର୍ଗତି ନାଶିନୀ ଦେବୀ ଦୁର୍ଗା, ମାତା ଲକ୍ଷ୍ମୀ, ମହାକାଳୀ, ବାଗ୍ଦେବୀ ସରସ୍ୱତୀଙ୍କ ପୂଜା ସର୍ବଜନୀନ ସ୍ଥାନରେ ଆଡ଼ମ୍ବର ସହକାରରେ ପାଳନ କରାଯାଉଛି। ଏହା ବ୍ୟତୀତ ସ୍ଥାନୀୟ ବା ଆଞ୍ଚଳିକ ଭାବରେ ମଧ୍ୟ ଦେବୀମାନଙ୍କର ପୂଜା କରାଯାଏ। ଗାଁରେ ମଧ୍ୟ ଗାଁ ଗାଁରେ ଅଧିଷ୍ଠାତ୍ରୀ ଦେବୀମାନେ ମଧ୍ୟ ରହିଛନ୍ତି ଏବଂ ଯେଉଁମାନଙ୍କୁ ଗ୍ରାମ ଦେବତୀର ଆଖ୍ୟା ଦିଆଯାଇ ପୂଜା କରାଯାଏ ଏବଂ ଆମେ ଦେବୀଙ୍କର ପାଦପଦ୍ମରେ ଅନେକ ସମୟରେ ନିଜକୁ ସମର୍ପିତ କରି ଅନେକ ଦୁଃଖ, ଝଡ଼, ଝଞ୍ଜା ଏସବୁରୁ ମୁକ୍ତି ପାଇଛେ। ହଁ, ହିନ୍ଦୁ ଧର୍ମର ବିଧିବିଧାନ ଓ କର୍ମକାଣ୍ଡରେ ଅସନ୍ତୁଷ୍ଟ ହୋଇ ଗୌତମ ବୁଦ୍ଧ ଓ ମହାବୀର ଦୁଇଟି ନୂଆ ଧର୍ମ ସୃଷ୍ଟି କଲେ। ହେଲେ ବୌଦ୍ଧ ଧର୍ମରେ ଦେବୀଙ୍କ ପ୍ରଭାବ ରହିଲା। ମହାଜ

ପନ୍ଥୀ ମାନେ ପ୍ରଜ୍ଞା ପାରମିତା ବା ବୁଦ୍ଧ ବୋଧକୁ ଦେବାର ମାନ୍ୟତା ଦେଇ ସର୍ବାଧିକ ଗୁରୁତ୍ୱ ଦେଲେ। ବଜ୍ରଜାନୀ ବୁଦ୍ଧମାନେ ତ ତନ୍ତ୍ର ମାର୍କି ହେଇଗଲେ, ଯେଉଁମାନେ ସିଂହମୁଖା ମହାମାୟା କିନମୁଣ୍ଡାଙ୍କୁ ପୂଜା କଲେ ଏବଂ ବଜ୍ରଯାନରେ ଦେବୀମାନଙ୍କର ମହାତ୍ମ୍ୟ ଅତି ଅଧିକ। ହଁ, ସେହିପରି ଜୈନ ଧର୍ମରେ ମଧ୍ୟ ଅମ୍ବିକାଙ୍କୁ ଦେବୀର ମାନ୍ୟତା ଦିଆଯାଇଥାଏ। ହଁ, ଆଫ୍ରିକା ଭୂଖଣ୍ଡରେ ଥିବା ଜନଜାତି ସମ୍ପ୍ରଦାୟର ଲୋକ ମଧ୍ୟ ଠାକୁରାଣୀଙ୍କୁ ପୂଜା କରନ୍ତି। ସନ୍ତାନ ଲାଭ କରିବା ଉଦ୍ଦେଶ୍ୟରେ ଇଥୋପିଆ ଏବଂ ସୁଦାନ ଦେଶରେ ଆବୁକ ଓ ଆଟେକ୍ ନାମା ଦେବୀଙ୍କୁ ମଧ୍ୟ ପୂଜା କରାଯାଏ। ଇଥୋପିଆ ଲୋକଙ୍କର ବିଶ୍ୱାସ ଯେ ଏହି ଦେବୀମାନେ ସନ୍ତୁଷ୍ଟ ହେଲେ ଫସଲ ଅମଳ ମଧ୍ୟ ଭଲ ହୁଏ। ସୁଦାନରେ ଦେବୀ ନୁବାଙ୍କୁ ବିଶ୍ୱମାତା ଭାବରେ ମଧ୍ୟ ଗ୍ରହଣ କରାଯାଇଛି। ପୃଥିବୀର ପ୍ରାୟ ସବୁ ଜନଜାତି ସମ୍ପ୍ରଦାୟରେ ଇଷ୍ଟ ଦେବୀମାନେ ରହିଥାନ୍ତି। ଦକ୍ଷିଣ ହେଉ, ପୂର୍ବ ଚୀନ ହେଉ ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ମାଜୁ ଦେବୀଙ୍କର ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ। ସମୁଦ୍ରର ନାବିକ ଓ ମାଛ ଧରାଳିମାନଙ୍କର ସୁରକ୍ଷା ଓ ସଫଳତା ଲାଗି ମଧ୍ୟ ଦେବୀମାନେ ପୂଜା ପାଆନ୍ତି। ହଁ, ଭାରତ ହେଉ ବା ଭାରତ ବାହାରେ ପୃଥିବୀରେ ଶକ୍ତି ପୂଜାର ମହାତ୍ମ୍ୟ ଅନେକ ଅଧିକ। ତେବେ ଏହି ଶକ୍ତି ପୂଜାକୁ ନେଇ, ଦେବୀମାନଙ୍କୁ ନେଇ ମୋ କଥା ଆପଣମାନଙ୍କ ସହିତ ଜାରି ରହିବ, କିନ୍ତୁ ବର୍ତ୍ତମାନ ପାଇଁ ସୁନ୍ଦର ଭାବଭକ୍ତି ଭରା ଭଜନ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦେଲ୍ ସେ ଦେଲ୍ ତାକରେ ଦେବ ମିତ୍ର ସହିତ।

ಸುಣಿಶಿ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ತಿಳಿಸದಲ್ತಾಕ್ರೆ ಭಾವಭಕ್ತಿ ಭರ କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ସହିତ ଦେବମିତ୍ର ଅଛି ଆପଣଙ୍କ ସହିତ। ମୁଁ କହୁଥିଲି ଜାପାନ କଥା। ଜାପାନର ଅନେକ ଦେବୀଙ୍କ ପୂଜା ଏପର୍ଯ୍ୟନ୍ତ ମଧ୍ୟ ଚାଲି ରହିଛି। ହଁ, ଯେମିତିକି ଅମା ହୁଅନ୍ତୁ, ଟେରାସ ହୁଅନ୍ତୁ, ଆମେନ ହୁଅନ୍ତୁ, ଇଜୁମେ, ଇନାରି, ଜୋନୋହାନା, ସାକୁଆ ଇତ୍ୟାଦି। ହଁ, ଜାପାନରେ ପୂଜା ଆଉ ନୀତିକାନ୍ତିରେ ଭାରତୀୟ ହିନ୍ଦୁ ପରମ୍ପରାର ସାମଞ୍ଜସ୍ୟ ମଧ୍ୟ ପରିଲକ୍ଷିତ ହୋଇଥାଏ ଏବଂ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଙ୍କ ମାତା ମେରିଙ୍କୁ ମଧ୍ୟ ପୂଜା କରିଥାନ୍ତି। ପଶ୍ଚିମ ବିଶ୍ୱରେ ନାରୀ ଜାଗରଣ କାଳରେ ମାତୃଶକ୍ତି କୈନ୍ଦ୍ରିକ ବାଇବେଲ ମଧ୍ୟ ରଚିତ ହୋଇଥିଲା, ଯାହାର ଲେଖିକା ଥିଲେ ଏଲିଜାବେଥ କେନେଡି। ହଁ, ତାଙ୍କ ବାଇବେଲର ପ୍ରାୟ 7 ଲକ୍ଷ ଅନୁଗାମୀ ଅଛନ୍ତି। ଏହି ମର୍ମରେ ଅନେକ ବିଶେଷଜ୍ଞ 1978 ପ୍ରକାଶିତ କରିଥିଲେ କାର୍ଲୋ କାଏଷ୍ଟ୍ରୋଙ୍କ ପ୍ରବନ୍ଧ ୱାଇ ଓମେନ୍। ହଁ, ୱାଇ ଓମେନ୍ ନିଡ୍ ଗେଟ୍ସ। ଏସବୁଥିରେ ରହିଛି ପୁରାତନ ଧର୍ମରେ ବର୍ଣ୍ଣିତ ଦେବୀମାନଙ୍କ ବିଷୟରେ ଏବଂ ଅବତାରଣା ସହିତ ଜନଜୀବନରେ ସେମାନଙ୍କର ପ୍ରାଧାନ୍ୟ ବିଷୟରେ, ଏବଂ ଏହିଥିରେ ମଧ୍ୟ ସେ ବଳିଷ୍ଠ ଯୁକ୍ତି ରଖିଥିଲେ। ଏ ସୃଷ୍ଟିର ଆଧାର ନାରୀତତ୍ଵ।

ବୋଲି ପୃଥିବୀର ସବୁ ଜାତି ବିଶ୍ୱାସ କରନ୍ତି। ଆମ ରାଜ୍ୟରେ ଯେମିତି ରଜ ବା ନୂଆଖାଇ ଭଳି ଗଣପର୍ବ ଚାଷବାସ ଓ ଅମଳ ସହିତ ଜଡ଼ିତ, ସେମିତି ପୃଥିବୀର ସର୍ବତ୍ର ଚାଷୀମାନେ ନିଜ ନିଜ ମାର୍ଗରେ ଏହିଭଳି ଉତ୍ସବ ପାଳନ କରନ୍ତି ଓ ବସୁଧାଙ୍କୁ ପୂଜା ମଧ୍ୟ କରନ୍ତି। ବସୁଧାଙ୍କ ମା ବୋଲି ସମସ୍ତେ ମାନ୍ୟ କରନ୍ତି। ଏହି ଭାବେ ନବଜୀବନର ସ୍ରଷ୍ଟା ନାରୀଙ୍କୁ ମାତୃଶକ୍ତି ରୂପେ ବିବେଚନା କରାଯାଏ ଆଉ ପୃଥିବୀର ସବୁ ଦେଶ ନିଜ ଜନ୍ମ ଆଉ ଭୂମିକୁ ମାତୃଭୂମି ବୋଲି କୁହନ୍ତି ଓ ପୃଥିବୀକୁ ଡାକନ୍ତି ଧରଣୀ ବା ମା ଏବଂ ମଦର ଅର୍ଥାତ୍ ଆମ ସମସ୍ତଙ୍କର ମାତା। ଜର୍ମାନ ଭଳି ଦେଶରେ ଲୋକେ ନିଜ ଜନ୍ମ ମାଟିକୁ ଯଦିଓ ଫାଦରଲ୍ୟାଣ୍ଡ ବା ପିତୃଭୂମି ବୋଲି କହିଥାନ୍ତି, ପୃଥିବୀକୁ କିନ୍ତୁ ସେମାନେ ମଧ୍ୟ ମଦର ଅର୍ଥାତ୍ ମାତା ବୋଲି ସମ୍ବୋଧନ କରନ୍ତି। ହଁ, ଚମ୍ବଲ ଉପତ୍ୟକାର ଦୁର୍ଦ୍ଦଶ ଡକାୟତମାନେ ମଧ୍ୟ ପ୍ରଚଣ୍ଡ ଦେବୀ ଭକ୍ତ ଭାବରେ ଜଣାଶୁଣା। ମାଙ୍କର ଅନେକ ରୂପ ଏବଂ ସମସ୍ତେ ମାଙ୍କର ସନ୍ତାନ ହୋଇଥିବାରୁ ସେ କାହା ଲାଗି ଅପୂଜ୍ୟ ନୁହନ୍ତି। ସତ କହିଲେ ଆମ ଜୀବନ ପରମ୍ପରା ଆଉ ରକ୍ତରେ ମଧ୍ୟ ମାତୃପୂଜାର ଅଂଶ ରହିଛି।

ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ଏଠି ରଖୁଛୁ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ଶ୍ରୀମଦ୍ ଭାଗବତ ଗୀତାର ଏପିସୋଡ୍ ନମ୍ବର 35। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ।

ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ସତୀଶତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗା କୂଳରେ ବସିଲେ।

ଆପଣମାନେ ଶୁଣିଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର।

ଛୋଟ ଛୋଟ କଥାକୁ ଆମେ ଯଦି ଆମ ଭିତରେ ରଖିପାରିବା, ସଚେତନ ହେଇପାରିବା, ତାହେଲେ ସୁରକ୍ଷାର ବାର୍ତ୍ତା ଆମେ ସମସ୍ତଙ୍କୁ ବାଣ୍ଟିପାରିବା। ଆମ ନିଜ ସୁରକ୍ଷା ଆମ ନିଜ ହାତରେ ଅଛି, ତେଣୁ ଛୋଟ ଛୋଟ ସେଫ୍ଟି ଟୁଲ୍ସକୁ ଆପଣମାନେ ନିହାତି ଭାବରେ ମନେ ରଖନ୍ତୁ। ଯେତେବେଳେ ରାସ୍ତାରେ ଯାଉଛନ୍ତି ସେତେବେଳେ ସ୍ପିଡ୍ ଡ୍ରାଇଭ୍କୁ ଆଭଏଡ୍ କରନ୍ତୁ। ଆଉ ହଁ, ଏବେ ପ୍ରଚୁର ମାତ୍ରାରେ ଖରା ହେଉଛି, ଯଦି ଆପଣ ଆପଣଙ୍କ ଆଖପାଖରେ କୌଣସି ଲୋକଙ୍କୁ ଦେଖୁଛନ୍ତି ଯେଉଁମାନେ ପାଣି ମାଗୁଛନ୍ତି, ତାଙ୍କୁ ପାଣି ଦିଅନ୍ତୁ। ଆଉ ବାହାରକୁ ବାହାରିଲା ବେଳେ ନିଜ ସହିତ ଗୋଟେ ଓଦା କପଡ଼ା ମଧ୍ୟ କ୍ୟାରି କରନ୍ତୁ, କାହିଁକିନା ଏବେ ପ୍ରବଳରୁ ପ୍ରବଳ ଖରା ହେଉଛି। ଅଂଶୁଘାତକୁ ଏଡ଼େଇବା ପାଇଁ ହେଲେ ଆପଣଙ୍କର ଯଦି ସେମିତି କିଛି ଜରୁରୀ କାମ ନାହିଁ ତାହେଲେ ଘରୁ ବାହାରନ୍ତୁନି। ଏଇ କଥା ସହିତ ଆଜିର ମର୍ଣ୍ଣିଙ୍ଗ ଅପଡେଟ୍କୁ ମୁଁ ଏଠି ରଖୁଛି, କିନ୍ତୁ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକି ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟିକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟିକା ନବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟିକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟିକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
1: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ ଦୁଇଟି ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହୋଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ? ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହୋଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ, ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି? ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହୋଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ୍ନୀ ହଉ କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ ଦୁଇ ତିନୋଟି ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି? ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରିବେ, ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ୟେସ୍ ଆଜି ମର୍ଣ୍ଣିଂ ମେଲୋଡି ଶୋରେ ମୁଁ ଆଜି ଆପଣଙ୍କୁ ଏମିତି କିଛି କଥା କହିବି ଏମିତି କିଛି ଦୁନିଆକୁ ନେଇଯିବି ଯୋଉଠି ଆପଣଙ୍କର ସବୁ ସ୍ମୃତି ନା ତାଜା ହେଇଯିବ ହଁ 90 ଦଶକର ସେଇ ଓଡ଼ିଆ ଆଲବମ୍ ଗୀତ କିଛି ସ୍ମୃତି ଆଉ କିଛି ଅନୁଭୂତି ଭରା କାହାଣୀ ଆଜିର ଏଇ ମ୍ୟୁଜିକାଲ ଜର୍ଣ୍ଣି ଆପଣଙ୍କୁ ନେଇଯିବ ସେଇ ସୁନେଲି ସମୟକୁ ଯେତେବେଳେ ପ୍ରେମ ହ୍ୱାଟ୍ସଆପ୍ରେ ନୁହଁ ଚିଠିରୁ ଆରମ୍ଭ ହଉଥିଲା ଆଉ ଯେତେବେଳେ ଗୀତ ଡାଉନଲୋଡ୍ ହଉନଥିଲା ବରଂ କ୍ୟାସେଟ୍ ରିୱିଣ୍ଡ କରି ଶୁଣାଯାଉଥିଲା ଏବଂ ହୃଦୟର ଭାବନାକୁ ଶବ୍ଦ ଦେଉଥିଲା ଓଡ଼ିଆ ଆଲବମ୍ ଗୀତ ହଁ ସେ ସମୟରେ ଆଲବମ୍ ସଙ୍ଗ ମାନେ ଥିଲା ପିଓର ଇମୋସନ୍ ପ୍ରତ୍ୟେକ ଗୀତରେ ଥିଲା ଇନୋସେନ୍ସ ଆଉ ପ୍ରେମରେ ଥିଲା ଅପେକ୍ଷା ଆଉ ବିଚ୍ଛେଦରେ ଥିଲା ନିରବ କଷ୍ଟ ସେମିତି କିଛି ଓଡ଼ିଆ ଆଲବମ୍ ସଙ୍ଗ ଯାହା ଏବେ ବି ଶୁଣିଲେ ହୃଦୟ ଭିତରେ ଥିବା ତାଟିନା ବେସୁରା ହେଇଯାଏ ବେଳେବେଳେ ସ୍ୱର ସବୁକୁ ଆମେ ସଜାଡ଼ିକି ପାଦ ନାଚିବାକୁ ଲାଗେ ସେ କ୍ୟାସେଟ୍ ଡେକ୍ରେ ଥିଲା ସେତେବେଳର କଥା ସେ ବହି ଧରି ପାଠ ପଢ଼ିଲା ବେଳେ ମନେ ପଡ଼ିଯାଉଥିଲା ଶ୍ରୀଚରଣ ମହାନ୍ତିଙ୍କର ବହିରେ ଲେଖିଛି ତୋର ନାଁ ହଁ ସେମିତି କିଛି ଗୀତ ଗୁନଗୁନ ଥାଉ ତ ଦେବମିତ୍ର ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ

0: ଆଜ୍ଞା, ଏମିତି ମନ୍ଦିର ଅଛି, ପୂଜା ପାଠ ଚାଲିଛି, ଆଉ ମୁଁ ଆପଣଙ୍କୁ ଏମିତି କଲ୍ କରିଦେବି ବୋଲି ଦେଖିବା ପ୍ରୋଗ୍ରାମ ହବନି ନା? ହଉଛି ଆଉ ହେଲା ଆଉ
1: ଆଜି ହଉଛି ବିଶ୍ୱ ପରିବାର ଦିବସ। ପ୍ରଶ୍ନ ରହିଛି ଯେ ନିଜ ପରିବାର ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ ଆପଣଙ୍କ ପାଇଁ?
0: ନିଜ ପରିବାରରେ ସବୁଠୁ ପ୍ରିୟ କିଏ?
1: ଆଜ୍ଞା,
0: ନିଜ ପରିବାରରେ ସବୁଠୁ ପ୍ରିୟ ହେବେ ଇଷ୍ଟ ଦେବତା, ନିଜ ବାପା ମା ଆଉ କିଏ?
1: ଆଚ୍ଛା, ତାହେଲେ ଆପଣଙ୍କ ପରିବାରରେ ଆପଣଙ୍କ ବାପା ମା ଆପଣଙ୍କର ଅତି ପ୍ରିୟ ନା କଣ?
0: ସବୁ ପରିବାର ତ ସେୟା, ଆଉ ନିଜ ପରିବାରରେ ଇଷ୍ଟ ଦେବତା ହେଲେ ନିଜର ପିତା ମାତା, ସେମାନଙ୍କୁ ଉଚ୍ଚ ସମ୍ମାନ ଦବ, ଯାହା କରିବା ଆଗେ ତାଙ୍କୁ ଅର୍ପଣ କରିକିରି ତମେ ନିଜେ ଗ୍ରହଣ କରିବ, ଆଉ ଯିଏ ସେଇଟା ନ କରୁଛି ସେ ଲୋକ ଭୁଲ ହେଇଗଲା ତା ଲାଇନଟା ଆଉ।
1: ଆଚ୍ଛା, ତାହେଲେ ଆପଣ ଭଲ ଲାଇନ କୁ ଧରିକି ରହିଥାନ୍ତୁ, ଏମିତି ବାପା ମାଙ୍କୁ ଭଲ ପାଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିଲେ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ରେ, ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ଆପଣଙ୍କ ପରିବାରରେ ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ? ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି।
2: ଛାଡିକି ଚାଲିଗଲେଣି, ଆଉ କଣ କରିବା, ସେଥିପାଇଁ ବହୁତ ଅନୁତପ୍ତ ମଣିଷ ଅଛି। ତାପରେ ଆଉ ବର୍ତ୍ତମାନ ପ୍ରିୟ ମଣିଷ ନିଜ ପିଲା ଆଉ ରହିବ, ବାପା ମା ବ୍ୟତୀତ ଆଉ ସେମାନେ ରହିବେ, ଆଉ ଆଗରୁ ତ ବାପା ମା ଥିଲେ।

0: ଶୁଣିଛନ୍ତି ଆପଣ ମାନିଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କ୍ରିୟାଂଶ ଚାଲିଛି ଡାଲ୍ ଇନ୍ ଲାଇଫ୍ ର ଇଏ ସମୟ ଆଜି କଥା ହେଉଛି ପରିବାରକୁ ନେଇକି ପରିବାର କେବଳ ଗୋଟିଏ ଶବ୍ଦ ନୁହେଁ ଏହା ହେଉଛି ଭଲ ପାଇବାର ପ୍ରଥମ ସ୍କୁଲ ଆଉ ସମ୍ପର୍କର ପ୍ରଥମ ଅନୁଭବ ଆଉ ଜୀବନର ସବୁଠୁ ସୁରକ୍ଷିତ ଠିକଣା ଆଜିକାଲିର ବ୍ୟସ୍ତ ଜୀବନରେ ମୋବାଇଲ ଅଛି ସୋସିଆଲ ମିଡିଆ ଅଛି ହଜାର ହଜାର ଫଲୋଅର୍ସ ଅଛନ୍ତି କିନ୍ତୁ ଘରେ ବସି କଥା ହେବା ପାଇଁ କାହା ପାଖରେ ସମୟ ନାହିଁ ଡାଇନିଂ ଟେବୁଲରେ ଖାଦ୍ୟ ଅଛି କିନ୍ତୁ ଏକା ସାଥିରେ ବସିକି ହସିବା ଧୀରେ ଧୀରେ କୋଉଠି ହଜି ଯାଉଛି ଆମେ କ୍ୟାରିୟର ପଛରେ ଦୌଡୁଛୁ କିନ୍ତୁ ମାଙ୍କର କଥା ଖାଇଲୁ କି ଏ ପ୍ରଶ୍ନର ମୂଲ୍ୟକୁ ଆମେ ଭୁଲି ଯାଉଛୁ ବାପାଙ୍କ ନିରବ ତ୍ୟାଗ ଆଉ ଭଉଣୀର ରାଗ ଭାଇର ମଜାକ ଆଉ ଘରର ସେ ଛୋଟ ଛୋଟ ଝଗଡା ଏ ସବୁ ମିଶିକି ହିଁ ତିଆରି ହୁଏ ପରିବାର କିନ୍ତୁ ଆପଣଙ୍କ ପରିବାରରେ ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି ଜଣକ କିଏ ମତେ କୁହନ୍ତୁ କହିବା ପାଇଁ ଡାଲ କରନ୍ତୁ ନମ୍ବର ହେଉଛି 0671230315 ଚାଲନ୍ତୁ ଦେଖିବ ଆମର ନେକ୍ସଟ କଲର କିଏ ଅଛନ୍ତି ଅଂଶ କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ
1: ହ୍ୟାଲୋ ମୁଁ ପ୍ରକାଶଚନ୍ଦ ସାହୁ ଭୁବନେଶ୍ୱର ସାଲିଆସର କହୁଛି
0: ନମସ୍କାର କେମିତି ଅଛନ୍ତି
1: ନମସ୍କାର ଦିଦି ଭଲ ଅଛି ଦିଦି
0: ଆଚ୍ଛା ଆପଣଙ୍କ ପରିବାରରେ ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ ଆପଣଙ୍କର
1: ଆମ ପ୍ରିୟ ହେଲା ପୁଅ ଅଛି ଝିଅ ଅଛି ଆଉ ମିସେସ୍ ଅଛି ଆଉ ବାପା ମା ତ ନାହାନ୍ତି ଆଉ ମୋ ପିଲା ଛୁଆ

0: ଏମିତିକି ନେଇକି ମୁଁ ଚଳୁଛି।
1: ଆଚ୍ଛା ପୁଅ ଝିଅଙ୍କ ଭିତରେ କାହାକୁ ଟିକେ ଉନିଶ ବିଶ ଭଲ ପାଆନ୍ତି ଆପଣ?
0: ବେଶୀ ତ ଝିଅକୁ ଟିକେ ଭଲ ପାଏ
1: ଆଉ। ବାପା ମାନେ ତ ଝିଅମାନଙ୍କୁ ହିଁ ଭଲ ପାଆନ୍ତି ଆଉ। ତାହେଲେ ଆପଣ ଏଇ ପୁରା ଫିଲମ ଫିଲମ ସିକ୍ୱାର କରିଦେଲେ ଯେ ଆପଣ ଆପଣଙ୍କ ଝିଅକୁ ଟିକେ ବେଶୀ ଭଲ ପାଆନ୍ତି ଆଉ ନା କଣ?
0: ଆଜ୍ଞା।
1: ଝିଅକୁ କେତେ ବୟସ? ତାଙ୍କ ନାଁ କଣ?
0: ସୁନାଲି ସାହୁ। ସିଏ ହେଲାନି 23 ବର୍ଷ ହେଲାଣି।
1: ଆଚ୍ଛା ଆଚ୍ଛା। ତାହେଲେ କଲେଜ ଯାଉଛନ୍ତି ନା କଣ?
0: ଆଜ୍ଞା ଏବେ ବିଟ କରୁଛନ୍ତି।
1: ଆଚ୍ଛା ଏବେ ବିଟ କରୁଛନ୍ତି। ତାହେଲେ ଆପଣଙ୍କ ଝିଅ ବହୁତ ଭଲ ଭାବରେ ଗୋଟେ ଭଲ ଟିଚର ହୁଅନ୍ତୁ, ଆପଣଙ୍କ ନାଁ ନିହାତି ରଖନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
0: ଆଜ୍ଞା ନମସ୍କାର ଦିଦି।
1: ନମସ୍କାର। ଆପଣ ବି କଲ କରିପାରିବେ ଅନ୍ ନମ୍ବର 06712303153 ରେ ଏବଂ ସେୟାର କରିପାରିବେ ଆପଣଙ୍କ ପରିବାରର ସବୁଠୁ ପ୍ରିୟ ବ୍ୟକ୍ତି ଜଣକ ଆପଣଙ୍କ ପାଇଁ କିଏ, ମୋ ସହିତ ନିହାତି ଭାବରେ ସେୟାର କରନ୍ତୁ। ଆଉ ହଁ, ଦୁନିଆରେ ଏମିତି କୌଣସି ଆପ୍ ନାହିଁ ଯାହା ଏକାକିପଣକୁ ଡିଲିଟ୍ କରିପାରିବ, କିନ୍ତୁ ପରିବାର ଗୋଟିଏ ଆଲିଙ୍ଗନ, ଗୋଟିଏ ହାଲୁକା ସ୍ପର୍ଶ, ହଁ, ଯିଏ ସବୁବେଳେ କହିଦିଏ କି ତୁ ଆଗକୁ ବଢ଼ି ଚାଲ, ତୋ ସହିତ ମୁଁ ଅଛି। ସମସ୍ତ ଦୁଃଖକୁ ଯିଏ ହାଲୁକା କରିଦିଏ ସିଏ ହେଉଛି ଆମ ପରିବାର। ଚାଲନ୍ତୁ ଦେଖିବା ନେକ୍ସଟ କିଏ ଅଛନ୍ତି ଆମର କଲେଜ, ସିଏ କଣ କହୁଛନ୍ତି। ହ୍ୟାଲୋ।
2: ହ୍ୟାଲୋ ମ୍ୟାମ୍ ନମସ୍କାର।
1: ନମସ୍କାର, ଗୁଡ୍ ମର୍ଣ୍ଣିଂ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଭୁବନେଶ୍ୱର ବ୍ଲାଇଣ୍ଡ ଆସୋସିଏସନ ରୁ ମୁଁ ପ୍ରସନ୍ନ କୁମାର ଲେଙ୍କା କହୁଛି।
1: ଆଚ୍ଛା, କେମିତି ଅଛନ୍ତି ଆପଣ?
2: ଆଜ୍ଞା ବ୍ଲାଇଣ୍ଡ ଆସୋସିଏସନ ରେ।
1: କେମିତି ଅଛନ୍ତି ଆପଣ?
2: ଭଲ ଅଛି ଆଜ୍ଞା, ଆପଣମାନଙ୍କ ଆଶୀର୍ବାଦ ଜଗନ୍ନାଥଙ୍କ କୃପାରେ ଭଲରେ ଅଛି ଆଜ୍ଞା।
1: ଜଗନ୍ନାଥଙ୍କ କୃପାରେ ସବୁବେଳେ ଭଲରେ ଥାନ୍ତୁ। ଆଚ୍ଛା କୁହନ୍ତୁ, ଆପଣଙ୍କ ପରିବାରରେ ସବୁଠୁ ପ୍ରିୟ ବ୍ୟକ୍ତି ଜଣକ ଆପଣଙ୍କର କିଏ?
2: ଗୋଟେ ଏମିତି ଗୋଟେ ସବାଲ କଲେ, ଯୋଉ ପ୍ରଶ୍ନ କି କାହାକୁ କହିବୁ ପ୍ରିୟ କାହାକୁ ଅପ୍ରିୟ, ଦ୍ୱନ୍ଦ୍ୱରେ ପକେଇ ଦେଇଛନ୍ତି ଆଜ୍ଞା।
1: ଆଚ୍ଛା,
2: କାହିଁକି ନା ସମସ୍ତେ କହିବେ ହିଁ ବାପା ମା ହିଁ ପ୍ରିୟ ମୋର। ଯେକୌଣସି ପିଲାଙ୍କୁ ଆପଣ ପ୍ରଶ୍ନ କରି କିଏ ତମର ନା, ବାପା ମା ମୋର ପ୍ରିୟ, କିନ୍ତୁ ମୁଁ ଟିକେ ତାର ବ୍ୟତିକ୍ରମ ଆନ୍ସର ଦେବି ଆଜ୍ଞା।
1: ଆଜ୍ଞା କୁହନ୍ତୁ।
2: ବାପା ମା ତ ଶୁଣନ୍ତୁ, ମା ଟି ମୋର କେଡେ ନିଜର, ତାପରେ ନାହିଁ କେହି, ସ୍ୱର୍ଗିକା ପୋଡ଼ିଟା ତାର ସରଗମର, ତାପରେ କିଛି ନାହିଁ। ସେଇଭଳିଆ ଯୁକ୍ତିରେ କହିବାକୁ ଗଲେ ମା ଠାରୁ ବଡ ଶବ୍ଦ ନାହିଁ ଏବଂ ମା ସବୁଠୁ ପ୍ରିୟ
1: ବୁଝିଲି।
2: କିନ୍ତୁ ମୋ ପରିବାରରେ ଯେହେତୁ ମୁଁ ଜଣେ ବ୍ଲାଇଣ୍ଡ ପର୍ସନ ବା ଦୃଷ୍ଟିହୀନ, ମୁଁ ସମସ୍ତଙ୍କୁ ପ୍ରିୟ ବୋଲି ଭାବେ ସମସ୍ତଙ୍କୁ, କାହିଁକି ନା ମୁଁ ସମସ୍ତଙ୍କ ସାହାଯ୍ୟ ନେଇ ଚଳିବାକୁ ବାଧ୍ୟ।
1: ତେଣୁ
2: ମୋ ପାଇଁ ସମସ୍ତେ ସମାନ। ସବୁଠୁ ବେଷ୍ଟ ହେଉଛି ମୋ ଭଉଣୀ। ମୋ ଭଉଣୀ ମୋର ଏବେ ବି ମଧ୍ୟ, ମୋ ଭଉଣୀ, ମୁଁ ଆସି ଏତେ ବଡ ହେଲିଣି, ମୋ ଭଉଣୀ ମ୍ୟାରେଜ କରିସାରିଲା ପରେ ବି ସେ ମୋତେ ହାତରେ, ମୁଁ କେବେ ହାତରେ ତା ବଗଲେ ଖାଇନି ଆଜ୍ଞା, ମୋ ଭଉଣୀ ମୋତେ ଖୁଆଇଦିଏ ଏ ପର୍ଯ୍ୟନ୍ତ। ତେଣୁ ମୁଁ ଭଉଣୀ କିଣି ସବୁଠୁ ପ୍ରାୟୋରିଟି ଦିଏ।
1: ତ ଆପଣଙ୍କ ଭଉଣୀ ଆଉ ଭାଇ ଭଉଣୀଙ୍କ ଭିତରେ ଭଲ ପାଇବା ସବୁବେଳେ ଏମିତି ଥାଉ, ସବୁବେଳେ ଆପଣ ପରସ୍ପରକୁ ଏମିତି ନିଜର କରିକି ସ୍ନେହର ବନ୍ଧନରେ ବାନ୍ଧି ରଖିଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
2: ଆଜ୍ଞା ଜଗନ୍ନାଥ ମଙ୍ଗଳ କରନ୍ତୁ ଆପଣଙ୍କର, ଜଗନ୍ନାଥ ଆପଣ ଭଲ ରଖନ୍ତୁ,
1: ଜୟ ଜଗନ୍ନାଥ। ସତରେ ପରିବାର ଶବ୍ଦରେ ସେମିତି ହିଁ ଜାଦୁ ଥାଏ, ଆଉ ଭାଇ ଭଉଣୀ ସମ୍ପର୍କ ତ ସତରେ ସବୁଠୁ ନିଆରା ସମ୍ପର୍କ, ସବୁଠୁ ଗୋଟେ ଅତୁଟ ସମ୍ପର୍କ, ସ୍ନେହ ଶ୍ରଦ୍ଧା ଭଲ ପାଇବା ରାଗରୁ ସେ ଯୋଉଠି ଭର୍ତ୍ତି ହେଇକି ଥାଏ। ହଁ, ତାହେଲେ ଆପଣ ମୋତେ କଲ୍ କରନ୍ତୁ ଅନ୍ ନମ୍ବର 06712303153 ରେ ଏବଂ ସେୟାର କରନ୍ତୁ କି ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ ଆପଣଙ୍କ ପରିବାରରେ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସିଏ କଣ କହୁଛନ୍ତି। ହ୍ୟାଲୋ।
3: ହ୍ୟାଲୋ ହ୍ୟାଲୋ ଦିଦି ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ସନ୍ତୋଷ ବେହେରା, କନ୍ତୁଲ, ଆଠଗଡ଼।
1: ଆଚ୍ଛା, ଆପଣଙ୍କ ପରିବାରରେ ସବୁଠୁ ପ୍ରିୟ ବ୍ୟକ୍ତି ଜଣଙ୍କ କିଏ?
3: ପରିବାରର ଦିଦି ଯେତେବେଳେ ବୋଉ ଥିଲା, ମୋ ବୋଉ ସବୁଠୁ ଭଲ ଥିଲା।
1: ଏବେ କିଏ ଆପଣଙ୍କ ପାଇଁ?
3: ମୋ ବୋଉ ଗଲା ପରେ ମୋର ଦ୍ୱିତୀୟ ବୋଉ ହଉଛି ମୋ ବଡ ଝିଅ।
1: ଆଚ୍ଛା,
3: ସିଏ ମା ପରି ସ୍ନେହ ଦେଇଛି, ବାପାଙ୍କ ପରି ଆଖଟ କରିଛି, ଆଉ ଅବାଟରେ ଗଲେ ବାପୁକୁ ଆଣିଛି, ଆଉ ଯାହା ଦରକାର ଯେତେବେଳେ ଦେଇଛି। ତେଣୁ ମୋ ଝିଅ ସବୁଠୁ ବଡ, ତା ନାଁ ହଉଛି SN ସମୀକ୍ଷା, ସେ ଜର୍ମାନୀରେ ଅଛି ଆଉ।
1: ଆଚ୍ଛା, ତ ତାଙ୍କ ଭଲ ପାଇବା ସବୁବେଳେ ଆପଣଙ୍କ ପାଖରେ ଥାଉ, ଆଉ ଆପଣ ଯେମିତି କହିଲେ ସେ ଆପଣଙ୍କ ପାଇଁ ଏକାଧାରରେ ବାପା ମା ସବୁକିଛି, ତ ଆପଣଙ୍କ ଭିତରେ ସେଇ ଭଲ ପାଇବା ସବୁବେଳେ ଥାଉ, ସେ ସବୁବେଳେ ଆପଣଙ୍କର ଦୁଃଖ ସୁଖରେ ସାଥୀ ହଉଥାନ୍ତୁ। ତ ମୁଁ ନିହାତି ଭାବରେ କହିବି ଜର୍ମାନୀରେ ସେ ଯୋଉଠି ବି ଅଛନ୍ତି, ଆପଣଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ।
3: ସବୁବେଳେ ସେ ଭଲ ମନ୍ଦ ବୁଝେ, ସନ୍ଧ୍ୟା ତାର ସେତେବେଳେ ଆମ ରାତି 10:00 ତାର 7:00 ସେତେବେଳେ ଉଠିଲା ପରେ ମୋତେ ଆଗକୁ ପଚାରେ କେମିତି ଭଲ ମନ୍ଦ ସବୁ, ତାପରେ ତାର ଅଫିସ ଯିବା ପୂର୍ବରୁ ପଚାରିକି ଯାଏ, ତାପରେ ସେକେଣ୍ଡରେ ତା ମାମା।

0: ବର୍ତ୍ତମାନ ଯୁଗରେ ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳି ଯୁଗରେ ଆଜ୍ଞା ଯୌଥ ପରିବାର ତ ଆଉ ନାହିଁ, ମାନେ ଭାଙ୍ଗି ଚୁରମାର ହେଇଗଲାଣି କ୍ୱଚିତ ଜାଗାରେ ଦେଖାଯାଉଛି। ଆମର ଗୋଟେ କଥାରେ ନାହିଁ, କଳି ଯଦି କରି ବସିବ ସାଙ୍ଗେ ଥିବ ଭାଇ, କ୍ଷୀର ଯଦି ଖାଇ ବସିବ ଘରେ ଥିବ ଗାଈ। ତେଣୁ ମୋ ଷ୍ଟେଜରେ ମୋର ଭାଇ ହଉଛି ମୋର ପ୍ରିୟ, ଭଲ ମନ୍ଦ ଯାହା ବି ଆମେ ଦୁଇ ଭାଇ ଭିତରେ କଥାବାର୍ତ୍ତା ହେଇ ସବୁ କାମ କରୁ। ବାପା ତ ଏକ୍ସପାୟାର କରିଗଲେଣି, ଆଉ ବୋଉ ଏକା ଅଛି, ବୋଉକୁ ବି ମୁଁ ସମ୍ମାନ ଦିଏ, ବୋଉର ବି ଭଲ ମନ୍ଦ ବୁଝେ, କିନ୍ତୁ ମୋର ପ୍ରିୟ ହଉଛି ମୋ ଭାଇ।
1: ତାହେଲେ ଆପଣ ଏମିତି ଦି ଭାଇ ଏମିତି କାନ୍ଧରେ କାନ୍ଧ ଦେଇକି ଆଗକୁ ବଢନ୍ତୁ, ସବୁବେଳେ ସାଥି ହେଇକି ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଆଉ ଗୋଟେ କଥା ଭଉଣୀ, ମୋର ତିନି ଭଉଣୀରୁ ଗୋଟେ ଭଉଣୀ ଏକ୍ସପାୟାର କରିଯାଇଛି, ଆଉ ଦୁଇ ଜଣ ମ୍ୟାରେଜ କରିଯାଇଛନ୍ତି, ଆଉ ବାହାରେ ମାତ୍ର 21 ଜଣ ଭଉଣୀ ଅଛନ୍ତି। ଆଉ ରାକ୍ଷୀ ପୂର୍ଣ୍ଣିମାରେ ଡେଲି 4-5 ଏମିତି ବଢି ଚାଲିଛି ଆଉ।
1: ତାହେଲେ ଏମିତି ଆପଣଙ୍କ ଲାଇଫରେ ଭଉଣୀ ମାନଙ୍କ ସଂଖ୍ୟା ବଢି ଚାଲିଥାଉ, ସବୁ ଭଉଣୀ ମାନଙ୍କୁ ଆପଣ ସମାନ ଆଦର ଆଉ ସମସ୍ତଙ୍କୁ ଏମିତି ଭଲ ପାଇବା ଦଉଛନ୍ତି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ରହିଲି, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: वेलकम बैक अपने माने ट्यून करी शांति 100.4 आकाशवाणी एफएम रेनबो कटक दिल से दिल तक कौन दिल से दिल तक कृते वमित्र आछ अपनक सहित शोनी किराल इन लाइव रो किंतु चलन तो देखवा मते बे लाइव क्लिक की कॉल करी शांति एंड सी कोन कहू छन आज रे टॉपिक कुनी तांक मुहर जानिबा हेलो
1: हेलो
0: हेलो नमस्कार की कहू छन कोठ कहू छन दे
1: देखो मित्र जी वो एथल रो सलाता साल कहूतली
0: किंती अछंती
1: दिवाला
0: ଏମିତି ଭଲରେ ଥାଆନ୍ତୁ ଆପଣଙ୍କ ବୟସରୁ ଜଣାପଡୁଛି ଆପଣ ବହୁତ ଭଲରେ ଅଛନ୍ତି ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
1: ଟପିକ ତ ବହୁତ ବଢିଲା
0: ଆଚ୍ଛା
1: କିଏ
0: କେତେ ଜଣ ମେମ୍ବର ଆପଣଙ୍କ ଫ୍ୟାମିଲିରେ ତାହେଲେ ବଡ ଫ୍ୟାମିଲି
1: କରିଛନ୍ତି
0: ବାପରେ ଯେତେବେଳେ ତାହେଲେ ବଡ ବଡ ଚୁଲିରେ ରୋଷେଇ ହଉଥିବ ନା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ କୁହନ୍ତୁ ସବୁଠୁ ଭଲ ଆପଣ କାହାକୁ ପାଆନ୍ତି ତିନି ଜଣ ଝିଆରୀଙ୍କ ନାଁ କଣ
1: ମାମା ସୀମା ଜ୍ୟୋତି
0: ମାମା ସୀମା ଜ୍ୟୋତି ତାହେଲେ ତିନି ଜଣ ଯାକ ଝିଆରୀ ଙ୍କୁ ନିହାତି ଭାବରେ ଆମେ ବି ଢେର ସାରା ଭଲ ପାଇବା ଦଉଛୁ ଆଚ୍ଛା ସବୁଠୁ ତାହେଲେ ଅଝଟ କିଏ କରେ ଆପଣଙ୍କ ପାଖରେ ତିନି ଝିଆରୀଙ୍କ ଭିତରୁ
1: ତିନି ଝିଆରୀଙ୍କ ଝିଆରୀ ଦି ଜଣ ବାହା ହେଇଗଲୁଣି ଆଉ ଗୋଟେ ସେତ ଝିଆରୀ ଅଛି ତା ନାଁ ଜ୍ୟୋତି ସିଏ ହିଁ ଜିଦି କରେ ମୋ ପାଖରେ ସବୁବେଳେ
0: ଆଉ ଆପଣ ତାଙ୍କର ସବୁ ଜିଦି ପୂରଣ କରନ୍ତି ଭାରି ଖର୍ଚ୍ଚାନ୍ତ କରିଦଉଛନ୍ତି ତାହେଲେ ନା କଣ
1: ଆଉ ଜିଦା ଝିଅ ତ ଭାଇ ଯାଇଛନ୍ତି ଆଉ
0: ଏମିତି ଭଲ ପାଇବା ଆପଣଙ୍କ ଭିତରେ ସବୁବେଳେ ଥାଉ ଆଉ ଆପଣ ଯେମିତି କହିଲେ ଆପଣଙ୍କ ବଡ ଫ୍ୟାମିଲି ସେ ଫ୍ୟାମିଲି ଉପରେ କାହାର ନଜର ନ ଲାଗୁ ସବୁବେଳେ ଏମିତି ଖୁସିରେ ରୁହନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ନମସ୍କାର ଫ୍ୟାମିଲି ଠୁ ବଡ ଖୁସି ଆଉ କଣ ହେଇପାରେ ଯେତେବେଳେ ସମସ୍ତେ କାନ୍ଧରେ କାନ୍ଧ ମିଶେଇ ବିପଦ ଆପଦରେ ଠିଆ ହୁଅନ୍ତି ସେତେବେଳେ ଜୀବନ ଆଉ ଟିକେ ସୁନ୍ଦର ହେଇଯାଏ ଆଉ ଟିକେ ସରଳ ଲାଗିଯାଏ ଫ୍ୟାମିଲି ରହିବାର ସବୁଠୁ ବଡ ଆଶୀର୍ବାଦ ଏହା ହିଁ ହେଇଥାଏ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି କେମିତି ଅଛନ୍ତି ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ହଁ ପରିବାରରେ ଆପଣଙ୍କର ସବୁଠୁ ପ୍ରିୟ ବ୍ୟକ୍ତି କିଏ
2: ପରିବାରରେ ତ ମୁଁ ବେଶୀ ଆମ ମାଆଙ୍କୁ ଭଲ ପାଉ କିନ୍ତୁ ମା ତ ନାହାନ୍ତି କିନ୍ତୁ ମୋର ସାତଟା ଝିଆରୀ ଆଉ ପାଞ୍ଚଟା ପୁତୁରାରୁ ମୁଁ ଗୋଟେ ପୁତୁରାକୁ ବହୁତ ଭଲ ପାଏ
0: ଆଚ୍ଛା ସେ ପୁତୁରା ଜଣଙ୍କ ନାଁ କଣ କଣ
2: ବୁବୁନା
0: ବୁବୁନା ଆଚ୍ଛା ତାହେଲେ ସେ ପୁତୁରାଙ୍କୁ ଆପଣ ବହୁତ ଭଲ ପାଆନ୍ତି ନା କଣ
2: ବହୁତ ଭଲ ପାଆନ୍ତି ଝିଆରୀ ଅଛନ୍ତି ସାତଟା ଝିଆରୀ ଅଛନ୍ତି ଝିଆରୀ ବି ସବୁ ଯାକ ମୋର ଭଲ
0: ଆଚ୍ଛା ତାହେଲେ ଝିଆରୀ ପୁତୁରାଙ୍କ ପାଖରେ ଆପଣଙ୍କ ଜୀବନ ନା କଣ ଏମିତି ଆପଣଙ୍କ ଭିତରେ ସବୁବେଳେ ଭଲ ପାଇବା ଥାଉ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଫ୍ୟାମିଲିରେ ପ୍ରତିଟି ସଦସ୍ୟ ଆମର ପ୍ରିୟ ହେଇଥାନ୍ତି କାହିଁକି ନା ପ୍ରତି ସୁଖରେ ଦୁଃଖରେ ସେମାନେ ଆମ ସହିତ ସବୁବେଳେ ଯୋଡ଼ି ହେଇକି ଥାନ୍ତି ଆଉ ସେମାନଙ୍କ ପାଖରେ ଆମେ

ସବୁବେଳେ ଅନଫିଲ୍ଟର୍ଡ ଥାଉ କାହିଁକି ନା ଆମକୁ ଛୋଟ ବେଳୁ ସେମାନେ ତାଙ୍କ ସହିତ ଦେଖିଛନ୍ତି ତେଣୁ ଆମେ ଯଦି କାହା ପାଖରେ ପୁରା ର ଆଉ ଅନଫିଲ୍ଟର୍ଡ ଭର୍ସନରେ ମିଳିଥାଉ ସିଏ ହେଉଛି ଆମ ଫ୍ୟାମିଲି ତାହେଲେ ଫ୍ୟାମିଲିକୁ ସବୁବେଳ ପାଇଁ ସବୁଠୁ ପରେ ସବୁଠୁ ଉପରେ ମାନେ ସର୍ବୋପରି ରଖିବା ଦରକାର ତାହେଲେ ଏଇ କଥା ତ ମୋର ଆପଣଙ୍କ ସହିତ ଏମିତି କଣ୍ଟିନ୍ୟୁ ରହିବ କିନ୍ତୁ ଆପଣଙ୍କର ଫ୍ୟାମିଲିରେ ସବୁଠୁ ପ୍ରିୟ ବ୍ୟକ୍ତି ଆପଣଙ୍କର କିଏ ମୋତେ ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 06712303153 କିନ୍ତୁ ଏବେ ପାଇଁ ଦେବ ମିତ୍ର ଆପଣଙ୍କୁ ଶୁଣାଇବ ଗୋଟେ ବଡ଼ ବଲ୍ସା ଟ୍ରାକ୍ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଓ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ଶୋ ନେଇକି ରାଲିନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ନେକ୍ସଟ କିଏ ଡାଏଲ୍ କରିଛନ୍ତି ଆଉ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇକି। ହ୍ୟାଲୋ
1: ନମସ୍କାର ମ୍ୟାମ୍, ଜୟ ଜଗନ୍ନାଥ, ୱିଶ୍ ୟୁ କଲରଫୁଲ ଗୁଡ୍ ମର୍ଣ୍ଣିଂ।
0: ନମସ୍କାର ଆଣ୍ଡ ଭେରି ଗୁଡ୍ ମର୍ଣ୍ଣିଂ।
1: ମୁଁ ସୋମନାଥ ସାହୁ କହୁଥିଲି, କେୟାର ଅଫ୍ ମଣ୍ଟୁ ସାର୍, ଜିଗରଣ ପଟ୍ଟାମ ଦେଇ କେନ୍ଦ୍ରାପଡ଼ା।
0: ଆଜିର ଟପିକ୍ ଉପରେ କ'ଣ କହିବେ
1: ମ୍ୟାମ୍? ବହୁତ ସୁନ୍ଦର ଟପିକ୍ ରଖିଛନ୍ତି। ଦିନେ ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ ଖାଲି ଆମେ ଦିଲ୍ଲୀ ବମ୍ବେ କଲିକତା ବୁଲିଲେ ହବ ନା, ଭାରତର ବହୁତ ଜାଗା ଅଛି ଓଡ଼ିଶାରେ, ଏମିତି ଛୋଟ ବଡ ଗାଁ ଅଛି, ଆମେ ଗାଁକୁ ବୁଲିଯିବା। ଆଉ ପରିବାର ହଉଛି ମାନେ ଗୋଟେ ଏମିତି ଜିନିଷ, ଦେଖନ୍ତୁ ଆମେ ଏଫ୍ଏମ୍ ରେନ୍ବୋର ଗୋଟେ ପରିବାର, ଆମେ ଆପଣଙ୍କୁ ଶୁଣୁଛୁ, ଆପଣଙ୍କ ମତାମତ ଦଉଛୁ, ଆମ ମନ ଭିତରେ ଗୋଟେ ପଜିଟିଭ ଭାଇବ୍ସ ଆସୁଛି। ମୁଁ ଏତିକି କଥା କହିବି ମ୍ୟାମ୍, ମୁଁ ମୋ ପରିବାରରେ ମୋ ମାମାଙ୍କୁ ବହୁତ ଭଲ ପାଏ, କିନ୍ତୁ ଆଜି ମୁଁ ଯାହା ବନିଛି ମୁଁ ମାଆଙ୍କ ପାଇଁ ହିଁ ବନିଛି, ଆଉ ବାପା ମା ହେଲେ ନେଚୁରାଲ ଗଡ୍, ତାଙ୍କର ବିକଳ୍ପ କେହି ନାହାନ୍ତି। ଜଣେ ସୁନ୍ଦର ଟପିକ ପାଇଁ ମ୍ୟାମ୍ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ମତାମତ ରଖିଲେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ସାର୍।
1: ଆପଣଙ୍କୁ ଦିଲ୍ସେ ଧନ୍ୟବାଦ, ଥ୍ୟାଙ୍କ ୟୁ ଜଗନ୍ନାଥ,
0: ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ। ସତ କଥା, ବାପା ମା ତ ଚଳନ୍ତି ପ୍ରତିମା, ସେ ତାଙ୍କ ସ୍ଥାନ ଭଗବାନଙ୍କଠୁ ବି ଉପରେ, କାହିଁକି ନା ଆମେ ହିଁ ତାଙ୍କୁ ଦେଖୁଛୁ, ସେ ଆମର ଚଳନ୍ତି ଭଗବାନ। ତେଣୁ ପ୍ରତିଟି ପରିବାରରେ ପ୍ରତିଟି ସଦସ୍ୟମାନେ ଆମର ହୃଦୟର ବହୁତ ପାଖରେ ଥାନ୍ତି, ସେମାନଙ୍କ ସହିତ ଆମର ହସ ଖୁସି ଲୁହ ଅଳି ଅଝଟ ସବୁକିଛି ଯୋଡ଼ା ହେଇକି ରହିଥାଏ, ଆଉ ପରିବାରଠୁ ନିଜର ଆଉ କେହି ନାହାନ୍ତି। ତ ଆଜି ବିଶ୍ୱ ପରିବାର ଦିବସ

ମାତ୍ର ବାସ୍ ଏତିକି କହିବି ନିଜ ପରିବାର ଲୋକଙ୍କୁ ସବୁବେଳେ ସମୟ ଦିଅନ୍ତୁ ସେମାନଙ୍କ ସହିତ ରୁହନ୍ତୁ ସେମାନଙ୍କର ହସରେ ଖୁସିରେ ସାଥ ଦିଅନ୍ତୁ ଏବଂ ସବୁଠୁ ବଡ଼ କଥା କାହାର ସୁଖରେ ଆମେ ସାଥୀ ନ ହୋଇପାରିଲେ ତାଙ୍କ ଦୁଃଖରେ ତାଙ୍କୁ ସାନ୍ତ୍ୱନା ଦେବା କଥା ଏବଂ ତାଙ୍କ ସହିତ ଛିଡ଼ା ହେବା କଥା ଏଇ କଥା ସହିତ ଆଜି ଡାଇଲିନ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି କିନ୍ତୁ ହଁ ନିଜ ପରିବାର ପାଇଁ ସମୟ କାଢ଼ନ୍ତୁ ନିଜ ପରିବାର ଲୋକଙ୍କ ସହିତ ଟିକେ ଏକାଠି ବସି ଖାଆନ୍ତୁ ପିଅନ୍ତୁ ହସନ୍ତୁ କେବେ କେବେ ଖୁସି ବାଣ୍ଟିବା ପାଇଁ ବୁଲିବାକୁ ବି ଯାଆନ୍ତୁ ବାସ୍ ସମୟ ତ ହେଲାଣି ଆଜିର ଶୋକୁ ମୁଁ ଏଇଠି ୱାଇଣ୍ଡ ଅପ୍ କରୁଛି କିନ୍ତୁ ଆପଣମାନଙ୍କୁ ଶୁଣାଉଛି ଗୋଟେ ବିଳବୁଲସା ଗୀତ ରତିକାନ୍ତ ଶତପଥୀଙ୍କ କଣ୍ଠରେ କେବଳ ଆଉ କେବଳ ଦେବମିତ୍ରା ସହିତ ଶୁଣୁଥାନ୍ତୁ 100.4 ଆକାଶବାଣୀ ରେନ୍ବୋ କାଡେକ୍ ଦ ସେଇ ଦଲ୍ ଦାଗ୍ରୀ ଷ୍ଟେଡିୟମ୍।

କିଛି ଅନାବନା ଶବ୍ଦ ମୋର ଆଉ କିଛି ଭାବନାରେ ଭର୍ତ୍ତି ଗୀତ ଆପଣମାନଙ୍କର ଶୁଣିଛନ୍ତି ଆପଣମାନେ ଶୋ ରେନ୍ବୋ ଏସ୍ଏମ୍ଏସ୍ର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 10:40 ଆଉ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକୁ ଦିଲ୍ ସେ ଦିଲ୍ ତକ୍ ଯଦି ଆପଣ ଦିଲ୍ରୁ ଦସ୍ତଖତ କରିବାକୁ ଚାହୁଁଛନ୍ତି ବାସ୍ ନିଜର ଖାସ ଲୋକମାନଙ୍କୁ କିଛି ଖାସ ଗୀତ ଶୁଣେଇକି ତାହେଲେ ଆଉ ବିଲକୁଲ ବି ଲେଟ୍ କରନ୍ତୁନି ନିଜର ଇନ୍ବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତରେ କେଉଁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ପରେ ପରେ ଯାହାଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖନ୍ତୁ ତାଙ୍କ ପାଇଁ ଯଦି କିଛି ପ୍ୟାରାସ ଏସ୍ଏମ୍ଏସ୍ ଅଛି ନିହାତି ଭାବରେ ଲେଖନ୍ତୁ ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବର ହେଉଛି 09495963210 ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଏସ୍ଏମ୍ଏସ୍ ପଠାଇ ପାରିବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200 ୟେସ୍ ଆପଣମାନଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଦେବ ମିତ୍ରା ସର ରହିବ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ କୋଠୁ ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି ଏହି ଏସ୍ଏମ୍ଏସ୍ ଆସୁଛି କୋଟିଲ ଜଗତସିଂହପୁରରୁ ପଠାଇଛନ୍ତି ମୁନା ପଣ୍ଡା ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ଏବଂ ଆର୍ଜେ ଅଫ୍ ଆକାଶବାଣୀ କଟକର ସମସ୍ତ ଆର୍ଜେସ୍ ମାନଙ୍କୁ ଡେଡିକେଟ୍ କରୁଛନ୍ତି ସ୍ପେଶିଆଲି ଡେଡିକେଟେଡ୍ ଟୁ ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ୍ ଏବଂ ବାସନ୍ତୀ ଖଟୁଆ ସହିଦନଗର ଭୁବନେଶ୍ୱରର ସମସ୍ତଙ୍କୁ ଡେଡିକେଟ୍ କରୁଛନ୍ତି ଶୁଣିବାକୁ ଚାହିଁଛନ୍ତି କୁଲି ନମ୍ବର ୱାନ୍ର ହୁସ୍ନେହେ ସୁହାନା ନିହାତି ଭାବରେ ବ୍ୟୁଟିଫୁଲ୍ସା ଗୀତ ମୁଁ ସମସ୍ତଙ୍କୁ ଡେଡିକେଟ୍ କରି ଆପଣଙ୍କ ମନପସନ୍ଦର ସର୍ ଶୁଣେଇଦେବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ କରୁଛନ୍ତି ରାକେଶ ରୀତା ମାମୁନି ଆଣ୍ଡ ସୁମିତ୍ରା ଜଗତସିଂହପୁରରୁ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସକୁ ଏବଂ ସମସ୍ତ ଆଜି ମାନଙ୍କୁ ଡେଡିକେଟ୍ କରୁଛନ୍ତି ଏଫ୍ଏମ୍ ରେନ୍ବୋରୁ ଶୁଣିବାକୁ ଚାହିଁଛନ୍ତି ଆଶିକ ବନାୟା ଆପଣ ଚଳଚ୍ଚିତ୍ରରୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବ ମିତ୍ର ଆପଣଙ୍କୁ ସିଓର ଶୁଣେଇବ ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ୍ ସମ୍ ମ୍ୟୁଜିକାଲ ଟ୍ରାକ୍କୁ

ସ୍ୱାଗତ ରଞ୍ଜନ ସାହୁ ଏବଂ ଶୁଣିବାକୁ ଚାହିଁଛନ୍ତି ହମ୍ ତୁମାରେ ହେ ସନମରୁ ଖୋଏ ଖୋଏ ଦିନ ହେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ମୁଁ ଆପଣଙ୍କୁ ସର୍ ଶୁଣେଇବି ପରବର୍ତ୍ତୀ ଏସଏମଏସ୍ କେଉଁ କୋଠୁ ଶୁଣିବାକୁ ଚାହିଁଛନ୍ତି ଏବଂ ତାଙ୍କର କ'ଣ ଫର୍ମାଇସ୍ ଅଛି ନିହାତି ଭାବରେ ଆମେ ଜାଣି ରଖିବା ଏହି ଏସଏମଏସ୍ ପଠାଉଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଁଲୋ କଟକରୁ ଶୁଣିବାକୁ ଚାହିଁଛନ୍ତି ଖୁବସୁରତ ଘୁଙ୍ଘଟ ମେ ଚାନ୍ଦ ହୋଗା ଆଞ୍ଚଲ ମେ ଚାନ୍ଦନୀ ନିହାତି ଭାବରେ କୁମାର ଶାନୁ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଏହି ବ୍ୟୁଟିଫୁଲ ସେ ଗୀତ ଆପଣଙ୍କୁ ଡେଡିକେଟ୍ କରି ମୁଁ ସର୍ ଶୁଣେଇଦେବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍

କିଛି କଥା ଗୀତ ସାଜେ ଆଉ କିଛି ଗୀତ ସବୁଦିନ ପାଇଁ ହୃଦୟରେ ରହିଯାଏ ଆଉ ଆପଣଙ୍କ ହୃଦୟ ପାଖରେ ପହଞ୍ଚେଇବାର କାମ ଦେବମିତ୍ରା କରେ ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କଣ ଦିଲ୍ ସେ ଦିଲ୍ ତକ୍ରେ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ହଁ ଯଦି ଆପଣ ନିଜ ଖାସ ଲୋକମାନଙ୍କୁ କିଛି ଗୀତ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାହେଲେ ନିଜର ଇନ୍ବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ଆଲବମ୍ରୁ ଆସୁଛି ତାର ନାଁ ଲେଖନ୍ତୁ ଏବଂ ପରେ ପରେ ଯାହାଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଗାଁ ଠିକଣା ସହିତ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଆପଣଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଦେବମିତ୍ରା ସିଓର ରହିବ ଚାଲନ୍ତୁ ଦେଖିବା ଏବେ ପାଇଁ ଏସ୍ଏମ୍ଏସ୍ ଟି କିଏ ଆଉ କୋଉଠୁ ପଠାଇଛନ୍ତି ଏବଂ କଣ ଲେଖିଛନ୍ତି ଏହି ଏସ୍ଏମ୍ଏସ୍ ଟି ପଠାଇଛନ୍ତି ଚୌଦର ଓସ୍ତପୁରରୁ ରୀନା ସାହୁ ଏବଂ ଶାଲୁ ଡେଡିକେଟ୍ କରୁଛନ୍ତି ଶଙ୍କରପୁର ପ୍ରଭାକର ଦଳେଇ ମିତା ଦଳାଇ ଝିଅ ଶିବାନୀଙ୍କୁ ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ପାଉଁଜି ତୋରରୁ ଝିଅ ଚାଲିଯାଏ ଶାଶୁ ଘର ଗୀତଟିକୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ର ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠାଇଛନ୍ତି ଏବଂ ତାଙ୍କର କଣ ରହିଛି ରିକ୍ୱେଷ୍ଟ ନିହାତି ଭାବରେ ଜାଣିବା

SMS ଟି ଆମ ପାଖକୁ ପଠେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା ସୌରୀରୁ ଏବଂ ପୋଷ୍ଟ ମହାସିଂ ପୂର୍ବିଆ ବାହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଆସିଛି ଏହି ମେସେଜ ଟି। ଲେଖିଛନ୍ତି ଜୟ ଜଗନ୍ନାଥ, ଫିଲ୍ମ ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗରୁ ମେହେନ୍ଦି ଲଗା କେ ରଖନା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଫୋନ କରିଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ ଏ ଦିଲ ସେ ଦିଲ ତକ ସଫରରେ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ ବର୍ତ୍ତମାନ ଆରମ୍ଭ କରୁଛୁ କଳାକାର ଆଜି ଆମେ କଥା ହେବା ଏମିତି ଜଣେ କଳାକାରଙ୍କ ବିଷୟରେ ଯିଏ ବ୍ୟୁଟିଫୁଲ କନଫିଡେଣ୍ଟ ଆଉ ଚାର୍ମିଂ ଆକ୍ଟ୍ରେସ ହଁ ସେଥି ଯିଏ ତାଙ୍କ ସ୍ମାଇଲରେ ନାଇଣ୍ଟିଜ୍ର ଦର୍ଶକମାନଙ୍କ ହୃଦୟରେ ଗୋଟେ ସ୍ପେଶିଆଲ ଜାଗା ବନେଇଥିଲେ ମାନେ ଅନେକ ଫ୍ୟାନ୍ମାନଙ୍କ ହୃଦୟରେ ପୁରା ଘର କରିନେଇଥିଲେ ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଜୁହି ଚାୱାଲା

ସୋ ଚାଲିଛି କଳାକାର ଆଉ କଳାକାର ଆଜି ଆମେ କଥା ହେଉଛେ ଦ ବ୍ୟୁଟିଫୁଲ ଆକ୍ଟ୍ରେସ ଜୁହି ଚାୱଲାଙ୍କ ବିଷୟରେ। ଜୁହି ଚାୱଲା 1967 ମସିହାରେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ଫିଲ୍ମ ପ୍ରତି ତାଙ୍କର ବହୁତ ହିଁ ଇଣ୍ଟରେଷ୍ଟ ଥିଲା। 1944 ମସିହାରେ ସେ ମିସ୍ ଇଣ୍ଡିଆ ଟାଇଟଲ ମଧ୍ୟ ଜିତିଥିଲେ। ସେଠାରୁ ତାଙ୍କ ଲାଇଫର ନ୍ୟୁ ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ହଁ ସାଥୀ, ମଡେଲିଂରୁ ଷ୍ଟାର୍ଟ କରି ସିନେ ଜଗତରେ ଏଣ୍ଟ୍ରି ଦୀର୍ଘ ଦିନ ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି ବ୍ୟୁଟିଫୁଲ ଆକ୍ଟ୍ରେସ ଜୁହି ଚାୱଲା।

ତେବେ ସାଥୀ ନାଇଣ୍ଟିଜରେ ଜୁହି ଚାୱଲା ଓ ଶାହରୁଖ ଖାନଙ୍କର ଯୋଡ଼ି ବହୁତ ହି ଲୋକପ୍ରିୟ ଥିଲା। ଡର ୟେସ୍ ବସ୍ ରାଜୁ ବନକିଆ ଜେଣ୍ଟଲମ୍ୟାନ ଭଳି ଅନେକ ଫିଲ୍ମରେ ଆକ୍ଟିଂ କରି ଦର୍ଶକଙ୍କ ହୃଦୟରେ ଗୋଟିଏ ଅଲଗା ଜାଗା ବନେଇଥିଲେ। ତାଙ୍କର ନ୍ୟାଚୁରାଲ ଆକ୍ଟିଂ ତାଙ୍କୁ ଅନ୍ୟମାନଙ୍କଠାରୁ କିଛି ଖାସ କରିନେଇଥିଲା।

ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ହି ଭଲ ଲାଗେ। ଯଦି ଗୀତ ଟିକେ ପୁରୁଣା ମାନେ ଏଭରଗ୍ରୀନ ଥାଏ ନା, ସେ ଗୀତରେ ବହୁତ ସାରା ସୁଗନ୍ଧ ଥାଏ, ଅନେକ ମେମୋରୀ ତାଜା ହେଇଯାଏ, ଆଉ ଆମେ ଭାବନା ଭିତରେ ପୁରା ପୁରୀ ଡୁବି ଯାଉ। କଣ ସତୀ, ଆପଣ ମୋ କଥା ଶୁଣି କିଛି ଭାବିଗଲେଣି କି? କିଛି ପୁରୁଣା ମେମୋରୀ ନିହାତି ଆପଣଙ୍କର ଫ୍ଲାସବ୍ୟାକ୍ ହେଉଥିବ। ତେବେ ସାଥୀ, ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ହିନ୍ଦୀ ଫିଲ୍ମର ସେ ଏଭରଗ୍ରୀନ ସଙ୍ଗ, ଖାସ ଆଉ ଖାସ ଆପଣମାନଙ୍କ ପାଇଁ। ତେବେ ପହଞ୍ଚେଇ ଦେଉଛି, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଟକ୍ ଭି ଟ୍ୟୁନ୍ ଭି ସବୁକିଛି ଗୋଟି ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅପ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ ତେବେ ସେଥି ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ

ଏଠାରେ କଥା ହେଉଛି ମନର, ଗୀତ ହେଉଛି ଭାବର, ଆଉ ଭାବର ହେଉଛି ସେଇ ଅଦୃଶ୍ୟ ସୂତା ଯାହା ଆମକୁ ଆପଣଙ୍କ ସହ ଯୋଡ଼ି ରଖିଛି। ତେବେ ଭାବିଲେ ଦେଖି କେବେ କେବେ ନିରବତାରେ କଥା କମ୍, ଭାବନା ବେଶୀ ଆମକୁ ସ୍ପର୍ଶ କରେ। ଏହା ଏମିତି ଗୋଟେ ମୁହୂର୍ତ୍ତ ଯୋଉଠି ଶବ୍ଦ ଥକିଯାଏ, ମନ ଖୋଜେ ଗୋଟେ ବହିକୁ, ଗୋଟେ ଧୁନ ଆଉ ଗୋଟେ ନିରବ ଆଲୋଚନା। ସେ ମୁହୂର୍ତ୍ତଟା କେତେ ସୁନ୍ଦର ଲାଗେ କହିଲେ, ତାକୁ ଶବ୍ଦରେ ବାନ୍ଧିବା ବହୁତ ମୁସ୍କିଲ ହେଇଯାଏ। ସେ ମୁହୂର୍ତ୍ତରେ ପୃଷ୍ଠା ପୃଷ୍ଠା ସହ କଥା ହୁଏ ମନ, ଆଉ ମନରେ ଗୋଟେ ମଧୁର ଗୀତଟି ଗୁନଗୁନ ହୁଏ। ତେବେ ଚାଲନ୍ତୁ ନା ଶୁଣିଦବା ଏହି ଗୀତଟି, ଆଉ ହଜିଯିବା।

ମହି ହେଉଛି ଏମିତି ଗୋଟେ ମିତ ଯିଏ କେବେ ବି ପ୍ରଶ୍ନ କରେନି କିନ୍ତୁ ଅନେକ ଉତ୍ତର ଦେଇଦିଏ। ନିରବତା ହେଉଛି ସେ ଖୋଲା ଆକାଶ ଯେଉଁଠି ଭାବନା ସବୁ ମୁକ୍ତ ଭାବରେ ଉଡ଼ି ବୁଲନ୍ତି।

ବହି କେବଳ କାଗଜ ଆଉ ଅକ୍ଷର ନୁହେଁ ସାଥୀ, ବହି ହେଉଛି ଅନୁଭୂତିର ଗୋଟିଏ ଦ୍ୱାର ଯୋଉଠି ଆମେ ଚାହିଁଲେ ବହୁତ କିଛି ଶିଖିଥାଉ। କେବେ କେବେ ଆମେ ଯନ୍ତ୍ରଣାର ସାକ୍ଷୀ ହୋଇ ତ କେବେ ନିଜ ସ୍ୱପ୍ନକୁ ଚିହ୍ନେଇଥାଏ ବହି। ନିରବତା ସମୟରେ ମନକୁ ଶୁଣିବାର ସୁଯୋଗ ଦିଏ, ଯୋଉଠି ମନ ଆପେ ଆପେ କୁହେ ହଁ ମୋତେ ବିଶ୍ରାମ ଦରକାର, ଆଉ ନିଜ ସ୍ୱପ୍ନରେ ସେ ନିଜକୁ ଖୋଜେ ପୁରାପୁରୀ।

ବହି ପଢୁଥିବା ସମୟରେ ସେ ନିରବତା ପୁରାପୁରି ଜାରି ରୁହେ। ସେ ନିରବତା ଆମକୁ ନିଜକୁ ଚିହ୍ନାଏ ଆଉ ସେ ସମୟରେ ଯେତେବେଳେ ଗୋଟିଏ ସ୍ଲୋ ମ୍ୟୁଜିକ୍ ଆମେ ଶୁଣୁ ମନର ସବୁ ଭାବନା ଆଉ ଟିକେ ଗଭୀର ହୋଇଯାଏ।

ଗୀତ ଆମ ଜୀବନର ଗୋଟେ ଏମିତି ରଙ୍ଗ ଯାହା ନିର୍ଜନତାକୁ ମଧ୍ୟ ବହୁତ ସୁନ୍ଦର କରିଦିଏ। କେବେ ଗୀତ ଆମକୁ ନେଇଯାଏ ପୁରୁଣା ଦିନକୁ, ତ ପୁଣି କେବେ ଭବିଷ୍ୟତର ଆଶା ଦେଖାଏ। ବହିର ଶବ୍ଦ, ନିର୍ଜନତାର ନିରବ ସ୍ୱର ଆଉ ଗୀତର ଧୁନ, ଏଇ ତିନିଟା ମିଶି ଆମକୁ ଶିଖାନ୍ତି ଜୀବନକୁ ଧୀରେ ଚିହ୍ନିବାକୁ ଆଉ ବହୁତ ଖୁସି ହେବାକୁ।

ସେମାନଙ୍କ ଟିକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.un.mohfw.gov.in କୁ ଯାଇ HPV ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର ଗାଥା ପ୍ରତିଟି କାନରେ ଗୁଞ୍ଜରିତ ହୁଏ। ଏଠି ପବନ କୁହେ ସ୍ୱଦେଶର କାହାଣୀ, ବିଭିନ୍ନତା ମଧ୍ୟରେ ଏକତା ସାଜେ ମୋ ଦେଶର ପ୍ରତିଛବି। ପ୍ରତିଟି ମଣିଷର ହୃଦୟରେ ରହିଛି ଦେଶପ୍ରେମର କାହାଣୀ। ଏହି ଦେଶପ୍ରେମ ଭିତରେ ଭରି ରହିଛି ବୀରତ୍ୱର ଗାଥା ଆଉ ଅନେକ ଦେଶବୀରଙ୍କ ଯଶସ୍ୱୀର କଥା। ସେହି ଦେଶପ୍ରେମର କାହାଣୀକୁ ନେଇ ଆରମ୍ଭ କରୁଛୁ ମୋ ଦେଶ।